ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:25 ଆଜି ମଙ୍ଗଳବାର 1948 ଶକାବ୍ଦ ଜ୍ୟେଷ୍ଠ 5 ଦିନ 2026 ମସିହା ମଇ ମାସର 26 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମହାନଦୀ 101 ମେଗାହର୍ଜ ମାଧ୍ୟମରେ। ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଉପଲବ୍ଧ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତଟିଏ ଶୁଣନ୍ତୁ। ଗାଇଛନ୍ତି ନବୀନ କିଶୋର ଆଚାର୍ଯ୍ୟ, ଗୀତ ରଚନା କୃଷ୍ଣଚନ୍ଦ୍ର ରତେଇ।

ଏଇଠି ଶେଷ ହେଲା ବନ୍ଦନା ଭକ୍ତି ସଙ୍କେତର କାର୍ଯ୍ୟକ୍ରମ। ଆଜି ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ପୁଷ୍ପାଞ୍ଜଳି ରଣା, ଧରିତ୍ରୀ ଜେନା, ରମେଶ ଚନ୍ଦ୍ର ଦାସ, ପଦ୍ମିନୀ ପାଣିଗ୍ରାହୀ ଏବଂ ନବୀନ କିଶୋର ଆଚାର୍ଯ୍ୟ। ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, କୃତିବାସ ନାୟକ, ଗୌରହରି ଗିରି, କୃଷ୍ଣଚନ୍ଦ୍ର ରତେଇ ଏବଂ ପୁରାତନ ରଚନାରୁ ମଧ୍ୟ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏନର କର୍ମ ଏକାତାର ଜୀବନର ମାନଦଣ୍ଡ। କବିଙ୍କ ଏହି ଉକ୍ତିକୁ ସାମ୍ପ୍ରତିକ ମଣିଷ ଭୁଲି ଯାଉଥିବାର ମନେ ହୁଏ। ନିଜ କର୍ମ ପ୍ରତି, ନିଜ ପ୍ରକୃତ ସମସ୍ୟା ପ୍ରତି ସେ ଧ୍ୟାନ ନ ଦେଇ ଅଯଥାରେ ନିଜର ମୂଲ୍ୟବାନ ସମୟକୁ ନଷ୍ଟ କରୁଛି। ଉଦାହରଣ ସ୍ୱରୂପ, ମଣିଷ ବିଭିନ୍ନ ଉପାୟରେ ଆନନ୍ଦ ଲାଭ କରିଥାଏ, କାହିଁକି ବା ନୁହେଁ, ଏ ଜୀବନ ଯେ କ୍ଷଣସ୍ଥାୟୀ। ଆମେ ଯେତେଦିନ ବଞ୍ଚିବା ଆନନ୍ଦରେ ବଞ୍ଚିବା, ତେବେ ଆନନ୍ଦ ଲାଭର ମାର୍ଗ ମଣିଷ ଉପରେ ହିଁ ନିର୍ଭର କରେ। ଯଦି ଜଣେ ଚା ଦୋକାନରେ, ପାନ ଦୋକାନରେ କିମ୍ବା ଛକରେ ଛିଡ଼ା ହୋଇ ଜାତୀୟ କିମ୍ବା ଆନ୍ତର୍ଜାତୀୟ ରାଜନୀତି ସମ୍ପର୍କରେ ଚର୍ଚ୍ଚା କରି, କ୍ରିକେଟ୍ ଖେଳ ସମ୍ପର୍କରେ ଚର୍ଚ୍ଚା କରି ଆନନ୍ଦ ଲାଭ କରୁଛି, ଆମର କିଛି କହିବାର ନାହିଁ। ବର୍ତ୍ତମାନ ଯୁଗରେ ଏହା ଏକ ସାଧାରଣ ଓ ନୀତିଦିନିଆ କଥା ହୋଇଗଲାଣି। ଯୁଆଡ଼େ ଦେଖ, କିଛି ଲୋକ ଜମିଲେ ଚର୍ଚ୍ଚା ଆରମ୍ଭ ହୋଇଯିବ। ନିଜ ଘର ପାଖ ନାଳରେ ମଶା ବଂଶବୃଦ୍ଧି କରୁଛି, ସିଆଡ଼କୁ ନଜର ନାହିଁ, କିନ୍ତୁ ଚର୍ଚ୍ଚା ଆରମ୍ଭ ହେବ ଅମୁକ ଦେଶର ରାଷ୍ଟ୍ରପତି ଭାରତ ଆସିବା ଫଳରେ ଲାଭ କ'ଣ ହେଲା, ଅଷ୍ଟ୍ରେଲିଆ ଗସ୍ତରେ ଅମୁକ ପ୍ଲେୟର ସ୍ଥାନରେ ଅମୁକକୁ ନେଇଥିଲେ ଭଲ ହୋଇଥାନ୍ତା, କାହିଁକି ସେଠି ଯାହା ପିଚ୍ କଣ୍ଡିସନ୍, ବଲ୍ଟା ଟିକେ ସୁଇଂ କରେନି। ଦେଶ ବିଦେଶର ଖବର ରଖିବା କିମ୍ବା ଜାଣିବା କିଛି ଖରାପ କଥା ନୁହେଁ, ନହେଲେ ଆମର ସାଧାରଣ ଜ୍ଞାନ ବଢ଼ିବ କିପରି। କିନ୍ତୁ କଥା ହେଲା, ଏସବୁ କରି ଆମେ କେତେ ଆଗକୁ ଯାଇପାରିଛୁ? ଉନ୍ନତି ତ ଆମେ ବହୁତ କରିଛୁ, ଆମ ଅଞ୍ଚଳ ପଛୁଆ ବି ନୁହେଁ, ନହେଲେ ଅନ୍ୟ କଥା ଭାବିବାରେ କିମ୍ବା ଚର୍ଚ୍ଚା କରିବାରେ ଆମର ଏତେ ସମୟ ଓ ଉତ୍ସାହ ବା କାହିଁକି ନଷ୍ଟ ହୁଅନ୍ତା? ଆନନ୍ଦ ଲାଭ କରିବାରେ ମନା ନାହିଁ, କିନ୍ତୁ ଆମେ ଭୁଲିଯିବା ଉଚିତ ନୁହେଁ ଯେ ମଣିଷ ଜୀବନ କ୍ଷଣସ୍ଥାୟୀ ଏବଂ ସମୟ ବହୁତ ମୂଲ୍ୟବାନ। ଆନନ୍ଦ ଲାଭ ନାଁରେ ଆମେ ଏହାର ବୃଥା ଅପଚୟ କରିବା

ମୌଲାନା ଅବୁଲ କଲାମ ଆଜାଦଙ୍କ ଭାଷାରେ ଶିକ୍ଷା ଏଭଳି ପରିବେଶ ସୃଷ୍ଟି କରିବାର ମୂଳଧାର ଅଟେ ଯେଉଁଥିରେ ଲୋକମାନେ ପରସ୍ପର ମିତ୍ରତା ଓ ସମାନତା ସୂତ୍ରରେ ବାନ୍ଧି ହୋଇପାରିବେ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 392ତମ ଭାଗ।

କିଏ ଏ ଚତୁର୍ଭୁଜ ପୀତବାସ ବନମାଳ ଧରି କମଳ ଲୋଚନ ବୋଲି ମୁଚକୁନ୍ଦ ପଚାରିବାରୁ ଶ୍ରୀକୃଷ୍ଣ ନିଜର ପରିଚୟ ଦେଇଛନ୍ତି। ସେ ଭକ୍ତ ବତ୍ସଳ। ପୂର୍ବେ ରାଜା ମୁଚକୁନ୍ଦ ତାଙ୍କୁ ଦେଖିବାକୁ ବହୁ ପ୍ରାର୍ଥନା କରିଥିଲେ। ପ୍ରାର୍ଥନା ପୂରଣ କରିବାକୁ ସ୍ୱୟଂ ସମ୍ମୁଖରେ ଦଣ୍ଡାୟମାନ ମୁଚକୁନ୍ଦ ସ୍ତୁତି କରିଛନ୍ତି। କୃଷ୍ଣ ବୁଝାଇଛନ୍ତି ଏ ଜନ୍ମରେ ତାଙ୍କର ସଦ୍ଗତି ନାହିଁ, ସେ ସମାହିତ ଚିତ୍ତରେ ଭଜନ କରନ୍ତୁ, ପାପରାଶି କ୍ଷୟ ହେଲେ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତିଲାଭ କରିବେ।

ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 392ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ଖରିଫ ବିପଣନ ଋତୁ 2025-26 ଲାଗି ଧାନଘିନା ପ୍ରକ୍ରିୟାକେ ସ୍ୱଚ୍ଛ ଆଉ ବରକସ କରିବା ଲକ୍ଷ୍ୟତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ ହୋଇଯାଇଛି। ବୈଠକଟି ଧାନଘିନା ବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ସ୍ୱାର୍ଥ ରକ୍ଷାକେ ସବୁନୁ ଅତ୍କା ପ୍ରାଥମିକତା ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ଇତର ସହିତ ବେଆଇନ କାରବାର ରୋକବାର ଲାଗି ରାଜ୍ୟ ସୀମାକେ ସିଲ୍ କରାଯିବା, ମଣ୍ଡିନ ଚାଷୀମାନଙ୍କର ପରିଚୟପତ୍ର ଯାଞ୍ଚ ଲାଗି ଆଇରିସ୍ ସ୍କାନ୍କେ ବାଧ୍ୟତାମୂଳକ କରାଯିବା, ଆଉ ଖାଲି ଧାନମଣ୍ଡି ଭିତରେ ହିଁ ଧାନ ଓଜନ ହେବାର ବାବଦ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଚାଷୀମାନଙ୍କର ସମସ୍ୟାକେ 24 ଘଣ୍ଟା ଭିତରେ ସମାଧାନ କରିବାର ଲାଗି ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ଗଲା ବଛରନୁ ଇ ବଛର ଧାନଘିନା 5.48% ଆଉ ଚାଷୀମାନଙ୍କର ସଂଖ୍ୟା 14% ବଢ଼ିଛି। ଅତ୍କା ଅମଲ ହେଉଥିବା ଇଲାକାନ ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ନୂଆ ଗୋଦାମ ତିଆରି କରିବା ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନ ଆୟୋଜିତ ହେବାରକେ ଥିବା ଡିଜାଷ୍ଟର ରିସ୍କ ରିଡକ୍ସନ ୱାର୍କିଂ ଗ୍ରୁପ୍ର ବୈଷୟିକ ସମ୍ମିଳନୀ ଆଇବା 3-5 ତାରିଖ ତକ୍ ପୁରୀ ନ ହେବା। ଏହି ସମ୍ମିଳନୀଟି ବ୍ରାଜିଲ, ରୁଷିଆ, ଚାଇନା, ଦକ୍ଷିଣ ଆଫ୍ରିକା ସହିତ 10 ବ୍ରିକ୍ସ ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେବେ। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ଉପରେ ସମ୍ମିଳନୀଟି ଆଲୋଚନା କରାଯିବା। ବାତ୍ୟା ପରିଚାଳନା, ଆଗର ସଚେତନତା ଆଉ ସଫଲ ଉଦ୍ଧାର କୌଶଳ ଲାଗି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରଠି ପ୍ରଶଂସିତ ହୋଇଥିବାରୁ ଏହି ବୈଠକ ଆୟୋଜନ ଲାଗି ରାଜ୍ୟକେ ବଛାଯାଇଛି। ସମ୍ମିଳନୀ ଜରିଏ ଜ୍ଞାନ ବିନିମୟ ଆଉ ନୂଆ ପ୍ରଯୁକ୍ତି ଉପରେ ଆଲୋଚନା ହୋଇକରି ପାରସ୍ପରିକ ସହଯୋଗ ବର୍କ ସେବା ବୋଲି ଆଶ କରାଯାଉଛି। ଆଇବା ମାସ 21 ତାରିଖ ଦିନ ସାରା ଦେଶେ ଫେରଘା ହେବାରକେ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକେ ସୁରୁଖୁରୁତି ଆଉ ସଫଳତାର ସହିତ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କର ସହଯୋଗ ମାଗିଛନ୍। ହେଉଥିବା ଖରାକେ ନଜରଥି ରଖିକରି ସବୁ ପରୀକ୍ଷା କେନ୍ଦ୍ରମାନଙ୍କେ ସୁରକ୍ଷିତ ପିଇବାର ପାଇଁ ପଙ୍ଖା, କୁଲର, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଆଉ ପରୀକ୍ଷାର୍ଥୀମାନଙ୍କର ଲାଗି ଯାହା ସୁବିଧା ସହିତ ଅଲଗା ଜରୁରୀ ସୁବିଧା ସୁଯୋଗ ସୁନିଶ୍ଚିତ କରିବା ଲାଗି ସେ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଆଉ ପ୍ରଶାସକମାନଙ୍କୁ ଚିଠି ଜରିଏ ଆହ୍ୱାନ ଦେଇଛନ୍। ସ୍ନାନଯାତ୍ରା ଓ ରଥଯାତ୍ରାକେ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବାର ଲାଗି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କର ଅଧ୍ୟକ୍ଷତାତି ଗଲାକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟନ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ଦୈତାପତି ନିଯୋଗର ସଭାପତି, ସମ୍ପାଦକ ଆଉ ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍ନାନଯାତ୍ରା ଓ ରଥଯାତ୍ରା ସମିଆତି ନୀତିକାନ୍ତି ଆଉ ପହଣ୍ଡିକେ ଶୃଙ୍ଖଳିତ ଭାବେ କରବାର ବାବଦେ ବୈଠକଟି ଆଲୋଚନା ହୋଇଛି। ମହାପ୍ରଭୁମାନଙ୍କର ସବୁ ନୀତିକାନ୍ତି ଧାରିଜ ସମୟ ଅନୁସାରେ କରବାରକେ ନିଯୋଗ ପ୍ରତିଶ୍ରତି ଦେଇଛି। ଶୃଙ୍ଖଳିତ ପହଣ୍ଡି ଲାଗି ପ୍ରଶାସନ ତରଫୁ ଧାରିଜ ହୋଇଥିବା ସଂଖ୍ୟା ଅନୁସାରେ ସେବାୟତମାନେ ଉପସ୍ଥିତ ରହିବେ। ରଥ ଉପରେ ଅଯଥା ଭିଡ଼କେ କମାବାର ବାବଦେ ବିଲ୍ ବୈଠକଟି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 31 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରାଇପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ତରଫୁ ଆଜି ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଛି। କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ୍ରୁ ସକାଳର 7 ବଜେ ପଦଯାତ୍ରା ବାହାରିକରି ସହରର ଭିନ୍ ଭିନ୍ ଜାଗା ବୁଲିକରି ଆକାଶବାଣୀ କଟକ କେନ୍ଦ୍ର ପହଞ୍ଚବା। ପଦଯାତ୍ରାକେ ଓଡ଼ିଶା ହାଇକୋର୍ଟର ବିଚାରପତି ସାବିତ୍ରୀ ରଥୋ ଆଉ ବିଚାରପତି ଶିବୋ ଶଙ୍କର ମିଶ୍ର ପତାକା ଦେଖାଇକରି ଶୁଭାରମ୍ଭ କରିବେ। କଟକ ମହାନଗର ନିଗମ ଆୟୁକ୍ତ କିରଣଦୀପ କର ସହଟ ପଦଯାତ୍ରାଟି ସାମିଲ ହେବେ। ସମାଜର ଭିନ୍ ଭିନ୍ ବର୍ଗର ବ୍ୟକ୍ତିବିଶେଷ, ଆକାଶବାଣୀ କର୍ମଚାରୀ ଆଉ ଇ ପଦଯାତ୍ରାଟି ସାମିଲ ହୋଇଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ତାର 64 ନମ୍ବର ସ୍ଥାପନା ଦିବସ ପାଳନ କରୁଛି। 1963 ମସିହାର ଆଜିର ଦିନେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନା ହୋଇଥିଲା। 20 କିଲୋୱାଟ ଟ୍ରାନ୍ସମିଟର ପ୍ରସାରଣରୁ ମୂଲ ହୋଇଥିବା ଏହି କେନ୍ଦ୍ର ଏଚ୍ଏନ୍ 100 କିଲୋୱାଟ କ୍ଷମତା ଡିଜିଟାଲ ପ୍ରସାରଣ କରୁଛି। ଆକାଶବାଣୀ କେନ୍ଦ୍ର ସମ୍ବଲପୁର ପଶ୍ଚିମ ଓଡ଼ିଶାର କଳା ଆଉ ସଂସ୍କୃତି ପ୍ରଚାର ପ୍ରସାର ଦିଗେ ବଡ଼ ଭୂମିକା ନେଇକରି ଶ୍ରୋତାମାନଙ୍କର ମନ ଜିତିପାରିଛି। ଇତାର ସାଙ୍ଗେ କେନ୍ଦ୍ରନୁ ପ୍ରସାରିତ ହେଉଥିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସାଙ୍ଗେ ଫି ଘଣ୍ଟାର ମୁଖିଆ ସମ୍ବାଦ ପ୍ରସାରଣ ଲାଗି ଲୋକମାନେ ତାଙ୍କ ନିଜର ଭାଷାଥି ଖବର ପାଇପାରୁଛନ୍।
ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛେ। ଆଇବା ଚାରି ଦିନ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା ଚବିଶ ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ବା ବୋଲି ସମ୍ବଲପୁର ଆଉ ବଲାଙ୍ଗୀର ଜିଲ୍ଲାକେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝା। अथ वार्ताः। राष्ट्रपति पदासीना द्रौपदी मुर्मू ह्यः राष्ट्रपति भवने आयोजिते नागरिक अलंकरण समारोहे षट्षष्टिः प्रमुखाग्रगण्य विभूतिभ्यः पद्म पुरस्कारान् प्रादात्। एतेषु द्वाभ्यां विभूतिभ्यां पद्म विभूषणम्, षड्भ्यः पद्म भूषणम्, सहैव अष्टपञ्चाशत् विभूतिभ्यः पद्मश्रीः प्रदत्ताः। कलाक्षेत्रे विशिष्ट योगदानार्थं सुप्रसिद्धः चलच्चित्र अभिनेता धर्मेन्द्र सिंह देओल महोदयः मृत्योपरान्तं पद्मविभूषण सम्मानेन अलंकृतः। अभिनेतुः भार्या हेमा मालिनी एतं पुरस्कारं स्वीकृतवती। प्रख्यातः भारतीय सारंगी वादकः डॉ एन राजम् अपि पद्मविभूषण सम्मानेन सुपूजितः। अस्मिन् अलंकरण समारोहे उपराष्ट्रपतिः सीपी राधाकृष्णन्, प्रधानमंत्री नरेन्द्र मोदी, केन्द्रीय मंत्री अमित शाहः, गजेन्द्र सिंह शेखावतः, एचडी कुमारस्वामी च उपस्थिताः आसन्। राष्ट्रपति पदासीना द्रौपदी मुर्मुः अद्य आरभ्य सिक्किम राज्यस्य त्रिदिवसात्मिकां यात्रां विधास्यति। सिक्किम प्रवासकाले सा विविधेषु कार्यक्रमेषु भागं ग्रहीष्यति, अनेकानि स्थानानि च द्रक्ष्यति। राष्ट्रपति महोदया सायंकाले गंगटोक नगरे स्थिते नाइम्नॉल इंस्टीट्यूट ऑफ टिबेटोलॉजी इति संस्थां प्रति गमिष्यति। सिक्किम सर्वकारेण तस्याः स्वागताय विपुलाः प्रबन्धाः विहिताः। विश्व स्वास्थ्य संघटनेन डेमोक्रेटिक रिपब्लिक ऑफ कांगो अथ युगांडा देशेषु इबोला संक्रमणम् अंतर्राष्ट्रीय चिंतायाः सार्वजनिक स्वास्थ्य आपातकालत्वेन घोषितम्। एतदनन्तरं नगर विमानन महादेशालयेन विमान विपणीनां कृते एका मानक संचालन प्रक्रिया प्रसारिता। अत्रावधेयस्पदं वर्तते यत् विमानेषु अनिवार्यरूपेण पदक्षेपाः विहितव्याः भविष्यन्ति। यथा इबोला संकटं दृष्ट्वा यदि कस्यापि यात्रिणः ज्वरः, दौर्बल्यं, पीडा, शिरोवेदना, कंठदाहः, वमनम् इत्यादीनि लक्षणानि दृश्यन्ते तर्हि सः सद्यः एव विमानकर्मचारिभ्यः आगमानन्तरं चिकित्सा विभागेभ्यः सूचयेत्। महानिदेशालयेन स्पष्टीकृतं यत् भारते आगमनात् एकविंशतिदिनानां मध्ये यदि एतादृशानि लक्षणानि उत्पद्यन्ते तर्हि यात्रिणः निर्दिष्टचिकित्सालयेभ्यः चिकित्सासाहाय्यं प्राप्नुयुः। भारतीय ऋतुविज्ञानविभागेन अद्य यावत् मध्यप्रदेश, ओडिशा, तेलंगाना, उत्तरप्रदेश, विदर्भ क्षेत्रेषु उष्णस्थितिमुद्दिश्य रेड अलर्ट इति रक्तवर्णीय संचेतना प्रसारिता। विभागेन आगामी द्वित्री दिनेषु हरियाणा, चंडीगढ़, दिल्ली, पंजाब, उत्तरप्रदेश, राजस्थान राज्येषु तीव्र उष्णतरंगस्य पूर्वसूचना प्रख्यापिता। एतादृशी एव स्थितिः अद्य यावत् छत्तीसगढ़, तटीय आंध्रप्रदेश, हिमाचल प्रदेश, जम्मू कश्मीर, लद्दाख, झारखंड, उत्तराखंड राज्येषु अपि भवितुं संभाव्यते। आयुष मंत्री प्रताप राव जाधवः अवदत् यत् सर्वकारः योग प्राकृतिक चिकित्सा माध्यमेन कृत्स्नेहि देशे निवारक स्वास्थ्य सेवाः सुदृढीकरोति। नवदिल्ल्याम् आयुष मंत्रालयस्य संसदीय परामर्शदात्री समित्याः चतुर्थ उपवेशने अध्यक्षतां कुर्वन् श्री जाधवः अवचत् यत् योगः, प्राकृतिक चिकित्सा च समग्र निवारक स्वास्थ्य सेवायै भारतस्य शाश्वतं योगदानं वर्तते। अस्मिन् उपवेशने भारते योग प्राकृतिक चिकित्सा क्षेत्रस्य विस्तारे, स्वास्थ्य संवर्धन सम्बद्धेषु प्रयासेषु च तथा च पारंपरिक चिकित्सा पद्धतीनां वैश्विक प्रसारे च विस्तरेण चर्चा अभवत्। सः अग्रे सूचितवान् यत् सम्प्रति विश्वस्य 90+ देशेषु अन्ताराष्ट्रिय योग दिवसः समारोहः आचर्यते। इति वार्ताः।
0: ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନା। ମୁଣ୍ଡବିନ୍ଧାର କାରଣ ଓ ଚିକିତ୍ସା ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ସକାଳ 7:35 ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ। ସକାଳ 7:55 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରତ୍ନାକର ରାଉତ। ସମ୍ବଲପୁରୀ ଗୀତ ଶୁଣିପାରିବେ ସକାଳ 8:30। ଶିଳ୍ପୀମାନେ ହେଉଛନ୍ତି ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଏବଂ ଚିନ୍ତାମଣି ସାହୁ। ସକାଳ 8:45 ପୁଣି ଥରେ ସୁଗମ ସଙ୍ଗୀତ ଶୁଣିବେ ଶିଳ୍ପୀ ସୁଶାନ୍ତ ପଣ୍ଡା ଏବଂ ସସ୍ମିତା ଶତପଥୀ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରରେ ବଜାବାଲା। କଣ୍ଠଶିଳ୍ପୀମାନେ ହେଉଛନ୍ତି ଫକୀରମୋହନ ପଟ୍ଟନାୟକ, ଗାର୍ଗବ ପ୍ରସାଦ ମେହେର ଏବଂ ନରୋତ୍ତମ ସାହୁ। ଦିନ 11:30 ଖୋଲା ଝରକା। ଦିନ 12:00 ବାତାୟନ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ। ଦିନ 12:30 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ସମ୍ବଲପୁରୀ ଗୀତ ପ୍ରଚାର କରିବୁ ଦିନ 1:05 ଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଏବଂ ବିଜୟଲକ୍ଷ୍ମୀ ଦାସ। ଦିନ 1:20 ଘର ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ ବିଷୟବସ୍ତୁ ଖରାଦିନେ ଅଗ୍ନିକାଣ୍ଡରୁ ସୁରକ୍ଷା। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଅପରାହ୍ନ 3:30 ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 4:00 ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଅପରାହ୍ନ 4:02 ଶୁଣିପାରିବେ ନାଟକ ହାରାକିରି, ରଚନା ରଞ୍ଜିତ କୁମାର ପଟ୍ଟନାୟକ, ନିର୍ଦ୍ଦେଶନା ଡକ୍ଟର ପଞ୍ଚାନନ ମିଶ୍ର। ଉପସ୍ଥାପନା କରିବେ ସ୍ୱର ସମ୍ବଲପୁରର କଳାକାରମାନେ। ସନ୍ଧ୍ୟା 5:00 ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ସନ୍ଧ୍ୟା 5:02 ଲୋକଗୀତର କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିବେ ଲଲିତ ମୋହନ ପଣ୍ଡା ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀ କାର୍ଯ୍ୟକ୍ରମରେ ଶୁଣିବେ ମାନବ ଉନ୍ନତିରେ ବିଜ୍ଞାନ, ଏ ସମ୍ପର୍କରେ କହିବେ ଅମୃତ ଚାନ୍ଦ। ସନ୍ଧ୍ୟା 6:05 ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ସନ୍ଧ୍ୟା 6:10 କିଶୋର ସଂସାର କାର୍ଯ୍ୟକ୍ରମରେ ଶିଶୁ ନୃତ୍ୟଶିଳ୍ପୀ ଭବ୍ୟା ଭରତଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର କ୍ରମରେ ଚାଷୀ ବ୍ରହ୍ମାନନ୍ଦ ପ୍ରଧାନଙ୍କ ସହିତ ସାକ୍ଷାତକାର ଶୁଣିବେ। ରାତି 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଦିନେଶ କୁମାର ମଲ୍ଲିକ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀବାଦନ ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ରାତି 9:30 ଲୋକଗୀତର କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ପଦ୍ମିନୀ ଭୋଇ ଏବଂ ସାଥୀ। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତ କଣ୍ଠସଙ୍ଗୀତ ପରିବେଷଣ କରିବେ କିଶୋରୀ ଅମନକର ଏବଂ ରାତି 10:30 ହିନ୍ଦୀ କଥାଚିତ୍ରର ଗୀତ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ତାରିଖରେ ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10ଟି ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବା ବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:30 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବସଙ୍ଗମର 6ଠ ପର୍ଯ୍ୟାୟରେ ଗୁଜରାଟର 39 ଜଣ ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6 ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍ପାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ତାରିଖ ବୁଧବାର ପରିବର୍ତ୍ତେ 28 ତାରିଖ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ତାରିଖ ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କୁ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁଆଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200ରୁ ଅଧିକ ପ୍ରଶିକ୍ଷାର୍ଥୀ 12ଟି ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ତାରିଖରୁ ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଆଜି ଏଥିରେ ଶୁଣନ୍ତୁ। ମୁଣ୍ଡବିନ୍ଧାର କାରଣ ଓ ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମୃତିରେଖା ହୋତା।
2: ମୁଣ୍ଡ ବ୍ୟଥା, ଆମ ପ୍ରାୟ ସମସ୍ତେ କେବେ ନା କେବେ ମୁଣ୍ଡ ବିନ୍ଧା ଅନୁଭବ କରିଛୁ। ଅନେକ ଲୋକ କୁହନ୍ତି ଆଜି ମୁଣ୍ଡ ଭାରି ଲାଗୁଛି, ମୁଣ୍ଡ ଫାଟିଗଲା ଭଳିଆ ବେଦନା ହେଉଛି, ବାରମ୍ବାର ମୁଣ୍ଡ ବିନ୍ଧୁଛି, ବେକ ବିନ୍ଧିଲେ ମୁଣ୍ଡ ବି ବିନ୍ଧୁଛି, ଗୋଟେ ସାଇଡ୍ ମୁଣ୍ଡ ବିନ୍ଧୁଛି, ବିଭିନ୍ନ ପ୍ରକାର ସମସ୍ୟା ବିଭିନ୍ନ ଲୋକ କହିଥାନ୍ତି। ଅନେକ ସମୟରେ ଲୋକ ମୁଣ୍ଡ ବିନ୍ଧାକୁ ଛୋଟ କଥା ଭାବି ନିଜେ ନିଜେ ଘରେ ଔଷଧ ଖାଇଦେଇଥାନ୍ତି, କିନ୍ତୁ ସବୁ ମୁଣ୍ଡ ବ୍ୟଥା ଏକ ପ୍ରକାରର ନୁହେଁ। ମୁଣ୍ଡ ବ୍ୟଥା ହୁଏ କାହିଁକି? ମୁଣ୍ଡ ବିନ୍ଧାର କାରଣ ଅନେକ ହୋଇପାରେ, ଯେପରି ଅଧିକ ମାନସିକ ଚାପ ବା ଷ୍ଟ୍ରେସ୍, ଯାହାକୁ କୁହାଯାଏ ଟେନସନ୍ ହେଡେକ୍। ଏହା କ'ଣ ହୁଏ, ମୁଣ୍ଡର ଚାରିପଟେ ଗୋଟେ କିଏ ବ୍ୟାଣ୍ଡ ଭଳିଆ କିଛି ଗୋଟେ ଜିନିଷ ବାନ୍ଧିଦେଲା ଭଳିଆ ଲାଗିଥାଏ ଏବଂ ତାକୁ ଟେନସନ୍ ହେଡେକ୍ କୁହାଯାଏ। ଏହା ବହୁତ ସାଧାରଣ, ବହୁତ ଲୋକଙ୍କଠି ଏଇଟା ଦେଖାଯାଏ। ଦ୍ୱିତୀୟ କାରଣ ହେଲା ଠିକ୍ ଭାବରେ ନ ଶୋଇବା। ଠିକ୍ ଭାବରେ ନ ଶୋଇଲେ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ। ବହୁତ ସମୟରେ ଖାଲି ପେଟରେ ରହିଲେ କିମ୍ବା ଫାଷ୍ଟିଂ ରହିଲେ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ। ଶରୀରରେ ପାଣି କମିଯିବା, ଯାହାକୁ ଆମେ ଡିହାଇଡ୍ରେସନ୍ କହୁ, ଖରାଦିନ ଯେଉଁଟା ବହୁତ କମନ୍, ବହୁତ ଲୋକଙ୍କର ମୁଣ୍ଡ ବ୍ୟଥା ପାଣି ନ ପିଇବା ଯୋଗୁଁ ହୋଇଥାଏ। ଦୀର୍ଘ ସମୟ ମୋବାଇଲ୍ କିମ୍ବା କମ୍ପ୍ୟୁଟର ଦେଖିବା, ଆଖିର ପାୱାର ସମସ୍ୟାରୁ ମଧ୍ୟ ବେଳେବେଳେ ମୁଣ୍ଡ ବ୍ୟଥା ହୋଇଥାଏ ଏବଂ ମାଇଗ୍ରେନ୍ କିମ୍ବା ସାଇନସ୍ ପ୍ରୋବ୍ଲେମ୍ ଯୋଗୁଁ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ। ଏବଂ ଅନେକ ସମୟରେ ହ୍ୱିପ୍ଲାସ୍ ଇଞ୍ଜୁରି, ଯେଉଁଟାକି ବେକ ବ୍ୟଥା, ବେକରେ କୌଣସି ପ୍ରୋବ୍ଲେମ୍ ହେଲେ ମଧ୍ୟ, ଯେଉଁଟାକି ସର୍ଭାଇକାଲ୍ ପ୍ରୋବ୍ଲେମ୍ କୁହାଯାଏ, ତାହା ଯୋଗୁଁ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ, ଯାହାକୁ କୁହାଯାଏ ସର୍ଭାଇକୋଜେନିକ୍ ହେଡେକ୍। କେତେବେଳେ କେତେକ ମୁଣ୍ଡବିନ୍ଧା ସାଧାରଣ ହୋଇଥାଏ ଏବଂ ଆଉ କେତେକ ଗୁରୁତର ସମସ୍ୟାର ସଙ୍କେତ ମଧ୍ୟ ହୋଇଥାଇପାରେ। ତ ମୁଣ୍ଡବିନ୍ଧାର ଲକ୍ଷଣ କ'ଣ? ମୁଣ୍ଡବିନ୍ଧାର ଲକ୍ଷଣ ଅଲଗା ଅଲଗା ଭାବରେ ଦେଖାଯାଏ। କେତେବେଳେ ମୁଣ୍ଡ ଭାରି ଲାଗିବା, ମୁଣ୍ଡ ଚାରିପାଖରେ ଟାଣୁଥିବା ଭଳି ବେଦନା, ମୁଣ୍ଡର ଗୋଟିଏ ପାର୍ଶ୍ୱରେ ବେଦନା, ଯେଉଁଟାକି ମାଇଗ୍ରେନ୍ କୁହାଯାଏ, ମାଇଗ୍ରେନ୍ରେ ବାନ୍ତି ବାନ୍ତି ମଧ୍ୟ ଲାଗେ, ଆପଣଙ୍କୁ ଲାଇଟ୍ କିମ୍ବା ସାଉଣ୍ଡ ପ୍ରତି ଆଲର୍ଜି ଆସିପାରେ, ଆଲୋକ କିମ୍ବା ଶବ୍ଦ, କୌଣସି ପ୍ରକାର ଶବ୍ଦ ଶୁଣିଲେ ତାକୁ ଅସହ୍ୟ ମନେ ହୁଏ ଏବଂ ଆଖି ପାଖରେ ବେଦନା ମଧ୍ୟ ହୋଇଥାଏ ଏବଂ ବାନ୍ତି ବାନ୍ତି ଲାଗିବା ସହିତ ଏଇଟା 3 ଦିନ ଧରି ଲାଗି ରହିଥାଏ। କିନ୍ତୁ କିଛି ଲକ୍ଷଣ ଦେଖାଗଲେ ଅବହେଳା କରନ୍ତୁ ନାହିଁ। ହଠାତ୍ ବହୁତ ଜୋର ମୁଣ୍ଡ ବ୍ୟଥା, ମୁଣ୍ଡ ବିନ୍ଧା ସହିତ ହାତ ଗୋଡ଼ ଦୁର୍ବଳ ହୋଇଯିବା, କଥା କହିବାରେ ଅସୁବିଧା ହେବା କିମ୍ବା ଦୃଷ୍ଟି ଧୂସର ହେବା, ଯଦି ଏମିତି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଏହା ଏକ ଏମର୍ଜେନ୍ସିର ଲକ୍ଷଣ। ଏହାକୁ ଆମେ କିପରି ରୋକିପାରିବା? ପ୍ରତିଦିନ ଭଲ ନିଦ୍ରା ଯାଆନ୍ତୁ, ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ସମୟରେ ଖାଦ୍ୟ ଖାଆନ୍ତୁ, ଦୀର୍ଘ ସମୟ ମୋବାଇଲ୍ ବ୍ୟବହାର କମ୍ କରନ୍ତୁ, ମାନସିକ ଚାପ କମ୍ କରିବାକୁ ଚେଷ୍ଟା କରନ୍ତୁ, ଯାହା ଆପଣ ଯୋଗ ପ୍ରାଣାୟାମ ଦ୍ୱାରା କମ୍ କରିପାରିବେ, ନିୟମିତ ବ୍ୟାୟାମ କରନ୍ତୁ। ଏବଂ ଏହାର ଚିକିତ୍ସା କ'ଣ? ଅନେକ ଲୋକ ମୁଣ୍ଡ ବିନ୍ଧା ହେଲେ ବାରମ୍ବାର ନିଜେ ନିଜେ ଔଷଧ ଖାଇଥାନ୍ତି, କିନ୍ତୁ ଏହା ଠିକ୍ ନୁହେଁ। ପ୍ରଥମେ ମୁଣ୍ଡ ବିନ୍ଧାର କାରଣ ଜାଣିବା ନିହାତି ଜରୁରୀ। କାରଣ ଅନୁସାରେ ଚିକିତ୍ସା ଅଲଗା ଅଲଗା ହୋଇଥାଏ। ଯେମିତିକି ମୁଣ୍ଡ ବିନ୍ଧାର ଔଷଧ ବାରମ୍ବାର ନିଜେ ନିଜେ ଖାଇଲେ ସେଇଟା ମେଡିକେସନ୍ ଓଭରୟୁଜ୍ ହେଡେକ୍ ମଧ୍ୟ ହୋଇଥାଇପାରେ, ଯେଉଁଥିରେ କି ଆପଣ ଯେଉଁ ଔଷଧ ଖାଉଛନ୍ତି ତା ଯୋଗୁଁ ବି ମୁଣ୍ଡ ବ୍ୟଥା ହୋଇଥାଇପାରେ। ମାଇଗ୍ରେନ୍ର ଚିକିତ୍ସା ବିଲକୁଲ ଅଲଗା। ଟେନସନ୍ ହେଡେକ୍, ତା ପାଇଁ ଆପଣଙ୍କୁ ମାନସିକ ଚାପ କମ୍ କରିବାକୁ ପଡ଼ିପାରେ ଏବଂ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଆଜିକାଲି ଅଛି, ଯେଉଁଟାକି ଡାକ୍ତର କାରଣ ଜାଣିଲା ପରେ ହିଁ ଆପଣଙ୍କୁ ଦିଅନ୍ତି। ଏବଂ
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ମୁଣ୍ଡବିନ୍ଧାର କାରଣ ଓ ଚିକିତ୍ସା, ଏ ସମ୍ପର୍କରେ କହିଥିଲେ ଡାକ୍ତର ସ୍ମୃତିରେଖା ହୋତା। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ, ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ। କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ ପହିଲାରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ତାରିଖରୁ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି। ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି। ସ୍ୱାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି। ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକିମ୍ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମ୍ଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବ୍ବତଲୋଜି ପରିଦର୍ଶନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲାପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ୟାଙ୍ଗଟକ୍ ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଗସ୍ତର

0: ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେର୍ରେ ପହଞ୍ଚିଛନ୍ତି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179ତମ ବାଟାଲିୟନ୍ର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକ୍ଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେର୍ରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍ମାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ତାରିଖରେ ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ। ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ସେନା ପକ୍ଷରୁ ଇରାନ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହରମୁଜ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି, ଏହି ଡଙ୍ଗାଗୁଡ଼ିକ ଇରାନର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହରମୁଜ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି, ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଇରାନ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଇସ୍ରାଏଲ ଏବଂ କେତେକ ଆରବ ଓ ମୁସଲିମ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020ରେ ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ 5 ଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ୍ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର୍ ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ, ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମକୁ ଆଜିଠାରୁ 3-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲି ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଖରାଦିନର ଲାଗି କାଙ୍କିର ଚାଷ ଆମର ରାଇଜେ କାଙ୍କିର ଚାଷ ଯହକିରି ବର୍ଷାଦିନେ ଆର୍ ଖରାଦିନେ କରାଯାଏସି। କମ୍ ଥଣ୍ଡା ଥିବାର ଇଲାକାମାନଙ୍କୁ ସେଦିନେ ଗଲେ ଏଇଟା କରାଯାଇପାର୍ବା। 18-24 ଡିଗ୍ରୀ ସେଲସିୟସ୍ ତାତିନୁ ଅତ୍କା ଅମଲ ହେସି ଆର୍ ତାତି ଜହ ହେଲେ ଫଲ କମ୍ ହେସି। କାଙ୍କିର ଚାଷ କରବାର ଲାଗି ଉର୍ବର, ନିଗ୍ରା, ଗହିର ଆର୍ ଦୋର୍ସାନୁ ବାଲି ଦୋର୍ସା ଆର୍ ଜେନ୍ ମାଇଟ୍ର ଅମ୍ଳତା 5.5-6.8 ଭିତରେ ଥିବା ସେ ମାଇଟ୍ଥି ଭଲ ଅମଲ ହେସି। ନୈତରାମାନଙ୍କୁ ଗଲେ ଏ ଚାଷ୍ଟା ଖରାଦିନେ କରାଯାଇପାର୍ବା। କାଙ୍କିର ଚାଷ କରବାର ଲାଗି ଉନ୍ନତ କିସମମାନେ ହେଲା ପଏଣ୍ଟ ସେଟ୍, ସୁପ୍ରିୟା, ଚୈତାଲି ଆର୍ ନିର୍ମାଲ୍ୟ। ସେନ୍ତାଇ ତାର ଶଙ୍କର କିସମତି ହେଲା ରାଣୀ ଆର୍ ତୃପ୍ତି। ଗୋଟେ ଏକର କାଙ୍କିର ଚାଷ କରବାର ଲାଗି 1-1.5 କେଜି ମଞ୍ଜି ଦରକାର ହେସି। 1 କେଜି ବିଜାକେ 2 ଗ୍ରାମ ଥିରାମ ଆର୍ 1 ଗ୍ରାମ କାର୍ବେଣ୍ଡାଇଜିମ୍ ବା ଭିଷ୍ଟିନ୍ ଦେଇକିରି ବିଶୋଧନ କରବାର କଥା। ମଞ୍ଜିକେ ଲଗାବାର ଆଗରୁ 6-12 ଘଣ୍ଟା ତକ୍ ପାଏନ୍ଥି ବୁତରେଇକିରି ଲଗାଲେ ଗଜାଟା ଜଲ୍ଦି ଆଙ୍କରିସି। ଖରାଦିନେ କାଙ୍କିର ଚାଷ କରବାର ଲାଗି ଫେବୃଆରୀନୁ ମାର୍ଚ୍ଚ ମାସ ଭିତରେ ଇତାର ମଞ୍ଜି ଲଗାଯାଏସି ଆର୍ ବଜାରକେ ପହଲା ପଠାବାର ଲାଗି ପଲିଥିନ୍ ମୁନାନ୍ଥି ଚାରା କରିକିରି ଗଲେ ଲଗାଯାଇପାର୍ବା। ଆମର ରାଇଜେ 1-1.5 ମିଟର ଦୂରିଆଥି ମନ୍ଦା କରିକିରି କାଙ୍କିରକେ ଲଗାଯାଏସି। ଖରାଦିନେ ନାଲି କରିକିରି ଲଗାଲେ ପାଏନ୍ର ବ୍ୟବହାରଟା ଠିକ୍ ହେସି। ଇଥିର ଲାଗି ନାଲିମାନଙ୍କୁ 1-1.5 ମିଟର ଦୂରିଆଥି କରିକିରି ଗଛ ଗଛକେ 50-75 ସେଣ୍ଟିମିଟର ଦୂରିଆ ରଖିକିରି ଗଛମାନଙ୍କୁ ମାଟି ମାଡ଼ବାରକେ ଦିଆଯାଏସି। ଆର୍ ମନ୍ଦା ପ୍ରଣାଳୀଥି 30-45 ସେଣ୍ଟିମିଟର ଲମ୍ବା, ଚଉଡ଼ା ଆର୍ ଗହିର ଗାଡ଼ କୁଡ଼ିକିରି ଫି ଏକରକେ 6-8 ଟନ୍ କମ୍ପୋଷ୍ଟ ଆର୍ ମୂଲ ସାର ଦେଇକିରି ମଞ୍ଜି ଲଗାବାର 1-2 ଦିନ ଆଗରୁ ପାଏନ୍ ମଡ଼େଇକିରି ଫି ମନ୍ଦାକେ 4-5 ବୁତରା ଯାଇଥିବାର ମଞ୍ଜି ଲଗାଯାଏସି। ଖତ୍ ସାର ମଞ୍ଜି ଲଗାବାର ସମୟଥି ଫି ଏକରକେ 10 କେଜି ଯବକ୍ଷାରଜାନ, 12 କେଜି ଫସ୍ଫରସ୍ ଆର୍ 30 କେଜି ପଟାସିୟମ୍ ସାର ଦିଆଯାଏସି। ଫେର୍ ଘାଏ 10 କେଜି ଯବକ୍ଷାରଜାନ ଆର୍ ମଞ୍ଜି ବୁଣବାର 15-20 ଦିନ ଉତରୁ ଦିଆଯାଏସି। ମଞ୍ଜି ବୁଣବାର 30-35 ଆର୍ 45-50 ଦିନଥି 2 ଥର ମିଶ୍ରିତ ଅନୁସାର ଫି ଲିଟର ପାଇଁଥି 3 ଗ୍ରାମ ମିଶେଇକିରି ବ୍ୟବହାର କରବାର କଥା। ତାହେରୁ ତାର ପରର ଯତ୍ନ ମଞ୍ଜି ଲଗାବାର 10 ଦିନ ଭିତରେ ଖାଲି ଥିବାର ଜାଗାମାନଙ୍କୁ ଭରାଯିବାର କଥା ଆର୍ ଫି ମନ୍ଦାକେ 2 ଗଛ ରଖିକିରି ଅଟକା ଥିବାର ଗଛମାନଙ୍କୁ ଘିଚି ନେବାର କଥା। 15-20 ଆର୍ 25-30 ଦିନ ଥି ଦୁଇଥର କୁଡ଼ା ଖୋସା କରିକିରି ସବୁ ଅନାବନା ଗଛ ମାନଙ୍କୁ ଘିଚି ନେବାର କଥା। ତାହାରୁ ବର୍ଷା ଦିନେ ଗଛ ମୂଲକେ ମାଏଟ୍ ଟେକାବାର କଥା। ଗଛ ଦୁଇପତ୍ରିଆ ହେଇଥିବାର ସମୟ ଥି ଇସ୍ତେଫନ 0.1

ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବ୍ୟାପକ କ୍ଷତି ହୋଇଥାଏ। ବସନ୍ତ ଋତୁର ଆରମ୍ଭ ହୋଇ ଗ୍ରୀଷ୍ମ ପର୍ଯ୍ୟନ୍ତ ପତ୍ରଝଡ଼ା କାରଣରୁ ଜଙ୍ଗଲରେ ସହଜରେ ନିଆଁ ଲାଗିଯାଏ। ନିଆଁ ଲାଗିଲେ ଯେ କେବଳ ଗଛପତ୍ର ଭିତରେ ସୀମିତ ରୁହେ ତା ନୁହେଁ, ବରଂ ଏହା ଦ୍ୱାରା ପଶୁପକ୍ଷୀଙ୍କ ଜୀବନ ବିପନ୍ନ ହୁଏ। ଜଙ୍ଗଲ ନିଆଁ ପାଇଁ ମୁଖ୍ୟତଃ ମଣିଷର ଅସାବଧାନତା ହିଁ ଦାୟୀ। ବିଡ଼ି କିମ୍ବା ସିଗରେଟ୍ ଖଣ୍ଡର ଶେଷ ଅଂଶଟି ଭଲ ଭାବରେ ଲିଭି ନଥିଲେ ଏବଂ ତାକୁ ଜଙ୍ଗଲ ରାସ୍ତାରେ ଫୋପାଡ଼ିଦେଲେ ତାହା ବିନାଶ ସୃଷ୍ଟି କରେ। ବଣଭୋଜି ପାଇଁ ବ୍ୟବହୃତ ଚୁଲିର ନିଆଁ ଯଦି ଭଲ ଭାବରେ ଲିଭି ନଥାଏ, ସାମାନ୍ୟ ପବନରେ ତାହା ମଧ୍ୟ ଜଙ୍ଗଲରେ ନିଆଁ ଲଗାଇପାରେ। ଅଳ୍ପ ଖଣ୍ଡେ ଜାଗାକୁ ସଫା କରିବାକୁ ନିଆଁ ଲଗାଇଥାନ୍ତି ଅନେକ ବ୍ୟକ୍ତି, ମାତ୍ର ତାହା ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇ ଜଙ୍ଗଲ ପୋଡ଼ିର କାରଣ ହୋଇପାରେ। ଜଙ୍ଗଲ ଆମର ସମ୍ପଦ, ଆମର ଜୀବନ, ଏହାର ସୁରକ୍ଷା।

ରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବିଶେଷତଃ ଜଙ୍ଗଲକୁ ଲାଗିଥିବା ଗାଁ ବସତିର ଦାୟିତ୍ୱ ଅଧିକ। ଖରାଦିନେ ଆସନ୍ତୁ ଜଙ୍ଗଲ ନିଆଁକୁ ଜଗିବା। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା।

ନିରୋଗ ରହିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ କରନ୍ତୁ। ଲୁଣ ଓ ଚିନି ଆବଶ୍ୟକତାଠାରୁ ଅଧିକ ଖାଆନ୍ତୁ ନାହିଁ। ଯଥେଷ୍ଟ ପାଣି ପିଅନ୍ତୁ। ଶରୀରର ଓଜନ ବୃଦ୍ଧି ପ୍ରତି ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଓଜନ ନିୟନ୍ତ୍ରିତ ରଖନ୍ତୁ। ଫାଷ୍ଟଫୁଡ଼, ମିଠା ତଥା ଚର୍ବିଜାତୀୟ ଖାଦ୍ୟ କମ୍ ଖାଆନ୍ତୁ। ତମାଖୁ ସେବନ ଏବଂ ଧୂମ୍ରପାନ ଆଦିରୁ ନିବୃତ୍ତ ରୁହନ୍ତୁ। ଅଧିକ ମାତ୍ରାରେ ଫଳ ଓ ପନିପରିବା ଖାଆନ୍ତୁ। ପ୍ରତିଦିନ ଶାରୀରିକ ବ୍ୟାୟାମ ଏବଂ ଯୋଗ ଆଦି କରନ୍ତୁ। ମାନସିକ ଚାପ ତଥା ଅବସାଦଠାରୁ ଦୂରେଇ ରୁହନ୍ତୁ।

ପ୍ରାତଃ ସୂଚନା ଆଜି ପାଇଁ ଏତିକି। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନା କଳ୍ପଲତା କାନୁନଗୋ, ପ୍ରଯୋଜନା ସନ୍ତୋଷ ପିଙ୍କ।

0: ନମସ୍କାର। ଜ୍ୟେଷ୍ଠ ମାସ, ଗ୍ରୀଷ୍ମର ତୀବ୍ର ପ୍ରବାହ ଆଉ ଶୀତଳତାର ସ୍ପର୍ଶ ଟିକିଏ ପାଇଁ ପ୍ରାଣୀ ଜଗତ ବ୍ୟାକୁଳ। ତପ୍ତ ଖରାରେ ଜଳି ଉଠେ ଧରିତ୍ରୀ, ଶୁଖିଲା ପଡ଼ିଯାଏ ନଦୀର ଧାରା, ତଥାପି ଜୀବନ କେବେ ଅଟକି ଯାଏ ନାହିଁ। ଗ୍ରୀଷ୍ମ ଆମକୁ ଶିଖାଏ ଦହନର ମଧ୍ୟରେ ମଧ୍ୟ ଧୈର୍ଯ୍ୟ ରଖିବାକୁ, ଅନ୍ଧକାରର ପରେ ଆଲୋକର ଅପେକ୍ଷା କରିବାକୁ, କାରଣ ପ୍ରତ୍ୟେକ ତପ୍ତ ଦିନର ଶେଷରେ ଥାଏ ଏକ ଶୀତଳ ସନ୍ଧ୍ୟା, ଆଉ ପ୍ରତ୍ୟେକ ସଂଘର୍ଷର ଅନ୍ତରେ ଲୁଚିଯାଏ ଜୀବନର ନୂଆ ସମ୍ଭାବନା। ହଁ ଶ୍ରୋତା ବନ୍ଧୁ, ଆସନ୍ତୁ ଏହି ପ୍ରଭାତର ସ୍ନିଗ୍ଧତା ସହ ଜୀବନର ସେହି ଅମର ସଙ୍ଗୀତକୁ ଅନୁଭବ କରି ଆରମ୍ଭ କରିବା ଏହି ସପ୍ତାହର ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନାରେ ମୁଁ କଳ୍ପଲତା କାନୁନଗୋ। ମଇ ମାସ 22 ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସିଥିଲେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ପରିପ୍ରେକ୍ଷୀରେ ସେ ସମ୍ବଲପୁର ଜିଲ୍ଲାର ବିକାଶ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକଙ୍କ ସମେତ ଯୋଗାଣ ବିଭାଗ, ସମବାୟ ବିଭାଗ, ପ୍ଲାନିଂ ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଲେ,
1: ଯୋଜନା ବୋର୍ଡର ଅଧ୍ୟକ୍ଷ ହିସାବରେ ଦାୟିତ୍ୱ ନେଲା ପରେ ମୋର ଦାୟିତ୍ୱ ବଢ଼ିଯାଇଛି ଯେ ସମ୍ବଲପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଗା ଆମ ପାଇଁ, ସ୍ଥାନର ଡେଭଲପମେଣ୍ଟ ନିଶ୍ଚୟ କରିବା ଆଉ ସମସ୍ତଙ୍କ ସହିତ ବସି କରିବା, ସମସ୍ତ ପ୍ରତିନିଧିମାନଙ୍କ ସହିତ ଆଲୋଚନା ବିଲୋଚନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ସମ୍ବଲପୁର ଗୋଟେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବା କାରଣରୁ ତାର ଯୋଉ ଦାୟିତ୍ୱ ବହୁତ ଅଧିକ ଅଛି, ତେଣୁ ସମସ୍ତଙ୍କ ସହିତ ଆଲୋଚନା ବିଲୋଚନା କରିକି ତା କରାହବ, ତେଣୁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଆମେ ଏ ଅଞ୍ଚଳର ବିକାଶ କରିବୁ। ସମୀକ୍ଷା ଏଇଥିପାଇଁ ହଉଥିଲା ଯେ ଆମେ ଖରିଫରେ ଭଲ ଧାନ କିଣା ହେଲା ଆଉ ରବିରେ ମଧ୍ୟ ଆଉ କିଛି ଅସୁବିଧା ନାହିଁ, କିଣିବା ଆରମ୍ଭ ହେଇଯାଇଛି, ଆଉ ଲକ୍ଷେ କ୍ୱିଣ୍ଟାଲ ଉପରେ ମଧ୍ୟ ଧାନ କିଣା ସରିଲାଣି, ଚାଷୀମାନଙ୍କର ଆକାଉଣ୍ଟକୁ ମଧ୍ୟ ପଇସା ଆସିବା ଆରମ୍ଭ ହେଇଗଲାଣି, ଆଉ ଯୋଉ ତାଙ୍କର ଡିମାଣ୍ଡ ଥିଲା ଯେ ଫାର୍ଷ୍ଟ ଫେଜ୍ରେ 75 କେଜିର କ୍ୱିଣ୍ଟାଲର ଆସିଛି ଟୋକନ, ସେକେଣ୍ଡ ଫେଜ୍ର ମଧ୍ୟ 75 କ୍ୱିଣ୍ଟାଲ ଆସିଛି, କିନ୍ତୁ ତାଙ୍କ ଡିମାଣ୍ଡ ହେଉଛି ସବୁ ଏକ କାରଣ ଆସୁ ବୋଲି ତା ଆଜି ମୁଁ କିନ୍ତୁ ଅର୍ଡ଼ର କରିକି ଯାଉଛି, ଏଠି ଅର୍ଡ଼ର କରିସାରିଲେଣି ଯେ ଯାହା ଯାହା ହେଉଛି ମାନେ ରେଜିଷ୍ଟ୍ରେସନ ବେଳେ ଯେତିକି ଯାହାର ଟୋକନ ଆସିବା କଥା ସମସ୍ତଙ୍କର ଆସିଯିବ, ଦିନେ ଦୁଇ ଦିନ ଭିତରେ ଟୋକନ ସବୁ ଆସିଯିବ, ଏବଂ ଯେତିକି ଟାର୍ଗେଟ୍ ଦରକାର, ଜିଲ୍ଲାପାଳ ମହୋଦୟ କହୁଥିଲେ ଯେ 16 ଲକ୍ଷ ମେଟ୍ରିକ୍ ଟନ୍ ଏ 16 ଲକ୍ଷ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଦରକାର, ଆମେ ତାକୁ 16 ଲକ୍ଷ କ୍ୱିଣ୍ଟାଲ ଆମେ ନିଶ୍ଚୟ ଦେବା, କିଛି ଅସୁବିଧା।
0: ଆଗାମୀ ଜୁନ୍ ମାସ 15 ତାରିଖରୁ ଆରମ୍ଭ ହେବ ସମ୍ବଲପୁରର ପ୍ରସିଦ୍ଧ ପବିତ୍ର ଶୀତଳ ଷଷ୍ଠୀ, ଯାହାକୁ ଅତି ସୁନ୍ଦର ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ମଇ ମାସ 22 ତାରିଖରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦରଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଯାତ୍ରାରେ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଉଭୟ ସୁରକ୍ଷା ଓ ଶୃଙ୍ଖଳା ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମହାନଗର ନିଗମ କାର୍ଯ୍ୟାଳୟରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ସହରର ବିଭିନ୍ନ ଛକରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତି ପୂଜା କମିଟିକୁ ORS ପ୍ୟାକେଟ୍ ପ୍ରଦାନ ଏବଂ ଜରୁରୀକାଳୀନ ସେବା ପାଇଁ ମୋବାଇଲ ଆମ୍ବୁଲାନ୍ସ ମୁତୟନ କରାଯିବ। ଉତ୍ସବ ସମୟରେ ସହରରେ ଅବିରତ ପାନୀୟ ଜଳ ଯୋଗାଣ କରାଯିବ। ସହରରେ 24 ଘଣ୍ଟିଆ ଅବିରତ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା, ଆଲୋକ ପରିମଳ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ଆଗୁଆ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ଏନେଇ ଜିଲ୍ଲାପାଳ ଶ୍ରୀ ବୁନ୍ଦର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ
2: ସମ୍ବଲପୁର ପବିତ୍ର ଶୀତଳ ଷଷ୍ଠୀ ସବୁ ଜାଗାରେ ଏଇଟା ଫେମସ୍ ଅଛି। ତାର ଆଜି ପ୍ରସ୍ତୁତି ବୈଠକ ଥିଲା ଆମର ସବୁ ପ୍ରଶାସନର ସବୁ ଅଧିକାରୀ ଶୀତଳ ଷଷ୍ଠୀର ସବୁ କମିଟି ମେମ୍ବର୍ସ ମଧ୍ୟ ଆଜି ଏଠିଥିଲେ। ତ ଶୀତଳ ଷଷ୍ଠୀ 2026 ପାଇଁ କେମିତି ଆମେ ପୁରା କ୍ରାଉଡ୍ କରିବା, କେମିତି ଶୀତଳ ଷଷ୍ଠୀକୁ ଆହୁରି ସୁନ୍ଦର କରିବା, ସେଠି ଡ୍ରିଙ୍କିଂ ୱାଟର୍ର ବ୍ୟବସ୍ଥା ହଉ, ମେଡିକାଲ୍ର ବ୍ୟବସ୍ଥା ହଉ, ଫାୟାର୍ ଟିମ୍ର ବ୍ୟବସ୍ଥା ହଉ, ସେଠିକାର ସବୁ ଇନଫ୍ରାଷ୍ଟ୍ରକ୍ଚର୍ ରାସ୍ତାଘାଟ ଅନ୍ୟାନ୍ୟ ଯୋଉ ରହୁଛି ତାକୁ କେମିତି ଭଲ କରିବା ୟା ବିଷୟରେ ଆଲୋଚନା ହେଇଥିଲା। ତା ସହିତ ଶୀତଳ ଷଷ୍ଠୀକୁ କେମିତି ଆହୁରି ବି ସ୍ମୁଥ କରିବା, କୋଅର୍ଡିନେଟେଡ୍ ୱେରେ କରିବା, ଡିସିପ୍ଲିନ୍ ଭାବରେ କରିବା ୟା ବିଷୟରେ ମଧ୍ୟ ଆମର ସମସ୍ତ ଆଲୋଚନା ହେଇଛି। ବହୁତ ଭଲ ସଜେସନ୍ ଆମର ସବୁ କମିଟି ମେମ୍ବର୍ସ ମଧ୍ୟ ରଖିଥିଲେ। ତା ଉପରେ ପ୍ରଶାସନ କାମ କରିବ ଆଣ୍ଡ ଆମେ ମଧ୍ୟ ଆମ ତରଫରୁ ଯୋଉ ଆମର ରିକ୍ୱେଷ୍ଟ ଅଛି କି କେମିତି ଆମେ ତାଙ୍କର ଭଲଣ୍ଟିୟର୍ସ ରଖିବେ, ଟାଇମ୍କୁ ଫଲୋ କରିବେ ସେଟା ମଧ୍ୟ କହିଛୁ। ତ ଆଶା କରୁଛୁ ଶୀତଳ ଷଷ୍ଠୀ 2026 ସୁରୁଖୁରୁରେ ହେବ।
0: ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା ସମ୍ପର୍କରେ କହିଲେ,
3: ସମ୍ବଲପୁର ପାଇଁ ବହୁତ ବଡ ଫେଷ୍ଟିଭାଲ ହଉଛି। 14 ତାରିଖରୁ ସେ ସ୍ଟାର୍ଟ ହବ ଆଉ 20 ତାରିଖ ପର୍ଯ୍ୟନ୍ତ ମାନେ ପାଖାପାଖି 6 ଦିନଟା ସେ ଫେଷ୍ଟିଭାଲ ଅଛି। ତାର ଭିତରେ 17, 18, 19, 20 ବହୁତ ଇମ୍ପୋର୍ଟାଣ୍ଟ ଅଛି। ସେଥିପାଇଁ ଯୋଉ ଆଜି ଯୋଉ ଆଲୋଚନା ହେଇଛି ସେ ସମସ୍ତେ ଇମ୍ପୋର୍ଟାଣ୍ଟ ଅଛି। ପ୍ରଥମେ ଯୋଉ ଅଛି କି ଆମେ ଟ୍ରାଫିକ ନିୟନ୍ତ୍ରଣ କେମିତି ରହିବ, ଦୁସରା ମାନେ କିଛି କିଛି ଆଣ୍ଟି ସୋସିଆଲ ଯେଉଁମାନେ ନେଶା ରଖୁଛନ୍ତି ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଅଲରେଡି ଆମେ ଷ୍ଟାର୍ଟ କରିଦେଇଛୁ, ତାଙ୍କ ଉପରେ ନିଆଯିବ। ତାପରେ ଟାଇମ୍ ବଡ ଇମ୍ପୋର୍ଟାଣ୍ଟ ଆମ ପାଇଁ ପ୍ରୋସେସ
0: ମଇ ମାସ 23 ତାରିଖ ଶନିବାର ଦିନ ଦେଶରେ 19ତମ ରୋଜଗାର ମେଳାର ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ 51,000ରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଦେଶବ୍ୟାପୀ 47ଟି ସ୍ଥାନରେ ଏକକାଳୀନ ରୋଜଗାର ମେଳା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ,
4: सरकारी नौकरी का नियुक्ति पत्र मिला है। आज आप सभी देश की विकास यात्रा में अहम भागीदार बन रहे हैं, जिम्मेवार भागीदार बन रहे हैं। रेलवे, बैंकिंग, डिफेंस, हेल्थ, एजुकेशन और दूसरे कई क्षेत्रों में आप सभी नई जिम्मेदारियां संभालने जा रहे हैं। आने वाले वर्षों में विकसित भारत के संकल्प को सिद्ध करने में आप सभी महत्वपूर्ण भूमिका निभाने वाले हैं। साथियों, यहां तक पहुंचने के लिए आप सभी ने लंबी तैयारी और कड़ा परिश्रम जरूर किया होगा। इस उपलब्धि के लिए मैं आपको भी और आपके परिवारजनों को भी बहुत बहुत बधाई देता हूं।
0: ଏହାସହ ସେ ନିକଟ ଅତୀତରେ ତାଙ୍କ ପଞ୍ଚ ୟୁରୋପୀୟ ଦେଶ ଯାତ୍ରା ସମ୍ପର୍କରେ ଆଲୋକପାତ କରି ବିଶ୍ୱ ସମୁଦାୟର ଭାରତ ପ୍ରତି ବଢୁଥିବା ବିଶ୍ୱାସ ଏବଂ ଆଗ୍ରହ ସମ୍ପର୍କରେ କହିଲେ,
4: बातें हुई, विस्तार से चर्चा हुई, मुलाकात हुई और हर जगह मैंने एक बात समान रूप से महसूस की है, दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
0: 2047 सुद्धा एक विकसित भारत गठन दिगरे देशर यात्रारे सक्रिय भावरे योगदान करिबा पई एही सुजोगर सदुपयोग करिबाकु प्रधानमंत्री युववर्गंकु आह्वान देथिले। एही क्रमरे संबलपुररे गंगाधर मेहर विश्वविद्यालय ऑडिटोरियम ठारे आंचलिक रोजगार मेला अनुष्ठित होइथिला। एही समारोहरे विभिन्न सरकारी पदवी पई मोट 40 जन प्रार्थी सेमानकर नियुक्ति पत्र ग्रहण करथिले। कार्यक्रम रे संबलपुर रेल मंडलर मंडल रेल प्रबंधक श्री सुभाष चंद्र चौधरी एवं डाक विभागर डीपीएस संबलपुर श्री एसके ठाकरे उपस्थित रही नियुक्ति पत्र वितरण करथिले। कार्यक्रम संपर्क रे संबलपुर मंडल रेल प्रबंधक श्री सुभाष चंद्र चौधरी गणमाध्यम को तांका प्रतिक्रिया दे कहिथिले।
5: देश भर में 19वें प्रधानमंत्री रोजगार योजना का आयोजन आज किया गया और इसमें माननीय प्रधानमंत्री जी द्वारा 51,000 से अधिक नियुक्ति पत्र जारी किए गए हैं और यह आयोजन जो है देश के करीब 47 केंद्रों पर किया जा रहा है, उसमें से संबलपुर भी एक है और संबलपुर में करीब 40 प्रतियोगियों को यहाँ नियुक्ति पत्र दिए गए हैं, जिसमें से रेलवे के 26 और डाक विभाग के करीब 14 कर्मचारी हैं। इन सभी लोगों को हम लोगों ने बधाई दी है और इनसे ये उम्मीद की जाती है कि देश के विकास में इनका अपना योगदान रहे। और इसी के साथ में आप लोगों को पता है कि ये कार्यक्रम हमेशा होता है और रेगुलर भारत सरकार द्वारा ये कार्यक्रम आयोजित किया जा रहा है और इसमें प्रधानमंत्री जी का बहुत बड़ा योगदान है। उन्हीं के विचार से ये कार्यक्रम शुरू हुआ था। इसमें आप सभी लोगों का जो नेतृत्व रहा है, आप लोगों को बहुत बहुत धन्यवाद और जितने कर्मचारी आज यहाँ नियुक्ति पत्र पाए हैं उनको भी बहुत बहुत बधाई। संबलपुर मंडल से हैं और कुछ जो है आरपीएफ के हैं जो विभिन्न जगहों पर काम करेंगे और इस केंद्र पर 40 लोगों को दिया गया है, उसमें से रेलवे और डाक विभाग।
0: यही परिप्रेक्षी में आम किसी नूतन नियुक्ति पाई युवक युवती प्रतिक्रिया संग्रह करथिलु। आसंतु सुनिबा सेमाने कौन कहउछन्ति।
6: मेरा नाम कौशल रजा है, मेरा सिलेक्शन आरपीएफ कांस्टेबल के पद पर हुआ है। इस सरकारी नौकरी के चलते मैं और मेरा परिवार बहुत खुश है। मुझे यहाँ रोजगार मिले में आकर बहुत अच्छा लगा। मैं माननीय प्रधानमंत्री जी का दिल से धन्यवाद करता हूँ।
7: ନିଯୁକ୍ତି ପତ୍ର ନେବା ପାଇଁ ଆସିଛି। ମୁଁ ଏବଂ ମୋର ପରିବାର ବର୍ଗ ଏଥିପାଇଁ ବହୁତ ଖୁସି ଅଛନ୍ତି। ମୁଁ ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି।
0: ଶିଶୁ ବିବାହ ପ୍ରଥା ଉଚ୍ଛେଦ ଏବଂ କିଶୋରୀଙ୍କ ଅଧିକାର ସୁରକ୍ଷାକୁ ସୁନିଶ୍ଚିତ କରିବା ଏହି ଲକ୍ଷ୍ୟ ନେଇ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରଣନୈତିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି। ମଇ ମାସ 22 ତାରିଖରେ ଏ ସଂକ୍ରାନ୍ତରେ ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୋଜନାର ଆଭିମୁଖୀକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ସନ୍ଧ୍ୟାରାଣୀ ନେପାକ, ଭୁବନେଶ୍ୱରରୁ ଆସିଥିବା ୟୁନିସେଫ୍ର ଚାଇଲ୍ଡ ପ୍ରୋଟେକ୍ସନ୍ କନ୍ସଲ୍ଟାଣ୍ଟ ଘାସିରାମ ପଣ୍ଡା, ଡିସି ଚାଇଲ୍ଡ ପ୍ରୋଟେକ୍ସନ୍ ତରୁଣ ସେନ୍ ପ୍ରୁସେଟ୍ ପ୍ରମୁଖ ଯୋଜନାର ଆକ୍ସନ୍ ପ୍ଲାନ୍ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ବିଭାଗୀୟ ଅଧିକାରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରି ଆଗାମୀ ଦିନରେ ବରଗଡ଼କୁ ଶିଶୁ ବିବାହ ମୁକ୍ତ କରିବା ପାଇଁ ସମନ୍ୱୟ ଓ ତୁରନ୍ତ ହସ୍ତକ୍ଷେପ ସୁଦୃଢ଼ କରିବାକୁ ସାମୂହିକ ସଂକଳ୍ପ ନେଇଥିଲେ। ଜଗନ୍ନାଥ ସଂସ୍କୃତି ଏବଂ ପୂଜା ପରମ୍ପରା ଅନନ୍ୟ। ବର୍ଷ ସାରା ବିଭିନ୍ନ ଦେବନୀତି ଅନୁସାରେ ଜଗତର ନାଥ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଚାଲିଥାଏ। ସେଥିମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ। ତେବେ ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବରେ ପରିଚିତ ଭଟଲି ଦଧିଭବନ ମନ୍ଦିରରେ ଏବେ ଚାଲିଛି ଭିତର ଚନ୍ଦନ ଯାତ୍ରା ନୀତି। ମହାପ୍ରଭୁଙ୍କୁ ପ୍ରତ୍ୟହ ବିଭିନ୍ନ ଫୁଲରେ ସୁସଜ୍ଜିତ କରି ଅଗୁର, ଚୁଆ ଓ ସୁଗନ୍ଧିତ ଚନ୍ଦନରେ ଚନ୍ଦନ ବେଶ କରାଯାଉଛି। ଏହି ଯାତ୍ରା 42 ଦିନ ଧରି ଚାଲିଥାଏ। ଏହି ଚନ୍ଦନ ବେଶ ଦର୍ଶନରେ ଅନନ୍ତ ଫଳ ପ୍ରାପ୍ତି ହୁଏ ବୋଲି ଲୋକଙ୍କର ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ଏହି ବେଶ ଦର୍ଶନ ପାଇଁ ଭକ୍ତଙ୍କର ଭିଡ଼ ଲାଗି ରହିଛି। ପୂଜା ପରମ୍ପରା ସମ୍ପର୍କରେ ମନ୍ଦିର ପୂଜକ ଆକାଶବାଣୀକୁ ସୂଚନା ଦେଇ କୁହନ୍ତି,
8: ଭଦ୍ରାୟାମ୍ ବାମ ଭାଗେ ରଥ ଚରଣ ଯୁତମ୍ ବ୍ରହ୍ମ ରୁଦ୍ରେଦ୍ୟ ବନ୍ଦ୍ୟମ୍ ବେଦାନାମ୍ ସାରମୀଶମ୍ ସ୍ୱଜନ ପରିପୂତମ୍ ଦାରୁ ବ୍ରହ୍ମମ୍ ଭଜେମ୍ୟହମ୍ ସର୍ବତତ୍ପମୟଂ ଦେବମ୍ ସଚିଦାନନ୍ଦ ବିଗ୍ରହମ୍ ଭକ୍ତଭାବାର୍ଣ୍ଣବଚନ୍ଦ୍ରମ୍ ଶ୍ରୀ ଦଧିବାବନମ୍ ବିଭୁଃ। ନାଁ ହେଉଛି ପଣ୍ଡିତ ଗୌରଚନ୍ଦ୍ର ରଥ, ଦଧିଭାବନ ମନ୍ଦିରର ମୁଖ୍ୟ ପୂଜକ। କଲିଯୁଗରେ ଭଗବାନ ପୁରୀ ଶ୍ରୀକ୍ଷେତ୍ରରେ ନୀଳମାଧବରୁ ଜଗନ୍ନାଥ ରୂପ ନେଇକରି ଇନ୍ଦ୍ରଦୁମ୍ନ ରାଜାଙ୍କ ସାଙ୍ଗେ ଲୀଳା କରିଥିଲେ ଏବଂ ସେ ଜଗନ୍ନାଥ ରୂପରେ ଅଦ୍ୟାବଧି ପୂଜା ପାଇଯାଉଛନ୍। ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଘଟଲିରେ ସେ ଜଗନ୍ନାଥ ରୂପରେ ସ୍ଥାପିତ ହୋଇ ଭକ୍ତ ପରମାନନ୍ଦଙ୍କ ସହିତ ଲୀଳା କରିକରି ସେ ଆଜି ଜଗନ୍ନାଥରୁ ଦଧିଭାବନ ରୂପ ନେଇକରି ସେ ଅଦ୍ୟାବଧି ଭଟଲି ଶ୍ରୀକ୍ଷେତ୍ରରେ ଦଧିଭାବନ ରୂପରେ ପୂଜା ପାଇଯାଉଛି। ଯିଏ ଜଗନ୍ନାଥ ସିଏ ଦଧିଭାବନ, ଏହା ପ୍ରମାଣ କରିଛନ୍ ଭଗବାନ ସେଇଠି। ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ପ୍ରଭୁ ଦଧିଭାବନଙ୍କର ଲୀଳା ସବୁ ରୀତିନୀତି ପୁରୀ ଶ୍ରୀକ୍ଷେତ୍ରର ପ୍ରଭୁ ଜଗନ୍ନାଥଙ୍କ ଲୀଳା ସହିତ ସମାନ। ସପ୍ତଦଶ ଶତାବ୍ଦୀରୁ 12 ମାସ 13 ଯାତ୍ରା ଏହି ପୀଠରେ ଅନୁଷ୍ଠିତ ହୋଇଆସୁଛି। ଆଉ ଏହି ପୀଠରେ ତାଳପତ୍ର ପୋଥିରେ ପ୍ରମାଣ ଦେଇଅଛି, 12 ମାସକୁ 13 ଯାତ୍ରା କରି ନାନା ପ୍ରକାରେ ପ୍ରଭୁ ମନୋହରି ଭକ୍ତ ପରମାନନ୍ଦଙ୍କ ଅମଲରୁ ଏହି ପୀଠରେ 12 ମାସରେ 13 ଯାତ୍ରା ଅନୁଷ୍ଠିତ ହୋଇଆସୁଛି। 12 ମାସ 13 ଯାତ୍ରା ମଧ୍ୟରୁ ରଥଯାତ୍ରା ଏବଂ ଚନ୍ଦନ ଯାତ୍ରା ହେଉଛି ପ୍ରସିଦ୍ଧ ତାଙ୍କର ଏହି ପୀଠରେ। ଆଉ ଚନ୍ଦନ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ ଏବଂ ବାହାର ଯାତ୍ରା 21 ଦିନ ସମାପନ ପରେ ଭିତର ଯାତ୍ରା ପୁଣି 21 ଦିନ ଚାଲିଥାଏ। ଏହି ଯାତ୍ରା ହେଉଛି ବହୁତ ଦୀର୍ଘ ଯାତ୍ରା, ଏହି ଯାତ୍ରା 42 ଦିନିଆ ଯାତ୍ରା। ବାହାର ଯାତ୍ରା ସମାପନ ପରେ ପ୍ରଭୁଙ୍କୁ ମନ୍ଦିର ଭିତରେ ଭିତର ଚନ୍ଦନ ଯାତ୍ରା କରାଯାଏ, ଯେନ୍ଟାକି ଦୈନିକ ପୂଜାନୀତି, ପହରଭଙ୍ଗ, ଦ୍ୱାରପିଠା ନୀତି, ଅଖଣ୍ଡ ଦୀପ ପ୍ରଜ୍ୱଳନ, ଅବକାଶ ନୀତି ଶେଷ ହେବା ପରେ ମୈଲମ୍ କରି ତାଙ୍କୁ ନୂତନ ବେଶ କରି ତାଙ୍କୁ ଚନ୍ଦନ ବେଶ କରାଯାଏ। ସେହି ଚନ୍ଦନରେ ବିଭିନ୍ନ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ଯଥା ଅଗୁରୁ, ଚୁଆ, ଚନ୍ଦନ, କେଶର ଆଦି ସୁଗନ୍ଧିତ ଦ୍ରବ୍ୟ ମିଶ୍ରଣରେ ଚନ୍ଦନ ତିଆରି କରି ଭଗବାନଙ୍କ ସର୍ବାଙ୍ଗରେ ତାଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇଥାଏ ଏବଂ ତାଙ୍କର ଦୈନିକ ପୂଜାନୀତି ଚାଲେ। ଏହିପରି ଭାବରେ 42 ଦିନ ଜ୍ୟେଷ୍ଠ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ଏହି ଯାତ୍ରା ସମାପନ ହୋଇଥାଏ। ଶାସ୍ତ୍ରରେ ପ୍ରମାଣ ଅଛି, ଦୋଳେ ଚ ଦୋଳ ଗୋବିନ୍ଦମ ଚାପେ ଚ ମଧୁସୂଦନମ ରଥେ ତୁ ବାମନମ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତି। ଏଥିପାଇଁ ରଥରେ ବାମନ ରୂପରେ ଦୋଳ ଗୋବିନ୍ଦ, ଗୋବିନ୍ଦ ରୂପରେ ଦୋଳଯାତ୍ରାରେ ଏବଂ ଚାପରେ ମଧୁସୂଦନ ରୂପରେ ଭଗବାନଙ୍କୁ ଯିଏ ଦର୍ଶନ କରେ ତାର ପୁନର୍ଜନ୍ମ ନଥାଏ, ସେଥିପାଇଁ ଲୋକେ ଆସି ଭଗବାନଙ୍କୁ ଦର୍ଶନ କରିଥାନ୍ତି। ପ୍ରତିଦିନ ଭଗବାନଙ୍କୁ ଏହି ଚନ୍ଦନ ବେଶ କରିକରି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏହା ସମାପନ ହୋଇଥାଏ।
0: ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଏ ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଙ୍ଗ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ ଏବଂ ଉପସ୍ଥାପନାରେ ଥିଲି ମୁଁ କଳ୍ପଲତା କାନନଗୋ। ନମସ୍କାର।

ପ୍ରଚାର କଲ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ। ତଥ୍ୟ ସଂଗ୍ରହ ଏବଂ ସମ୍ପାଦନା କରିଥିଲେ ଶୁଭେନ୍ଦ୍ର କୁମାର ସାହୁ। ଉପସ୍ଥାପନାରେ ଥିଲେ କଳ୍ପଲତା କାନୁନଗୋ। ପ୍ରଯୋଜନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତ ଶୁଣନ୍ତୁ କଣ୍ଠଶିଳ୍ପୀ ରତ୍ନାକର ରାଉତ। ଶିଳ୍ପୀଙ୍କ କଣ୍ଠରେ ଭଜନ ଶୁଣନ୍ତୁ ନିର୍ମଳ ନାୟକଙ୍କ ରଚନାରୁ।

0: India thrashed Maldives 11-0 in their opening Group B match of SAF Women's Football Championship. And in IPL cricket, defending champions Royal Challengers Bengaluru to take on Gujarat Titans this evening. And with that, we end the morning news. Have a nice day.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ପୂର୍ଣ୍ଣପ୍ରଭା ପାଣିଗ୍ରାହୀଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଲାଲ ରତ୍ନାକର ସିଂ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଏ ଗୀତଟି ଶୁଣନ୍ତୁ। କଣ୍ଠ ଦେଇଛନ୍ତି ଚିନ୍ତାମଣି ସାହୁ, ଗୀତ ରଚନା ହରିହର ପୋଢ଼।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଏବଂ ଚିନ୍ତାମଣି ସାହୁ। ଗୀତଗୁଡ଼ିକୁ ରଚନା କରିଥିଲେ ଲାଲ ରତ୍ନାକର ସିଂ, ହରିହର ପୋଢ଼ ଏବଂ ପୁରାତନ ରଚନାରୁ ମଧ୍ୟ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର।

କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 କିଲୋ ହର୍ଜ ଯୋଗେ ଏବଂ ଏଫ୍ଏମ୍ ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ କଣ୍ଠ ଦେଇଛନ୍ତି ସୁଶାନ୍ତ କୁମାର ପଣ୍ଡା। ଶିଳ୍ପୀଙ୍କ କଣ୍ଠରେ ଆଧୁନିକ ଗୀତ ଶୁଣନ୍ତୁ। ଗୀତ ରଚନା ନିର୍ମଳ ରାଉତ।

କାର୍ଯ୍ୟକ୍ରମ ଶେଷରେ ଭଜନ ଶୁଣନ୍ତୁ। ଶିଳ୍ପୀ ସସ୍ମିତା ଶତପଥୀ, ଗୀତିକାର ଅସିତ କୁମାର ମହାନ୍ତ।

ସୁଗମ ସଙ୍ଗୀତ ଶୁଣିଲେ। ଶିଳ୍ପୀ ଥିଲେ ସୁଶାନ୍ତ କୁମାର ପଣ୍ଡା ଏବଂ ସସ୍ମିତା ଶତପଥୀ। ଗୀତ ରଚନା କରିଥିଲେ ନିର୍ମଳ ରାଉତ, ନନ୍ଦକେଶ୍ୱର ସିଂ ଏବଂ ଅସିତ କୁମାର ଅମାନ୍ତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଟଜ୍ ଯୋଗେ ଏବଂ FM ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଉପଲବ୍ଧ।

ଶ୍ରୋତାମାନଙ୍କୁ ଏଠି ପୁଣିଥରେ ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 4:02 ଶୁଣିପାରିବେ ନାଟକ ହାରାକିରି, ରଚନା ରଞ୍ଜିତ କୁମାର ପଟ୍ଟନାୟକ, ନିର୍ଦ୍ଦେଶନା ଡକ୍ଟର ପଞ୍ଚାନନ ମିଶ୍ର, ପରିବେଷଣ କରିବେ ସ୍ୱର ସମ୍ବଲପୁରର କଳାକାରମାନେ। ସନ୍ଧ୍ୟା 5:30 ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ମାନବ ଉନ୍ନତିରେ ବିଜ୍ଞାନ, ଏ ସମ୍ପର୍କରେ କହିବେ ଅମୃତ ଚାନ୍ଦ। ସନ୍ଧ୍ୟା 6:10 କିଶୋର ସଂସାର କାର୍ଯ୍ୟକ୍ରମରେ ଶିଳ୍ପୀ ନୃତ୍ୟଶିଳ୍ପୀ ଭବ୍ୟା ଭାରତଙ୍କ ସହିତ ସାକ୍ଷାତକାର ଶୁଣିବେ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଥାଚିତ୍ର ଖିଲାଡ଼ି 786, କଣ୍ଠଶିଳ୍ପୀ ମିକା ସିଂ, ଗୀତିକାର ସମୀର ଏବଂ ଅଞ୍ଜନ, ସଙ୍ଗୀତକାର ହିମେଶ ରେଶମିଆ।

ଏଥର ଏୟାରଲିଫ୍ଟ କଥାଚିତ୍ରରୁ ଅଙ୍କିତ ତିୱାରୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠ ଦେଇଛନ୍ତି ଅଙ୍କିତ ତିୱାରୀ ଫିଟ୍ ଏବଂ ଅରିଜିତ ସିଂ, ଗୀତ ରଚନା କୁମାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଭାରତ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ନକ୍ସ ଆଜିଜ। ଗୀତିକାର ଇରଶାଦ କାମିଲ। ସଙ୍ଗୀତକାର ବିଶାଲ ଶେଖର।

ଏଥର ଶୁଣନ୍ତୁ କଥାଚିତ୍ର ହାଇୱେର ଏଇ ଗୀତଟି। ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ସୁଲତାନା ଏବଂ ଜ୍ୟୋତି ନୁରାନ। ଗୀତ ରଚନା ଇରଶାଦ କାମିଲ। ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ବଧାଇ ହୋ କଣ୍ଠ ଦେଇଛନ୍ତି ଗୁରୁ ରନ୍ଧୱା ଏବଂ ନେହା କକ୍କର। ସଙ୍ଗୀତ ତନେକ୍ସ ବାଜକି। ଗୀତ ରଚନା ମେଲୋ।

କଥାଚିତ୍ର ବାଗୀ କଣ୍ଠ ଦେଇଛନ୍ତି ମିଟ୍ ବ୍ରଦର୍ସ ଫିଟ୍ ଏବଂ ମୋନାଲି ଠାକୁର, ଗୀତିକାର କୁମାର, ସଙ୍ଗୀତକାର ମିଟ୍ ବ୍ରଦର୍ସ।

ଏଥର ବେନି ଦୟାଲଙ୍କ କଣ୍ଠରେ ଶୁଣନ୍ତୁ ଟୁ ଷ୍ଟେଟ୍ସ କଥାଚିତ୍ରର ଏହି ଗୀତଟି। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ, ସଙ୍ଗୀତ ଦେଇଛନ୍ତି ଶଙ୍କର ଏହସାନ ଲୟ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କଥାଚିତ୍ର ରୱାନ କଣ୍ଠ ଦେଇଛନ୍ତି ଅକନ ହମ୍ସିକା ଆୟର, ବିଶାଲ ଡାଲଡାନୀଙ୍କ ରଚନା। ସଙ୍କେତ ଦେଇଛନ୍ତି ବିଶାଲ ଏବଂ ଶେଖର।

କାର୍ଯ୍ୟକ୍ରମ ଶେଷରେ ଅଜୟ ଅତୁଲଙ୍କ କଣ୍ଠରେ ଶୁଣନ୍ତୁ ଧଡ଼କ କଥାଚିତ୍ରର ଏହି ଗୀତଟି। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ ସଙ୍କେତ ଦେଇଛନ୍ତି ଅଜୟ ଅତୁଲ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଶୁଣୁଛନ୍ ଗୋଟିଏ ହିନ୍ଦୀ ସିନେମା କ୍ରମଥି ସିନେମା ରାଜା ହିନ୍ଦୁସ୍ତାନୀର ଗୀତମାନେ ଗୀତମାନଙ୍କୁ ଲେଖିଛନ୍ ସମୀର ଆର୍ ସୁରେଶ ଅଜିଛନ୍ ନଦୀମ ଶ୍ରବଣ ଗୀତଟାକେ ଇହାଦେ ଶୁଣୁନ୍ ଗାଇଛନ୍ କୁମାର ସାନୁ ଆର୍ ଅଲକା ୟାଗ୍ନିକ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଅଥରିଟି ଅଧୀନରେ ଓମ୍ବାଡିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପଢା ଓ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନକରି ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।

ସୁନାର ବଇଁଶି ହୀରା ନୀଳାର ମୁକୁଟ ରଖି ଦେଇ ଜାମିନ ନେଲେ ତଲ ଉପର ଦେଖି କୃଷ୍ଣ ଖୋଜୁଛନ୍ ଉକିଲ ହ ଶେଷେ ପୂର୍ଣ୍ଣମାସୀର ଘରକେ ଗଲେ ଆରେ ଉକିଲାତି ନାମା ଦେଇ କହୁଛନ୍ କୃଷ୍ଣ ମୁଗ୍ଧମା ହେଇଛେ ବିଷମ ସାତି ଦଫା ମତେ ଘେରି ଦେଇଛନ୍ ଗୋ ସତେ ଗୁଟେ ଲେଖାନ ଜମ ଆରେ ପୂର୍ଣ୍ଣମାସୀ ହସି କହୁଛନ୍ ରେ ବଇଁଶି ମୁଇଁ ତୁମର ଉକିଲ ହେଲି କାଟିଦେମି ଦଫା ସବୁ ସଫା ରଫା।

0: ଚାଷୀ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର।
1: 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ।
0: ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଥାଇ ମଧ୍ୟ ନିଜ ପଞ୍ଜୀକୃତ ନାମ ବିବରଣୀ ବା ପ୍ରୋଫାଇଲ୍ ସହ ଜମିଜମା ସଂକ୍ରାନ୍ତୀୟ ତଥ୍ୟ ସଂଯୋଗ କରିନାହାନ୍ତି, ସେମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ ହୋଇପାରୁ ନାହିଁ।
1: ଏଥିପାଇଁ ଚାଷୀ ଭାଇ ଓ ଭଉଣୀମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଜମିଜମା ତଥ୍ୟ ପ୍ରଦାନ ସହ କୃଷକ ଓଡ଼ିଶା ପୋର୍ଟାଲରେ ନିଃଶୁଳ୍କ ପଞ୍ଜୀକରଣ କରାଇ ନିଅନ୍ତୁ।
0: ହଁ, ଜମିର ମ୍ୟୁଟେସନ ତାରିଖ 1 ଫେବୃଆରୀ 2019 ପୂର୍ବରୁ ହୋଇଥିବା ଆବଶ୍ୟକ।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଶୁଣୁଥିଲେ ହେମସାଗର ପ୍ରଧାନ ଲେଖିଥିବାର ଗୀତଟା। ଆପଣମାନେ ଶୁଣୁଛନ୍ ଗାର୍ଗବ ପ୍ରସାଦ ମେହେର ଗାଇଥିବାର କେତେଟା ଗୀତ, ଇହାତେ ଶୁଣୁନ୍। ଶିଳ୍ପୀ ଗାଇଥିବାର ଆର ଗୋଟେ ଗୀତ, ଗୀତଟାକେ ଲେଖିଛନ୍ ଚିତ୍ତରଞ୍ଜନ ନାୟକ।

ଶୁଣୁଥିଲେ ସାୟା ସିନେମାର ଗୀତଟା ଗାଇଥିଲେ ଉଦିତ ନାରାୟଣ, ଗୀତଟାକେ ଲେଖିଥିଲେ ସୟିଦ କାଦ୍ରୀ, ଆର ସୁର ସଜେଇଥିଲେ ଅନୁ ମଲ୍ଲିକ। ଆମେ କଥା ହେଉଥିଲା ଆକାଶବାଣୀ ସମ୍ବଲପୁର କେନ୍ଦ୍ର ବାବ୍ଦେ। ଆପଣମାନେ ତ ଜାଣିଛନ୍ ଯେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ସବୁ ବର୍ଗ ଲାଗି, ସବୁ ବୟସର ବ୍ୟକ୍ତିବିଶେଷ ଲାଗି, ଛୁଆନୁ ବୁଢ଼ା ତକ ସମସ୍ତଙ୍କ ମଞ୍ଜିନା କାର୍ଯ୍ୟକ୍ରମମାନେ ପ୍ରସ୍ତୁତ କରୁଛେ ଆପଣମାନଙ୍କ ଲାଗି ବୋଲିକିରି। ତାର୍ ସାଙ୍ଗେ ଆପଣମାନଙ୍କର ସୁଚିତ ମତାମତକେ ନେଇକିରି ବି ଆମର ଚିଠିପତ୍ର କାର୍ଯ୍ୟକ୍ରମ ଅଛି, ସେଥିର୍ ବାବଦେ ବି ଆମେ କଥା ହେମା।

ଆକାଶବାଣୀ ସମ୍ବଲପୁରର ଘର ସଂସାରରେ ମହିଳାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ହ୍ୟାଲୋ ସଖୀ। ଶ୍ରୋତା ଭଉଣୀମାନେ ଆମ କେନ୍ଦ୍ରକୁ ଫୋନ୍ କରି ଏଥିରେ ସାମିଲ ହୁଅନ୍ତୁ। ପ୍ରତ୍ୟେକ ମଙ୍ଗଳବାର ଦିନ 1:20 ଲେଖି ରଖନ୍ତୁ ଆମ କେନ୍ଦ୍ରର ଫୋନ୍ ନମ୍ବର 0663241123 ଆଉ 0663241140। କଥା ହେବା ମନ ଖୋଲି ଫୋନ୍ କରନ୍ତୁ। ହ୍ୟାଲୋ ସଖୀ, ଆପଣଙ୍କ ଅପେକ୍ଷାରେ ରହିଲି ମୁଁ ଆପଣଙ୍କର ରେଡ଼ିଓ ସଖୀ।

0: ଶିକ୍ଷା ସୂଚନା ସଙ୍ଗେ ଆପଣମାନଙ୍କର ମନୋରଞ୍ଜନର ଧାରାକେ 1963 ମସିହାନୁ ଆଜ ତକ 63 ବଛର ହେଲା ନିଭେଇ ଆସିଛେ ଆକାଶବାଣୀ ସମ୍ବଲପୁର। ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବାରଟା ବନି ରହୁ, ଆପଣମାନଙ୍କର ଆଶୀର୍ବାଦ ବନି ରହୁ, ଯେମିତି ଲାଗିକି ଆକାଶବାଣୀ ସମ୍ବଲପୁର ଆହୁରି ଉନ୍ନତ ଧରଣର କାର୍ଯ୍ୟକ୍ରମ ଆପଣଙ୍କର ମଞ୍ଜିନା କାର୍ଯ୍ୟକ୍ରମ ଆପଣମାନଙ୍କର ପାସ୍କେ ନେଇକିରି ଆସବାର ସେ ଚେଷ୍ଟା ଯେନ୍ ଜାରି ରଖିଛି ସେ ଚେଷ୍ଟାରେ ଆହୁରି ସଫଲ ହେବା ଇ ଆଶା ସାଙ୍ଗେ ଆଜିର କାର୍ଯ୍ୟକ୍ରମର ଶେଷ ଗୀତ ଶୁଣୁ।
1: ଲେଖିଛନ୍ ସମୀରା ସୁରେଶ ଯୋଜନା ରାମ ସମ୍ପର।

ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 meter ତଥା 945 kHz ଯୋଗେ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଏଥର କାର୍ଯ୍ୟକ୍ରମରେ ସମୟ ସୁନ୍ଦର ଗୀତଟିଏର ଶୁଣନ୍ତୁ। କଥାଚିତ୍ର ବାଦାର ଏହି ଗୀତଟି ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ହିମେଶ ରେଶମିଆ।

ମାଧ୍ୟମ ତରଙ୍ଗରେ ପ୍ରସାରିତ ହେଉଥିବା ଏହି ଆକାଶବାଣୀ କେନ୍ଦ୍ର ପରବର୍ତ୍ତୀ ସମୟରେ ଆଧୁନିକୀକରଣ କରାଯାଇ ଆପଣଙ୍କ ପାଇଁ FM ରୂପାନ୍ତର କରାଯାଇଛି। ବର୍ତ୍ତମାନ ମୁଖ୍ୟତଃ 101 MHz ଯୋଗେ ଏବଂ ଡିଜିଟାଲ ନ୍ୟୁଜ୍ ଅନ୍ AIR ଏପ୍ ଜରିଆରେ ମଧ୍ୟ ଆପଣମାନେ ଆମର ଏହି କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିପାରୁଛନ୍ତି। ସମ୍ବଲପୁରୀ ଭାଷା, ସଙ୍ଗୀତ, ନାଟକ ଏବଂ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି କେନ୍ଦ୍ର ସ୍ୱତନ୍ତ୍ର ପରିଚୟ ତା'ର ବଜାୟ ରଖିଛି। ଏହି କେନ୍ଦ୍ରଠାରୁ ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନୀୟ ଚାଷୀ, ମହିଳା ଏବଂ ଯୁବକମାନଙ୍କ ନଜରରେ ରଖି ହିଁ ସେହିମାନଙ୍କ ପାଇଁ ହିଁ ଆପଣମାନଙ୍କ ପାଇଁ ହିଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାଏ। ଏଥର କାର୍ଯ୍ୟକ୍ରମରେ କସୁର କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଦ୍ୱିତକଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମଇ ମାସ 26 ତାରିଖ 1963 କାର୍ଯ୍ୟକ୍ଷମ ହୋଇଥିଲା। ଏହି କେନ୍ଦ୍ରର ମୁଖ୍ୟ ଷ୍ଟୁଡ଼ିଓ ଏବଂ କାର୍ଯ୍ୟାଳୟ ପରବର୍ତ୍ତୀ ସମୟରେ ତତ୍କାଳୀନ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସତ୍ୟନାରାୟଣ ସିଂହଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରାଯାଇଥିଲା। 26 ମେ 1963 ଏହା ଏକ ସହାୟକ କେନ୍ଦ୍ର ଭାବେ ପ୍ରସାରଣ ଆରମ୍ଭ କରିଥିଲା। ଆରମ୍ଭ ଦିନମାନଙ୍କରେ ଆକାଶବାଣୀ ସମ୍ବଲପୁର କଟକ କେନ୍ଦ୍ରରୁ ପ୍ରସାରିତ ଅଧିକାଂଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରସାରଣ କରୁଥିଲା। ସମ୍ବଲପୁରଠାରୁ 10 କିଲୋମିଟର ଦୂରରେ ଥିବା ମାନେଶ୍ୱରଠାରେ ଟ୍ରାନ୍ସମିଟିଂ କେନ୍ଦ୍ରରୁ ଏହି ପ୍ରସାରଣ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ସମ୍ବଲପୁରର ଭାଷା, ସଙ୍ଗୀତ ଓ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଯାବତ୍ ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ହମରାଜ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ। ଗୀତର

ଓଡ଼ିଶାର ସୁନାମଧନ୍ୟ କବି ଡକ୍ଟର ମାୟାଧର ମାନସିଂହଙ୍କର ଉପସ୍ଥିତିରେ ସେଦିନ ପ୍ରସାରଣ କାମ ଆରମ୍ଭ କରାଯାଇଥିଲା। ତାଙ୍କରି କରକମଳରେ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ ପହଞ୍ଚାଇବାର ମୂଳ ଉଦ୍ଦେଶ୍ୟ ରଖି ବହୁଜନ ହିତାୟ ବହୁଜନ ସୁଖାୟ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଆକାଶବାଣୀ ସମ୍ବଲପୁର ଏଯାବତ୍ ଆପଣମାନଙ୍କୁ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେଇ ଆସୁଛି।

41231 আৰু 0663241240 কথাই বা মন খুলি ফোন কৰন্তু। হেল্ল' সখী, আপোনাক অপেক্ষাৰে ৰহিলি মই আপোনাৰ ৰেডিঅ' সখী। ପ୍ରସାରଣ ଆରମ୍ଭ କରିଥିବା ଏହି କେନ୍ଦ୍ର ପରବର୍ତ୍ତୀ ସମୟରେ ଏଫ୍ଏମ୍ ଜରିଆରେ ଏବଂ ମୋବାଇଲ୍ ଆପ୍ଲିକେସନ୍ ଜରିଆରେ ଆପଣଙ୍କ ହାତ ପାହାନ୍ତାରେ ସ୍ଥାନୀୟ ଆମରି ଅଞ୍ଚଳର ଚାଷୀ ଭାଇମାନଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ କେନ୍ଦ୍ରରୁ ସ୍ୱତନ୍ତ୍ର କୃଷି ଭିତ୍ତିକ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରୁଛୁ। ଏହା ସହିତ ଓଡ଼ିଆ ଏବଂ ଆମରି ଭାଷାରେ ସକାଳେ ସନ୍ଧ୍ୟାରେ ଆପଣମାନେ ଦ୍ୱିପହରେ ଶୁଣିପାରୁଛନ୍ତି ସମ୍ବାଦ, ଆମରି ଭାଷାରେ ନାଟକ, ତା ସହିତ ଓଡ଼ିଆ ଭାଷାରେ ଏବଂ ହିନ୍ଦୀ ଭାଷାରେ ବିଭିନ୍ନ ଧରଣର କାର୍ଯ୍ୟକ୍ରମ ଆପଣଙ୍କ ହାତ ପାହାନ୍ତାରେ ଆମେ ପହଞ୍ଚୁଛୁ।

ଏମିତି ଆପଣଙ୍କର ସହଯୋଗ କାମନା କରି ଆମେ ଆଗକୁ ପାଦ ବଢ଼ିବାର ପ୍ରଚେଷ୍ଟା ଜାରି ରଖିଛୁ। ଆପଣମାନଙ୍କର ଆଶୀର୍ବାଦ ଭଲ ପାଇବା ପାଥେୟ ହେଉ ଆମର ଏଇ ଚଲା ବାଟରେ। ଏହି ଆଶା ସହିତ କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର ହଙ୍ଗାମାର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୟ ସଙ୍ଗୀତ।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆପଣମାନେ ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ଭବାନୀ ଶଙ୍କର ମହାଲିଙ୍ଗ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଜୟଲକ୍ଷ୍ମୀ ଦାସ।

ସୁଣିଲି କେତୋଟି ସମ୍ବଲପୁରୀ ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ଭବାନୀ ଶଙ୍କର ମହାଲିଂ ଏବଂ ଶିଳ୍ପୀମାନେ ଥିଲେ ରାଜେନ୍ଦ୍ର କୁମାର ବେହେରା ଏବଂ ବିଜୟଲକ୍ଷ୍ମୀ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଖୁବ୍ ଆନନ୍ଦର ସହିତ ଗୌରବର ସହିତ ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଉଛି। ମୁଁ ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ନମସ୍କାର। ଘର ସଂସାରର ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ ଆଜି ଆକାଶବାଣୀ ସମ୍ବଲପୁରର ପ୍ରତିଷ୍ଠା ଦିବସ। ଏହା ସହିତ ଆମେ ଆଜିର କଥାବାର୍ତ୍ତାର ବିଷୟବସ୍ତୁ ରଖିଛୁ, ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି। ଆମ ସହିତ ଯୋଗାଯୋଗ କରନ୍ତୁ ଆମ ସହିତ ଯୋଡ଼ି ହେବା ପାଇଁ। ଆମ କେନ୍ଦ୍ରର ଫୋନ୍ ନମ୍ବର 2 ହେଲା 0663241123 ଏବଂ 0663241120। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ଗରିବ ଭାଇ ଜୁହାର। ଆଜ୍ଞା ଗରିବ ଭାଇ, ଆପଣଙ୍କୁ ଆଜି ଗୁରୁଦୁଟେ ଅଭିନନ୍ଦନ ଜଣାଉଛୁ। ଆପଣ ତ ଆମର ନିୟମିତ ଶ୍ରୋତା। ଆଜି ଆକାଶବାଣୀର ପ୍ରତିଷ୍ଠା ଦିବସ ସମ୍ବଲପୁରର। ବେଲେ ଆଜି ଆଜି ଆପଣ ଏକଲା କଥା ଲାଗବେ କି ଆମର ବହୁ ବି କଥା ଲାଗବେ? ଆଚ୍ଛା ଠିକ୍ ଅଛେ, ଆର ସପ୍ତାହ କଥା ଲଗେଇଦେବେ। ବେଲେ ଇହାଦେ ତ ଖରାଦିନ, କେତେନି କେତେ ଗରମ ବି ହଉଛେ। ଆଜ୍ଞା, ଆମେ ଆଶା କରମୁ ଯେ ଆଇବା ସପ୍ତାହ ଆମେ ଆମର ବହୁ ସାଙ୍ଗେ ବି କଥା ଲାଗିପାରମୁ। ଆପଣମାନଙ୍କର ହେନ୍ତା ଭଲ ପାଇବାରଟା ଥାଉ, ସ୍ନେହ ଶ୍ରଦ୍ଧା ଥାଉ, ଆକାଶବାଣୀ ସମ୍ବଲପୁର ଶୁଣୁଥାଉନ୍ ଆମର କାର୍ଯ୍ୟକ୍ରମ। ଆଉ ଆଜି ଆଜ୍ଞା ଜୁହାର। ହ୍ୟାଲୋ ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ସଖୀ କାର୍ଯ୍ୟକ୍ରମ। ଆଜ୍ଞା କିଏ କହୁଥିଲେ, ପରିଚୟ ଦେବେ? ଆଜ୍ଞା ରାକେଶ ବାବୁ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆପଣ କଥା ହେବେ ଆଜି?
1: ହ୍ୟାଲୋ,
0: ଆଜି ଆପଣ କଥା ହେବେ ନା ଘରେ ଆଉ କିଏ ଅଛନ୍ କଥା ହେବେ? ଆଜ୍ଞା ଆଜି ଆକାଶବାଣୀ ସମ୍ବଲପୁରର ପ୍ରତିଷ୍ଠା ଦିବସ, ଆପଣ ଜାଣିଛନ୍? ଆଜ୍ଞା ଆଜି 63 ବର୍ଷ ପୁରା କଲା ଆକାଶବାଣୀ ସମ୍ବଲପୁର। ଆଜି 63 ବର୍ଷ ପୁରା ହେଲା ଆକାଶବାଣୀ ସମ୍ବଲପୁରର। ଆଉ ସେଥିଲାଗି ବୋଲି ଆମେ ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବାରଟାକେ ଗ୍ରହଣ କରୁଛୁ ସାଦରରେ। ଏନ୍ତା ଜାରି ରଖୁନ୍ ଆପଣମାନଙ୍କର ଆମର ସାଙ୍ଗେ ଯୋଗାଯୋଗ। ଆଜି ଆମେ କଥାବାର୍ତ୍ତାର ବିଷୟବସ୍ତୁ ରଖିଛୁ, ଅଗ୍ନିକାଣ୍ଡରୁ ସୁରକ୍ଷା ପାଇମା କେନ୍ତା, ସେ ବାବଦେ ଦ୍ୱିପଦ। ଅଗ୍ନିକାଣ୍ଡ ଏହେଦେ ବହୁତ ଘଟୁଛେ, ନିଆଁ ଲାଗିଯାଉଛେ ଚାରିଆଡ଼େ, କେନ୍ତା ଆମେ ସୁରକ୍ଷା ପାଇମା? ଅଗ୍ନିକାଣ୍ଡ ଘଟୁଛେ, ନିଆଁ ଲାଗିଯାଉଛେ ଆଜ୍ଞା ଚାରିଆଡ଼େ, କେନ୍ତା ଆମେ ସେଥୁ ମୁକ୍ତି ପାଇମା, ସଜାଗ ରହମା, ସେଥିର୍ ବାବଦେ ଦ୍ୱିପଦ କହିବାର୍କେ ଚାହିଁବେ କେ? ଆଜ୍ଞା ନିଶ୍ଚୟ ଦେଖ, ଦେଖି ଚାହିଁକିରି ଆମେ ଜଗି ରଖିକିରି ଚଳମା। ଆମର ସାଙ୍ଗେ କଥା ହେଲେ, ଆମର ନିକେ ଫୋନ୍ କରିଥିଲେ, ସେଥିଲାଗି ବହୁତ ଧନ୍ୟବାଦ। ଆଜ୍ଞା ନମସ୍କାର। ହ୍ୟାଲୋ ଆକାଶବାଣୀ ସମ୍ବଲପୁର। ହ୍ୟାଲୋ ଆକାଶବାଣୀ ସମ୍ବଲପୁର। ହ୍ୟାଲୋ ହ୍ୟାଲୋ ଆଜ୍ଞା ଶୁଭୁଛି, କହୁନ।
2: ନମସ୍କାର
0: ନମସ୍କାର, କିଏ କହୁଥିଲେ ଭାଇ, ପରିଚୟ ଦେବେ? ଭଲ ଅଛୁ ଭାଇ। ଆଉ ଆଜି ଆପଣ ଫୋନ କରିଛନ୍, ଆଜି ଆମର ପ୍ରତିଷ୍ଠା ଦିବସ ଆକାଶବାଣୀ ସମ୍ବଲପୁରର, ସେଥିଲାଗି ଆମେ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛୁ ଯେ ଆପଣମାନଙ୍କର ଭଲ ପାଇବାର ସ୍ନେହ ଶ୍ରଦ୍ଧା ଅଛି, ଆମକୁ ଫୋନ କରୁଛନ୍।
2: ସର୍ବପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଅଲ୍ ଆର୍ଜେ ଅଲ୍ ଇସ୍ରୋଙ୍କ ଯେତେ ଶ୍ରୋତା ଭାଇ ମାନେ ସମସ୍ତଙ୍କର ମେସେଜ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା।
0: ଆଜ୍ଞା ଭାଇ, ଆଜି ଆମେ କଥା ହେବା ଭାଇ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି,
2: କଣ କହିଲେ ଆଉଥରେ କୁହନ୍ତୁ।
0: ଆମେ ଅଗ୍ନିକାଣ୍ଡରୁ କେନ୍ତା ରକ୍ଷା ପାଇମା ସେ ବାବଦେ ଦ୍ୱିପଦ କହୁନ।
2: ଆପଣ ଭାଇ ସେ କିଲର ଆସୁ ନାହିଁ।
0: ହ୍ୟାଲୋ,
2: ହ୍ୟାଲୋ।
0: ଆଜ୍ଞା, ଅଗ୍ନିକାଣ୍ଡରୁ ଆମେ କେନ୍ତା ରକ୍ଷା ପାଇମା ସେ ବାବଦେ ଦ୍ୱିପଦ କହିବେ କେ? ଅଗ୍ନିକାଣ୍ଡ ନିଆଁ ଯେନ୍ ଲାଗି ଯାଉଛେ ଚାରିଆଡେ, ଆଜ୍ଞା ଆମେ ସେତୁ କେନ୍ତା ମୁକ୍ତି ପାଇମା, କେନ୍ତା ଜଗିକିରି ରହିମା?
2: ଦେଖନ୍ତୁ, ନିଆଁ ଯେନ୍ ଲାଗି ଯାଉଛେ ପାଖରେ କିଏ ଲଗୁଛେ? ମଣିଷ ହିଁ ନିଆଁ ଲଗୁଛେ, ମଣିଷ ହିଁ କରୁଛେ। ନିଆଁ ଯଦି ରକ୍ଷା ପାଇବାକୁ ଯଦି ଆମେ ହେଲେ ଆମେ ଗୋଟେ କାମ କରିବା, ଯଦି ଯେଉଁ ଜାଗାରେ ନିଆଁ ଲାଗିଲା, ଯେ ଜାଗାରେ ନିଆଁ ଆସିଲା, ଆମେ ସାଙ୍ଗେ ସାଙ୍ଗେ ସହିବାର ଆମର ଯୋଉ ଫାୟାର ଷ୍ଟେସନ ଅଛି, ନାକି ଆମର ଯୋଉ ଦମକଳ ବାହି ଅଛି, ସେଠି ଆମେ ସାଙ୍ଗେ ସାଙ୍ଗେ ଯୋଗାଯୁକ୍ତ କରିବା। ଆଉ ଯଦି ସେ ଯଦି ନିଆଁବାର ପୂର୍ବରୁ ଆମେ ଅତିକ୍ରମଣ କେତେ, ଯଦି 100% ନିଆଁ ଲାଗିଥିବା, ଆମେ ଯଦି କମ୍ ସମୟରେ ନିରାପଦ ପାଇଁ ଆମେ ଚାହିଁବା, ଅତିକ୍ରମରେ 8% 9% ନିହାତି ଭାବରେ ଲିଭିଯିବ, ଆମେ ସତର୍କର ସହିତ ଲଗାଇଲେ ଗୋଟେ ଆକଳ ଏଟା ନିହାତି ଭାବେ ଦେଖାହବ। ଆଉ ଯୋଉ ସମୟରେ ବର୍ତ୍ତମାନ ଖରାରେ କଣ ହଉଛି କି ପଥରକେ ପଥର ବି ବାହାରେ କିରି ବି ବର୍ତ୍ତମାନ ନିଆଁ ଲାଗିଯାଉଛି, ପଥରକେ ପଥର ବି ଯାଇକି ନିଆଁ ଲାଗିଯାଉଛି, ଆମେ ତା ବର୍ତ୍ତମାନ ଧ୍ୟାନ ସହିତ ଦେଖିକିରି ଆମେ ସବୁ ସତର୍କ ସହିତ ଆମେ ଚଳିବାକୁ ପଡିବ। ଆଉ ଖରା ମାସ ଦେଖନ୍ତୁ 45-50 ଡିଗ୍ରୀ ଖରାରେ ଯଦି ଆମେ ଟିକେ ଅବହେଳା କରିଦେବା, ତା ନିହାତି ଭାବେ ଅଲଗା ହେଇଯିବ।
0: ବହୁତ ସୁନ୍ଦର କଥା କହିଲେ ଭାଇ, ଆମକୁ ଫୋନ କରିଥିଲେ ସେଥିଲାଗି ଧନ୍ୟବାଦ। ଏନ୍ତା ଫୋନ କରିଥାଉନ, ଆମର ସାଙ୍ଗେ ଯୋଡ଼ି ହଉନ। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ହ୍ୟାଲୋ,
3: ନମସ୍କାର।
0: ନମସ୍କାର ଭାଇ, ପରିଚୟ ଦେବେ?
3: ୬୩
0: ବର୍ଷ ପୁରା ହେଲା ଆଜି।
3: ତାର 63 ବର୍ଷ ପୁରା ହେଲା। ଆଉ ଇଏ ତ ଆଗରୁ ବି ଯେତେବେଳେ ତାର କାର୍ଯ୍ୟକ୍ରମ କରୁଥିଲା ନିୟମିତ ଭାବେ କରି ଆସୁଛି, ଆଉ ଆଉ କରିବି ଆସୁଥିଲା। ଆଉ ଆଗରୁ ସକାଳ 5:55 ଦିନ ଦିନର କେତେ 9 ବାଜିଲା, ତାର କଣ ହଉଥିଲା, ତାର 12 ଖୋଲୁଥିଲା, ଫେର ବାଜି ଗଲା। ଏଖେନ୍ ତ ସକାଳ 5:55 ରାତି 11 ବର୍ଷ ପୁରା କଣ୍ଟିନ୍ୟୁ ହେଇଗଲା ପୁରା। ବଢିଆ ସିଷ୍ଟମ ବି ହେଲା, ସମସ୍ତଙ୍କୁ ଭଲ ବି ହେଲା,
0: ସହଯୋଗ ରହିଛେ। ଏଥିଲାଗି ଆମେ ଆପଣଙ୍କୁ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଜଣାଉଛୁ। ଆଜି ଆମର କଥାବାର୍ତ୍ତାର ବିଷୟବସ୍ତୁ ରଖିଛୁ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି।
3: ଅଗ୍ନିକାଣ୍ଡ ରକ୍ଷା ପାଇବା କିପରି, କିନ୍ତୁ ଆମେ ଟିକେ ନିଆଁରୁ ଟିକେ ସତର୍କ ହେବା କଥା।
0: ସତର୍କ
3: ହେଲେ ହିଁ ଆମେ ସବୁକିଛି ଅଗ୍ନିକାଣ୍ଡରୁ ମୁକ୍ତି ପାଇପାରମା, ନହେଲେ କିଛି
0: ନାହିଁ। ବଢିଆ ସୁନ୍ଦର କଥା କହିଲେ, ଅଳ୍ପ କହିଲେ କିନ୍ତୁ ସୁନ୍ଦର କହିଲେ, ଯେ ସତର୍କ ରହିଲେ ହିଁ ଆମେ ଅଗ୍ନିକାଣ୍ଡରୁ ରକ୍ଷା ପାଇପାରମା। ତ ଆମକୁ ଫୋନ କରିଥିଲେ ସେଥିଲାଗି ଧନ୍ୟବାଦ, ଫେର କଥା ହେମା।
3: ନମସ୍କାର।
0: ଆଜ୍ଞା, ନମସ୍କାର। ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
4: ମ୍ୟାଡାମ
0: ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
4: ଧନ୍ୟବାଦ। ପ୍ରଥମେ ତ ଜଣେଇବି, ଶୁଭେଚ୍ଛା ଜଣେଇବି ଶ୍ରୋତା ମାନଙ୍କୁ ଏବଂ ଆକାଶବାଣୀର ପ୍ରତିଷ୍ଠା ଉପଲକ୍ଷେ।
0: ଆଜ୍ଞା, ଅଶେଷ ଧନ୍ୟବାଦ ମ୍ୟାଡମ୍, ଆପଣମାନଙ୍କର ସେଇ ସ୍ନେହ ଶ୍ରଦ୍ଧା ଭଲ ପାଇବାର ହିଁ ଆମକୁ ଆଗକୁ ବଢ଼ବାର ଲାଗି ସାହାଯ୍ୟ କରୁଛେ।
4: ବହୁତ ଦିନ ଆଜି ମୁଁ ଲଗାଉଛି, ମାନେ ଆଉ ଥରେ ବି ଲଗାଇଥିଲି, କେବେ କେବେ ଲାଗେ, କେବେ କେବେ ନାଇଁ ଲାଗେ।
0: ଆଜ୍ଞା
4: କିନ୍ତୁ ଆଜି ଯାହା ହଉ ଲାଗିଛି
0: ଆମର ସୌଭାଗ୍ୟ ଆଜି ଆମେ ଆପଣଙ୍କୁ ପାଇଛୁ, ଆପଣଙ୍କର ସାଙ୍ଗେ କଥା ଲାଗି ପାରୁଛୁ ମ୍ୟାଡ଼ାମ। ଆଜି ଆମର କଥାବାର୍ତ୍ତାର ବିଷୟ ବି ଆମେ ସମୟକେ ଜାଣି ରଖିଛୁ ଯେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି, ସେଥିର ବାବଦରେ ଦୁଇ ପଦ
4: ଅଗ୍ନିକାଣ୍ଡ ଆମେ ଏବେ ତ ଆଉ ବେଶୀ କାଠ ଚୁଲିରେ ପ୍ରାୟ ନାଇଁ ରାନ୍ଧବା, ତଥାପି ବି କାଠ ଚୁଲିରେ ଯୋଉମାନେ ରାନ୍ଧୁଛନ୍ ସେମାନେ ଯେତେବେଳେ ଆମେ ରୋଷେଇ ସରିଯିବା ସେତେବେଳେ ଆମେ ଟିକେ ସତର୍କ ରହିବା ଯେ ସେ କାଠ ଥିବା ପର୍ଯ୍ୟନ୍ତ ଆମେ ତାର ପାଖରୁ କିଛି ମାନେ ଯୋଉ ଶୁଖା ଜିନିଷ ସବୁ ଅଲଗେଇ ଦେମା। ତାପରେ ସର୍ଟ ସର୍କିଟ ବି ହଉଛି,
0: ଆଜ୍ଞା ସର୍ଟ ସର୍କିଟ ହେଇକିରି ମୁଖ୍ୟତଃ ବହୁତ ଜାଗାରେ ଲାଗୁଛି,
4: ନିଶା ମାନେ ଯୋଉ ବିଡ଼ି ସିଗରେଟ ଯୋଉମାନେ ପିଉଛନ୍ ସେମାନେ ବି ଇଆଡେ ସିଆଡେ ପକେଇ ଦଉଛନ୍। ଖରା ତାତି ତ ବହୁତ ତାତି, ଶୁଖିଲା ଜିନିଷ ଶୁଖିଲା ପତ୍ରରେ ଲାଗିଯିବା ନିଆଁ ଭୟ ଥିସି, ସେଥିର୍ଲାଗି ବି ବହୁତ ଲାଗି ଯାଇସି ନିଆଁ।
0: ଆଜ୍ଞା
4: ଆଉ ଟିକେ ସତର୍କ ହେଇକିରି ଛୁଆମାନଙ୍କୁ ଆମେ ସେ ଫ୍ୟାସିଲି ଫ୍ୟାସିଲିରୁ ଦୂରେଇ ରଖମା।
0: ଆଜ୍ଞା ବହୁତ ସୁନ୍ଦର କଥା କହିଲେ, ଆଉ ସୁନ୍ଦର ମତାମତ ବି ଦେଲେ ଯେ ଆମେ ସତର୍କ ରହିମା, ଆଉ ଘରେ ବାହାରେ ପ୍ରତ୍ୟେକ ଜାଗାରେ ନିଆଁ ନୁ ଆମେ କେମିତି ବଞ୍ଚିକିରି ରହିମା, ସେଥିଲାଗି ସତର୍କ ରହିବାଟା ସବୁଠୁ ବେଶୀ ଜରୁରୀ,
4: ସବୁଠୁ ବଡ ମାନେ ଏଇଟା ସତର୍କ ରହିବା କଥା। ଯେନ୍ମାନେ ବି ବିଡ଼ି ସିଗରେଟ ପିଉଛନ୍ ସେମାନେ ବି ଯେତେବେଳେ ତାକେ ପକଉଛନ୍ ସେ ଯେନ୍ତା ତାକେ ଲିଭେଇକିରି ପକାବାର କଥା, କାରଣ ଖରା ଯେନ୍ତା ଟିକେ ବି ତାର ଯଦି ପ୍ରଶ୍ରୟ ପାଇଯିବା ନିଆଁଟା ଜଳି ଉଠୁଛି।
0: ଆଜ୍ଞା
4: ସେଥିଲାଗି ସମସ୍ତଙ୍କୁ ଟିକେ ସତର୍କ ରହିକିରି
0: ସୁନ୍ଦର କଥା କହିଲେ ମ୍ୟାଡ଼ାମ। ଆମକୁ ଫୋନ କରିଥିଲେ ଆଜି ଲେଖେନ୍ ଦିନେ ଆପଣଙ୍କୁ ପାଇକିରି ଆମେ ବହୁତ ଖୁସି, ଫେର କଥା ହେମା ମ୍ୟାଡ଼ାମ।
4: ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ନମସ୍କାର।
4: ନମସ୍କାର।

0: ସମସ୍ତଙ୍କୁ ଆପଣମାନଙ୍କୁ ଆପଣଙ୍କ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଆପଣଙ୍କ ସମସ୍ତ ଉପସ୍ଥାପକ ଉପସ୍ଥାପିକା ମାନଙ୍କୁ ଆମର ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀ ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ନାନୀ।
1: ବହୁତ ବହୁତ ଧନ୍ୟବାଦ। ଆଉ ଆପଣଙ୍କୁ ବି ସେଥିଲାଗି ଆମେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ, କାହିଁକିନା ଆପଣମାନଙ୍କ ଲାଗି ଆମେ
0: ଧନ୍ୟବାଦ ନାନୀ। ତ ଆମେ ଆକାଶବାଣୀ ତ ଆମର ବହୁତ ଆମର ଆମେ ଆକାଶବାଣୀ ଶୁଣିକରି ବହୁତ ଲାଭ ପାଉଛୁ। ଆକାଶବାଣୀ ଆମକୁ ଯାହା ବି ଦେଇଛି ବହୁତ ଦଉଛି କି ଶିକ୍ଷା ସୂଚନା ମନୋରଞ୍ଜନ ତାର ଧର୍ମ ଏ ବହୁଜନ ହେଇଥାଏ ବହୁଜନ ଶୁଖାଏ। ତ ନିଶ୍ଚିତ ଆକାଶବାଣୀ ଆମକୁ ବହୁତ କିଛି ଦେଇଛି, ଆମେ ବି ବହୁତ ଉପକୃତ ହେଇଛୁ। ତ ଆକାଶବାଣୀକେ ବହୁତ ବହୁତ ଧନ୍ୟବାଦ କି ସେଥିଲାଗି ବୋଲି ଆଜି ବି ଆମେ ଲାଇଭ ଫୋନିଂରେ ଆପଣମାନଙ୍କ ସାଙ୍ଗେ କଥା ବି ହେଇପାରୁଛୁ।
1: ଆଜ୍ଞା, ଦିନକେ ଦିନ ଗୋଟେ ଗୋଟେ ପାହା ଆମେ ବଢି ଚାଲିଛୁ ଭଉଣୀ, ଆଉ ସେଇ କ୍ରମରେ ଆଜି ଆମେ ଫୋନ୍ ଇନ୍ ବି ପାଇଛୁ, ଆଜି ଲେଖିନ୍ ଦିନେ ଯୋଗାଯୋଗ ବି ହେଇଛେ। ତ ଆଜି ଆମର କଥାବାର୍ତ୍ତାର ବିଷୟ ବି ଆମେ ସେ ହିସାବରେ ରଖିଛୁ, ସମୟକେ ଜାଣିକିରି ଯେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି, ସେଥିର୍ ବାବଦେ ଦୁଇ ପଦ କହୁନ।
0: ପହଲା କଥା କି ଆମେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା ଲାଗି, ତାପରେ ଏବେ ଯେନ୍ତା ଖରା ହଉଛି ଗରମ ହଉଛି ତ ନିଶ୍ଚିତ ଅଗ୍ନିକାଣ୍ଡ ଘଟବାର ବହୁତ ଇରା ରହୁଛି ଆଶଙ୍କା। ତ ହଉଛେ ବି ଘଟଣା ମାନେ କାରଣ ବି ହଉଛେ ଯେକୌଣସି କାରଣ। ତ ଆମେ ତ ବର୍ତ୍ତମାନ ଯେ ରୋଷେଇ ସମସ୍ତେ କରୁଛୁ, ବର୍ତ୍ତମାନ ତ ସମସ୍ତେ କାଠ ଚୁଲିଆ କିଏ ବ୍ୟବହାର ନା କରିବା, ତ ସେଇ ଗ୍ରାମାଞ୍ଚଳ ମାନକେ କରୁଛନ୍ କାଠ କୁଠା ଆଣିକରି ରୋଷେଇ କରୁଛନ୍। ତ ସେମାନଙ୍କୁ ମୁଇଁ କହିମି କି ଭଲ କରି ଲିଭାବେ, ରାନ୍ଧି ସାରିଲେ ନିଆଁକେ ଭଲ କରି ଲିଭାବେ ସବୁକେ, ଆଉ ତାପରେ ଭଲ କରି ଯେନ୍ତା ନିଆଁ ଟିକେ ବି ଥିବା ବେଲେ ସେଟା ବି ଅଗ୍ନିକାଣ୍ଡ ଘଟାବାର ସମ୍ଭାବନା ଅଛେ। ସେଟା ରାନ୍ଧି ରୁନ୍ଧା ସାରିଲେ ଭଲ କରି ଲିଭେ ଲୁଭା କରି ସେଟା ଦେଖିବେ। ଆଉ ତାପରେ ଆମର ଲାଇନ୍ ର ବି ବହୁତ କଥା ଥିସି କି ଖରା ମାସ ହିଟ୍
1: ହେଇକରି
0: ଲୋଡ୍ ହେଇଯାଇସି, ସର୍ଟ ସର୍କିଟ୍ ହେଇଯାଇସି, ସେଟା ବି ପୋଡ଼ି ଯାଇସି, ଅଗ୍ନିକାଣ୍ଡ ହେସି। ତ ସେଟାକେ ବି ଆମେ ସବୁବେଳେ ସତର୍କ ହେମା ଦେଖମା, ଯଦି ବି କାଣ ଅସୁବିଧା ଅଛି ସାଙ୍ଗେ ସାଙ୍ଗେ ଲାଇନ୍ ମ୍ୟାନ୍ କେ ଡାକିକରି ଯୋଗାଯୋଗ କରି କରି ଆମେ ସେଟା ସଜେଇ ବୋଲମା। ଆଉ ଯଦି ବି କୌଣସି କାରଣ କେନ ଅଗ୍ନିକାଣ୍ଡ ଘଟିଲା ସାଙ୍ଗେ ସାଙ୍ଗେ ଅଗ୍ନିଶମ ଅଫିସ୍ କେ ଆମେ ଫୋନ୍ କରମା, ସେନୁ ସେମାନେ ଆସିକରି ତାଙ୍କର ବ୍ୟବସ୍ଥା ସେମାନେ କରିବେ, ସୁରକ୍ଷା ଦେବେ। ବହୁତ କଥା ଅଛି। ତାପରେ ଯେନ୍ ସେ ଆଗରୁ ଗୁଟେ ମ୍ୟାଡମ୍ କହୁଥିଲେ ସିଗରେଟ୍ ପି କରି ବି ପକେଇ ଦଉଛନ୍, ତ ସେଟା ବି ଅଗ୍ନିକାଣ୍ଡ ଘଟଉଛି। ତ ସେନ୍ତା ପି କରି ଅଧା ଜଲାଟା ନା ପକେଇ ଦଉନ୍, ଯେନ ହଉ ସେଟା ଜାଙ୍କି ଜୁକା କରି ଲିଭେଇ ଲୁଭା କରି ଦେବାର କଥା।
1: ଆଜ୍ଞା, ଆଉ ସମସ୍ତେ ସେଥିଲାଗି ସତର୍କ ରହିବାର କଥା, ସଚେତନ ରହିବାର କଥା,
0: ବହୁତ ଜରୁରୀ ଖରା ମାସ। ତ ଆମେ ସୁରକ୍ଷା ପାଇପାରମା ଅଗ୍ନିକାଣ୍ଡ ନ। ତାପରେ ଜଙ୍ଗଲ ମାନଙ୍କ ଟା ଆପଣ ତ ଜାଣୁଛନ୍ ଆମର ଜଙ୍ଗଲ ନିଆଁ
1: ଜଙ୍ଗଲ
0: କ୍ଷତି ହଉଛି ଆମର ଧନ ଜୀବନ, ସେଟା ବି ସମସ୍ତେ ସତର୍କ ରହିବେ। ଜଙ୍ଗଲ କେ ଗଲେ ବି ଏନ୍ତା ବିଡ଼ି ସିଗାରେଟ୍ ନାଇଁ ପକେଇ ଦେଇକରି, ଆଉ ସେଥିର୍ ବାବଦେ ତ ଆଗରୁ ଭାଇ କଥା ଅଛ ପିକନିକ୍ ଜାଗା ମାନକେ ପିକନିକ୍ ବେଲକେ ଯେନ୍ ନିଆଁ ଲିଭା ଲୁଭି କରିବେ ସବୁ ସତର୍କ ନୁ। ଆଉ ଅଗ୍ନି ଆମର ବନ ଜଙ୍ଗଲ ସୁରକ୍ଷା ଲାଗି ସମସ୍ତେ ସଚେତନ ହେମା, ଅଗ୍ନିକାଣ୍ଡ ଯେନ୍ତା ନାଇଁ ଘଟବା। ତ ଏଇ ସବୁ ଦିଗ ପ୍ରତି ଆମେ ସଚେତନ ହେମା, ତ ଏଇ ଖରା ମାସେ ବେଶୀ ଟିକେ ସତର୍କ ସଚେତନ ହେମା ବେଲେ ଅଗ୍ନିକାଣ୍ଡ ନୁ ଟିକେ ଆମେ ରକ୍ଷା ପାଇପାରମା, ସମସ୍ତଙ୍କ ଧନ ଜୀବନ ଟିକେ
1: ଆମେ ସୁରକ୍ଷା କରିପାରମା। ଆଜ୍ଞା, ଖୁବ୍ ସୁନ୍ଦର କଥା ମାନେ କହିଲେ, ଆମର୍ ସାଙ୍ଗେ ଯୋଡ଼ି ହେଲେ ଆମକୁ ଫୋନ୍ କଲେ, ଆପଣ ତ ଫୋନ୍ କରସନ୍ ଆମେ ଜାଣିଛୁ, କିନ୍ତୁ ଫିର୍ ବି ଆଜିର୍ ଦିନେ ଆପଣଙ୍କୁ ପାଇକିରି ଆମେ ବି ବହୁତ ଖୁସି ମ୍ୟାଡ଼ାମ୍, ଫୋନ୍ କଲେ ଫେର୍ କଥା ହେମା।
0: ଆଜ୍ଞା, ଆଉ ଫେର ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଆକାଶବାଣୀ ପ୍ରତିଷ୍ଠା ଦିବସନୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣେକେ ରହୁଛେ ନାନୀ। ନମସ୍କାର।
1: ନମସ୍କାର ଭଉଣୀ। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର।
2: ହଁ ନାନୀ ନମସ୍କାର।
1: ନମସ୍କାର। ହ୍ୟାଲୋ ନମସ୍କାର, ପରିଚୟ ଦଉନ୍।
2: ହଁ ମୁଁ ଶ୍ରିୟା ମେହର ବୈଶାଳୀ ଗ୍ରାମାମୁଣ୍ଡାରୁ କହୁଥିଲି, ବରଗଡ଼ ଡିଷ୍ଟ୍ରିକ୍ଟ।
1: ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ସ୍ୱାଗତ ଜଣାଉଛୁ। ଆଜି ଆପଣ ପହିଲା ଫୋନ୍ କରିଛନ୍ କି ଆଗରୁ ଫୋନ୍ କରିଥିଲେ? ଆଚ୍ଛା, ବୋଲେ ଆଜି ଆପଣ ପହିଲା କଥା ହଉଛନ୍। ଆଜି ଆମର ପ୍ରତିଷ୍ଠା ଦିବସ, ସେଥି ଆମେ ଆପଣଙ୍କୁ ଆଜି ପହିଲା ପାଇକିରି ବହୁତ ଖୁସି।

0: ଆପଣଙ୍କୁ ଖୁସି ଲାଗୁଛି କି ନାଇଁ କହୁନ୍?
1: ଲାଗୁଛେ
0: ତ ବେଲେ ଆଜି ଆମେ କଥାବାର୍ତ୍ତା ହେମା ଅଗ୍ନିକାଣ୍ଡରୁ ରକ୍ଷା ପାଇମା କେନ୍ତା
1: ପୂଜା
0: ପାଠ କଲା ବେଲେ ବି
1: ଖରା ମାସ ବି ଆଉ ବାକି ମାସରେ ବି ଟିକେ ନିଆ ରହିଗଲେ ବି ସେଟା ସବୁଆଡ଼େ ଲାଗି ଯାଇଛି ତ ସେଟାକୁ ଧ୍ୟାନ ଦେବାର କଥା।
0: ହେନ୍ତା ପୂଜା ପାଠ କଲା ବେଲେ ବି ବତୀନୁ ଯେନ୍ତା ତାର ମାନେ ନିଆଁ ଇଆଡ଼ ସିଆଡ଼ ନାଇଁ ଯିବା କି ଆମେ ଦିଆସିଲିଟା ଠିକ୍ସେ ଲିଭେଇକିରି ପକାମା ସେସବୁ ଛୋଟ ଛୋଟ ଜିନିଷ୍କେ ଆମେ ଯଦି ଜଗମା ବେଲେ ନିଆଁ ନାଇଁ ଲାଗେ। ଆମେ ବହୁତ ମାତ୍ରାରେ ସେଟା ସତର୍କ ହେଇକିରି ରହିପାରୁ। ବଢ଼ିଆ ସୁନ୍ଦର କଥା କହିଲେ, ଆମର ସାଙ୍ଗେ ଯୋଡ଼ି ହେଲେ, ଆମକୁ ଖୁସି ଲାଗିଲା। ଏନ୍ତା ଆମକୁ ଫୋନ୍ କରୁନ୍, ମଙ୍ଗଳବାର ଦିନ ପ୍ରୋଗ୍ରାମ୍ ହେଉଛି, ଆମର ସାଙ୍ଗେ ଯୋଡ଼ି ହଉନ୍। ଫେର କଥା ହେମା। ନମସ୍କାର। ଆଜ୍ଞା, ଛୋଟ ଟିକେ ନିଆଁର ଗୋଟେ ଇଏ ବି ଯଦି ରହିଗଲା, ଅଂଶ ରହିଗଲା, ସେନୁ ଧୀରେ ଧୀରେ ନିଆଁ ବ୍ୟାପି ଯିବାର ବହୁତ ସମ୍ଭାବନା ଥିସି, ସେଥିଲାଗି ଆମେ ସତର୍କ ହେମା। ସୁନ୍ଦର କଥା କହିଲି, ଆମର ସାଙ୍ଗେ ଯୋଡ଼ି ହେଲେ, ଭଲ ଲାଗିଲା। ଫେର କଥା ହେମା। ନମସ୍କାର। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ
2: ହ୍ୟାଲୋ
0: ଆକାଶବାଣୀ ସମ୍ବଲପୁର।
2: ଆଜ୍ଞା ନମସ୍କାର।
0: ନମସ୍କାର।
2: ଆଜ୍ଞା ନମସ୍କାର।
0: ନମସ୍କାର।
2: ସମ୍ବଲପୁର।
0: ଆଜ୍ଞା।
2: ଆଜି ତ 63 ବର୍ଷ ପୂର୍ଣ୍ଣ ହେଇଛି ଆମର ଅଲ୍ ଇଣ୍ଡିଆ ରେଡିଓ।
0: ହ୍ୟାଲୋ। ହ୍ୟାଲୋ।
2: ହ୍ୟାଲୋ।
0: ଆଜ୍ଞା କହୁନ।
2: ଆଜି ତ 63 ବର୍ଷ ଆମ ଅଲ୍ ଇଣ୍ଡିଆ ରେଡିଓ ଆକାଶବାଣୀ ସମ୍ବଲପୁର ପୂର୍ଣ୍ଣ ହେଇଯାଇଛି।
0: ଆଜ୍ଞା।
2: ସେଥିପ୍ରତି ଟିକେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଟିକେ ହେବା କଥା। ଆଜି ଯୋଉ କାର୍ଯ୍ୟକ୍ରମ ହେଇଛି ଆପଣଙ୍କର ଅଗ୍ନି ନିବାରଣ ଲାଗି,
0: ଆଜ୍ଞା,
2: ସେଥିପାଇଁ ମୁଁ କହିବି।
0: ଆଜ୍ଞା କୁହନ୍ତୁ।
2: ସାର୍, ଆମେ 20-30 ବର୍ଷ ପଛକୁ ଯିବା ବାହାରି, ଆମ ପ୍ରତ୍ୟେକ ଗାଁ ଘର ସାମ୍ନାରେ ତାମାନେ ଗୋଟେ ଫୁଟି ଟିପିକିରି ସେଥିରେ ଗୋଟେ ମାଠିଆ ଆମ ଗାଁ ମାନଙ୍କରେ ତାମାନେ ଘରପୁରି ହଉଥିଲା। ସେଥିପାଇଁ ସେ ପ୍ରକାର ତାମାନେ ଆମେ ପ୍ରତିବନ୍ଧକ କରିଥିଲୁ। ଏବେ ସେ ସଂସ୍ଥା ଆଉ ନାହିଁ। ବର୍ତ୍ତମାନ ଆମ ଯୋଉ ଚାଷୀ ଭାଇମାନେ ଅଛନ୍ତି ସେମାନେ ଆମ ବିଲ ବାଡି ରହିଛି ସେଗୁଡାକ ସବୁ ନିଆଁ ପୋଡ଼ ଦଉଛନ୍ତି। ତେଣୁ କରିକି ଆମ ଯୋଉ ବିଲ ପାଖରେ ଯୋଉ ଗାଁ ଘର ଗୁଡାକ ଅଛି ସେମାନଙ୍କ ମାନେ ନିଆଁ ପ୍ରତି ବହୁତ ଭୟ ହଉଛି। ତେଣୁ କରିକି ଆଜ୍ଞା ନିୟମିତ କରିଛି, ଆମ ଗାଁର ସମ୍ପାଦକ ମୋତେ ନିର୍ବାଚନ କରିଛନ୍ତି, ମୁଁ ଆମ ଗାଁରେ ଯେ କିଛି ବ୍ୟକ୍ତି ବିଲ ପୋଡ଼େଇବ ତା ପାଇଁ ଗୋଟେ ବିହିତ କାର୍ଯ୍ୟକ୍ରମ ନିଆ ହେଇଛି କରିଛୁ। ତେଣୁ କରିକି ଆଉ ବିଲ ପୋଡ଼େଇବାକୁ ନାହିଁ, ଆଉ ନିଆଁ ସମ୍ପୂର୍ଣ୍ଣ ନିରାପଦ ରହିଛି।
0: ଆଜ୍ଞା, ନିଶ୍ଚିତ ଭାବରେ ଜନସଚେତନତା ଜରୁରୀ, ଆଉ ଯେ ଆମେ ସମସ୍ତେ ମିଳିମିଶିକିରି ଯଦି ଉଦ୍ୟମ କରିବା, କୌଣସି ଜାଗାରେ ଯଦି ଦୈବାତ କୌଣସି ପ୍ରକାର ଘଟଣ ହେଉଛି ବେଲେ ବି ଆମେ ସେଥିରେ ସହଯୋଗର ହାତ ବଢ଼ାମା। ଆମକୁ ଫୋନ୍ କରିଥିଲେ ସେଥିଲାଗି ବହୁତ ଧନ୍ୟବାଦ। ଆଜ୍ଞା,
2: କଥାରେ ଅଛି ଆଜ୍ଞା, ଘରପୋଡ଼ି ଠାରୁ ବିପତ୍ତି ନାହିଁ ଆଉ ଘୋଡ଼ା ଚଢ଼ା ଠାରୁ ସମ୍ପତ୍ତି ନାହିଁ।
0: ଆଜ୍ଞା, ସୁନ୍ଦର କଥା କହିଲେ,
2: ଘରପୋଡ଼ି ହେଲା ସବୁଠାରୁ ବଡ ବିପତ୍ତି।
0: ଜୀବନ ଉଭୟ କ୍ଷତି ହଉଛି। ଆଜ୍ଞା, ଧନ ଜୀବନ ଉଭୟ କ୍ଷତି ହଉଛି।
2: ପୁରୁଷମାନେ କହିଛନ୍ତି ଘର ପୋଡ଼ି ଠାରୁ ଆଉ ବଡ଼ ବିପତ୍ତି ନାହିଁ।
0: ଆଜ୍ଞା ଆଜ୍ଞା,
2: ଆଉ ଘୋଡ଼ା ଚଢ଼ା ଠାରୁ ବି ଆଉ ଅଲଗା ସମ୍ପତ୍ତି ନାହିଁ।
0: ସୁନ୍ଦର କଥା କହିଲେ ଆଉ ସୁନ୍ଦର ମତାମତ ଦେଲେ।
2: ବନ୍ଧୁ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା। हेलो आकाशवाणी संबलपुर।
3: हाँ मैं बरगढ़ रू कहूँ अंजना के।
0: हाँ मैडम नमस्कार, आपन को हमार कार्यक्रम को स्वागत जनाउ छु। मैडम हाँ मैडम सुबुचे मैडम।
3: हाँ हाँ सुबुचे सुबुचे
0: आज्ञा आपन को हमार कार्यक्रम को स्वागत जनाउ छु। ଆଜ୍ଞା ଆଜି ଆମର ପ୍ରତିଷ୍ଠା ଦିବସ, ସେଥିରେ ଆମେ ଆପଣମାନଙ୍କୁ ପାଇକିରି ଏତେ ସଂଖ୍ୟାରେ ଫୋନ୍ ପାଇକିରି ଆମେ ଖୁସି।
3: ପ୍ରତିଷ୍ଠା ଦିବସ ଆପଣମାନଙ୍କୁ ବି କଂଗ୍ରାଚୁଲେସନ୍।
0: ଆଜ୍ଞା ଧନ୍ୟବାଦ। ତ ଆଜି ଆମେ କଥାବାର୍ତ୍ତାର ବିଷୟବସ୍ତୁ ବି ରଖିଛୁ ଏ ସମୟକେ ଜାଣିକିରି ଯେ ଅଗ୍ନିକାଣ୍ଡରୁ ରକ୍ଷା ପାଇବା କିପରି, ସେଥିର ଉପରେ ଦ୍ୱିପଦ କହିବେ।
3: ଅଗ୍ନିକାଣ୍ଡରୁ ରକ୍ଷା ପାଇବା କେନ୍ତା ସେଟା ଚିନ୍ତା କରିବାର ଆଗୁ ନ ଆମକୁ ଆମକୁ ସେତିକି ଦୂର କେମିତି ଯିବାର କେ ନାଇଁ ପଡ଼ବା। ଆମକୁ ଅଗ୍ନିକାଣ୍ଡ ହିଁ କେମିତି ନା ହେବା ସେଟା ଆମର ମୁଖ୍ୟ ବିଷୟବସ୍ତୁ ହେବାର କଥା। ହେଇସାରିଲା ପରେ ରକ୍ଷା କେନ୍ତା କରି ପାମା ସେଟା ଦୁଇ ନମ୍ବର କଥା, କିନ୍ତୁ ତାର ପୂର୍ବରୁ ଆମକୁ ଚିନ୍ତା କରା ପଡ଼ବା ଯେ ସମସ୍ତେ ନିଜ ନିଜ ଲେଭେଲରେ ଘରେ ଜଣେ ରାନ୍ଧୁଛେ ବୋଲେ ବି କି ଘରେ କି କାଣା ଝଗଡା ପୋଡ଼ୁଛି କାଣା କାଣା କରୁଛି ବୋଲେ ସେତିକି ଥିବି ସେ ଭାବବା କଥା ଯେମି ସେ କଲେ ମୁଇଁ ଏଟାକେ ନିଆଁକେ କଣ୍ଟ୍ରୋଲ କରିପାରିମି। ସେଥିରୁ ଉପର ଲେଭେଲ ତକ ଅଛି, ସ୍କୁଲ କଲେଜ ଅଛି, ହସ୍ପିଟାଲ ଅଛି, ବିଭିନ୍ନ ଇନଷ୍ଟିଚ୍ୟୁସନ ଅଛି, ଇଣ୍ଡଷ୍ଟ୍ରି ମାନେ ଅଛି, ସବୁ ଲେଭେଲରେ ତ ଏଇ ପ୍ରୋବ୍ଲେମଟା ଅଛି। ଆରେ ହାତିନି ଗରମ ପିରିୟଡ କେ ଚାନ୍ସ ପାଇଯାଇସି ବି ନିଆଁ ଖରବାର ଲାଗି ବୋଲେ ଆମେ ଯେନ ଜାଣା କରୁଥିମା ସେଥିଲାଗି ପହିଲା ଆମେ ବ୍ୟବସ୍ଥା କରିବା ସେଟା କିଛି ସେଟାକି ନିଆଁ ନାଇଁ ଧରବା। ଆଉ ଯଦି ନିଆଁ ଧରବା କେନ୍ ଟାଇପର ନିଆଁ ଧରଲେ କାଣା ଆମେ କର୍ମା ପ୍ରତିକାରର ବ୍ୟବସ୍ଥା, ସେଥିର ନଲେଜ ଆମ ସମସ୍ତଙ୍କ କମନ ଲୋକମାନଙ୍କ ହିଁ ଯିବାର କଥା। ଯଦି ଗ୍ୟାସ ନିଆଁ ଲାଗିଲା କାଣା କର୍ମା, ଇଲେକ୍ଟ୍ରି ସଟ୍ ହେଲା କାଣା କର୍ମା, କେନ୍ସି ବି ଜାଗା ନବାରି ଏଟା କାଣା ପଡୁଛି ନିଆଁ ଲାଗିଲେ କାଣା କର୍ମା, ସେଥିର ସଲ୍ୟୁସନର ବ୍ୟବସ୍ଥା ମାନେ ଆମର କେତିକି କମନ ଆଇଡିଆ ମାନେ ଆମ ସମସ୍ତଙ୍କ ଥିବାର କଥା।
0: ନିଶ୍ଚିତ ଭାବରେ ଆମେ ସତର୍କ ରହିବାଟା ବହୁତ ଜରୁରୀ। ଆଉ ଯେନ୍ତା କହିଲେ ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର, ତ ଆମେ ପହିଲା ଯେନ୍ତା ନାଇଁ ହେବା ପ୍ରତିଷେଧକ ସେଥିଲାଗି ନେମା।
3: ଆଉ ଯଦି ବି ହେଇଯାଏ କେନ୍ ଟାଇପ୍ର ନିଆଁ ଲାଗି କେନ୍ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଯେ ଆମେ ସେସବୁ ନିଜର ଆମର ଯେତିକି ଆବଶ୍ୟକତା ପଡ଼ବା ସେଥିରୁ ଅଧିକା ଟିକେ ଜାଣିପାରିବା, କାରଣ ଆମେ ନିଜର ଆବଶ୍ୟକତା ଲାଗି ଆମେ ଯାହା କର୍ମା କର୍ମା, କିନ୍ତୁ ଅନ୍ୟର ଆବଶ୍ୟକତା ହେଇଥିଲେ ଆମେ ଯଦି ସେ ନଲେଜଟା ଅଛି ଆମେ ସେଠାରେ ସେମାନଙ୍କୁ ବି କିଛି ହେଲ୍ପ କରିପାରମା।
0: ଆଜ୍ଞା ସୁନ୍ଦର ମତାମତ ଦେଲେ, ସୁନ୍ଦର କଥା କହିଲେ, ଆମର ସାଙ୍ଗେ ଯୋଡ଼ି ହେଲେ ସେଥିଲାଗି ଧନ୍ୟବାଦ। ଏନ୍ତା ଆମର ସାଙ୍ଗେ ଯୋଡ଼ି ହେଇଥାଉନ୍, ଆପଣମାନଙ୍କର ସ୍ନେହ ଭଲ ପାଇବା ଆଶୀର୍ବାଦ ଆମର ଉପରେ ରଖିଥାନ୍। ଆଜ୍ଞା ନମସ୍କାର। ହ୍ୟାଲୋ ଆକାଶବାଣୀ ସମ୍ବଲପୁର। ହ୍ୟାଲୋ
4: ହ୍ୟାଲୋ ଆକାଶବାଣୀ ସମ୍ବଲପୁର।
0: ଆଜ୍ଞା ପରିଚୟ ଦେବେ?
4: ମଙ୍ଗଳପୁର ସୁନ୍ଦରଗଡ଼ ଜିଲ୍ଲା ଠାରୁ।
0: ଆଜ୍ଞା
4: ମୋ ନାମ ହେଉଛି ଗୋପାଳ ଚନ୍ଦ୍ର ନାୟକ।
0: ଆଜ୍ଞା ନମସ୍କାର, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
4: ଆଜ୍ଞା ଆପଣଙ୍କୁ ତ ପ୍ରଥମେ ମୁଁ ସ୍ୱାଗତ ଦଉଛି ଯେ ଆପଣ ଚଉଷଠିତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆପଣ ଆକାଶବାଣୀ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମୋର ଅଭିନନ୍ଦନ, ଅଶେଷ ଅଶେଷ ଅଭିନନ୍ଦନ।
0: ଆପଣମାନଙ୍କର ସେଇ ସ୍ନେହ ଶ୍ରଦ୍ଧା ଭଲ ପାଇବାର ଆଶୀର୍ବାଦ ଲାଗି ବୋଲିକିରି ହିଁ ଆମେ 63 ବର୍ଷ ଅତିକ୍ରମ କରିସାରିଛୁ। ଆମ ଏନ୍ତା ପାଦ ଆଗକେ ବଢ଼ୁଥାଉ, ଆପଣମାନଙ୍କର ଆଶୀର୍ବାଦ ଭଲ ପାଇବାରଟା ଥାଉ।
4: ଆଉ ଆପଣଙ୍କର ଆଜି କାର୍ଯ୍ୟକ୍ରମ ହଉଛେ କିପରି ଆମେ ଅଗ୍ନିକେ ନିବାରଣ କରିପାରମା।
0: ଆଜ୍ଞା ସେଥିର ଉପରେ
4: ନିଜେ ସତର୍କ ରହମା, ଆଉ ଆମର ନିଜ ସତର୍କତା ଅନୁସାରେ ଆମର ଗାଁ ପାଖେ ଗୋଟେ ଟିମ୍ ଅଛନ୍
0: ଜନସେବା, କାହିଁକିନା ଧନ ଜୀବନ ଉଭୟ କ୍ଷତି ହେଇଯାଇସି ନିଆଁ ଲାଗିଗଲେ, ଯେନ୍ତା କହୁଥିଲେ ଘର ପୋଡି ଠାରୁ ବଡ ବିପତ୍ତି ନାହିଁ। ଆଜ୍ଞା ସେଥିଲାଗି ବୋଲିକିରି ଯେନ୍ ମାନେ ବି ଏନ୍ତା ଉଦ୍ୟମ କରୁଛନ୍ ସେମାନଙ୍କୁ ସାଧୁବାଦ ଧନ୍ୟବାଦ। ତ ନିହାତି ଭାବରେ ଆମେ ସତର୍କ ରହମା, ସଚେତନ ରହମା, ଆମର ସାଙ୍ଗେ ଯୋଡ଼ି ହେଲେ ଫୋନ୍ କଲେ ସେଥିଲାଗି ବହୁତ ଧନ୍ୟବାଦ।
4: ବହୁତ ଧନ୍ୟବାଦ
0: ଆଜ୍ଞା, ନମସ୍କାର।
4: ନମସ୍କାର।
0: ହ୍ୟାଲୋ ଆକାଶବାଣୀ ସମ୍ବଲପୁର।
5: ହ୍ୟାଲୋ
0: ହ୍ୟାଲୋ
5: ହ୍ୟାଲୋ
0: ଆଜ୍ଞା ଆକାଶବାଣୀ ସମ୍ବଲପୁର।
5: ହ୍ୟାଲୋ ନମସ୍କାର।
0: ନମସ୍କାର ପରିଚୟ ଦିଅନ୍।
5: ପ୍ରତିଷ୍ଠା ଦିବସ ଲାଗି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ଆପଣମାନଙ୍କୁ ବି ଅଶେଷ ଧନ୍ୟବାଦ, ଅଶେଷ ଶୁଭକାମନା, ଅଭିନନ୍ଦନ। ପରିଚୟ ଦଉନ୍ ମ୍ୟାଡ଼ମ୍।
5: ସୁପ୍ରଭା ପ୍ରଧାନ କହୁଥିଲି ସମ୍ବଲପୁରରୁ।
0: ସୁପ୍ରଭା ମ୍ୟାଡ଼ମ୍ ଆପଣ ତ ଆମ ନିୟମିତ ଶ୍ରୋତା,
5: ନିୟମିତ ମୁଁ ତ ଛୋଟ ବେଳୁ ହିଁ 63 ବର୍ଷ ମାନେ ମୁଁ 63 ବର୍ଷ ହେଲା ମୁଁ ଶୁଣୁଛି ମତେ ଲାଗୁଛି
0: ଆଜ୍ଞା
5: 63 ବର୍ଷ ପୁରା ହେଲା
0: ବହୁତ ସୁନ୍ଦର ତାହେଲେ ଆପଣଙ୍କର ଅଭିଜ୍ଞତା ମ୍ୟାଡ଼ାମ୍ ତ ଆଜି ସମୟ ତ ସରି ସରି ଆସିଲା ନ କିଛି ଦ୍ୱିପଦ କହୁନ ଅଗ୍ନିକାଣ୍ଡରୁ ଆମେ ରକ୍ଷା କେନ୍ତା ପାଇମା
5: ଅଗ୍ନିକାଣ୍ଡ ଲାଗି ଏବେ ତ ବେଶୀ ଦେଖାଯାଉଛି ହସ୍ପିଟାଲରେ ନିଆଁ ଲାଗୁଛି ଆଉ ଘରେ ନିଆଁ ଲାଗୁଛି ସର୍ଟ ସର୍କିଟ୍ ରୁ ବେଶୀ ନିଆଁ ଲାଗୁଛି ସେଥିର୍ଲାଗି ଟିକେ ସତର୍କ ହେମା ଆମେ ଯେନ୍ତା ୱେରିଂ ମାନେ ଏତେ ଥଣ୍ଡା ଥଣ୍ଡି ହେଇକିରି ଗୋଟେ ଗୋଟେ ଜାଗାରେ ଥିସି ସେଟା ଟିକେ ଚେକ୍ କରିବାର କଥା ଦୋକାନ ମାନଙ୍କୁ
0: ହସ୍ପିଟାଲରେ
5: ବି
0: ସୁନ୍ଦର ମତାମତ ଦେଲେ
5: ମ୍ୟାଡମ
0: କିନ୍ତୁ ମୋର ସମୟ ଇସାରା ଦେଲାନ ମ୍ୟାଡମ ଆପଣଙ୍କୁ ଇନେ ଅଟକାମି
5: ନମସ୍କାର
0: ମ୍ୟାଡମ ଆଜିର ଘର ସଂସାରର ହ୍ୟାଲୋ ସଖୀର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ ବିଶ୍ୱଭାରତୀ ବୈଷୟିକ ସହାୟତା ଯୋଗାଇଥିଲେ ଲକ୍ଷ୍ମୀନାରାୟଣ ଦାସ ଏବଂ ସୁରେଖା ଛତ୍ରିଆ ତେବେ ଆଜି ତ ସମୟ ହୋଇଯାଇଛି ବିଦାୟ ଦିଅନ୍ତୁ ନମସ୍କାର ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ କିଛି ସମୟ ପରେ ଶୁଣିପାରିବେ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ
6: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୁରିଲା 12 ବର୍ଷ 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମ୍ରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ହେବ ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଲାଗି ବନ୍ଦର ଭିତ୍ତିଭୂମି ନିମନ୍ତେ ବିଶେଷଜ୍ଞ ଦଳ ଗଠନ ଉପରେ କ୍ୱାଡ୍ ନିଷ୍ପତ୍ତି ଗ୍ରହଣ କରିବେ ସେ କହିଛନ୍ତି ଆଜିର ବୈଠକରେ ମୂଳତଃ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ଢାଞ୍ଚା ଉପରେ ନିଷ୍ପତ୍ତି ହେବା ନେଇ ଆଲୋଚନା ହୋଇଛି କ୍ୱାଡ୍ ଦେଶ ସମୂହ ଭାରତ ଆମେରିକା ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା ସ୍ୱୀକାର ନେଇ ହସ୍ତାକ୍ଷର କରିଛନ୍ତି ବୈଠକରେ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ନୀତି ନିର୍ଦ୍ଧାରଣ, ଆନ୍ତର୍ଜାତିକ ବଜାର ଏବଂ ଜରୁରୀକାଳୀନ ପଦକ୍ଷେପ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ଶକ୍ତି ସୁରକ୍ଷା ବିଷୟ ଘୋଷଣା କରାଯାଇଛି। ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି, କ୍ୱାଡ୍ ଦେଶ ସମୂହ ମଧ୍ୟରେ ସହଯୋଗ ଆହୁରି ଦୃଢ଼ ହେବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ, ନିରୀକ୍ଷଣ ବ୍ୟବସ୍ଥା, ପରିବହନ ନେଟୱାର୍କ, କେବୁଲ୍ ବିଛାଇବା କାର୍ଯ୍ୟ, ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ପୂର୍ବାପେକ୍ଷା ସହଯୋଗ ବୃଦ୍ଧି ପାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା କ୍ୱାଡ୍ ଦେଶଗୁଡ଼ିକର ଆର୍ଥିକ ନୀତିକୁ ସୁଦୃଢ଼ କରିବା ସହ ନିବେଶ କ୍ଷେତ୍ରରେ ଅଧିକ ସମନ୍ୱୟ ଲାଗି ମାର୍ଗଦର୍ଶନ କରିବ। ଗଣମାଧ୍ୟମକୁ ସମ୍ବୋଧିତ କରି ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ହର୍ମୁଜ୍ ପ୍ରଣାଳୀରେ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପରିବହନ ସୁନିଶ୍ଚିତ କରିବା ସହ ପଶ୍ଚିମ ଏସିଆରେ ସ୍ଥିରତା ଲାଗି କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ କହିଛନ୍ତି, ଆଜିର ବୈଠକରେ ଶକ୍ତି ସୁରକ୍ଷା ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସକାରାତ୍ମକ ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବାର୍ମର୍, ବିକାନେର୍ ଏବଂ ଜୈସଲମେର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମଇ ମାସ 26 ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି, ଭିତ୍ତିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇବୋଲା ସଂକ୍ରମଣ ବ୍ୟାପିବା ନେଇ ପରାମର୍ଶବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣକୁ ଆନ୍ତର୍ଜାତିକ ସାର୍ବଜନୀନ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପଦ ଭାବେ ଘୋଷଣା କରିବା ପରେ ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଙ୍ଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14 ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟାର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
7: Good afternoon. This is Akashwani and I am Valsa Williams with the midday news. The headlines. External Affairs Minister Dr. S. Jayshankar chairs Quad Foreign Ministers meeting in New Delhi. Quad commits to stable and secure energy markets. India and the US sign key agreement to strengthen supply, mining and processing of critical minerals and rare earths. Union Home Minister Amit Shah visits Sancho border post in Rajasthan, launches Vibrant Villages Program 2 in border regions of the state. Millions of pilgrims begin main ritual of Hajj pilgrimage in Saudi Arabia. And in the IPL Qualifier 1, Gujarat Titans to take on defending champions Royal Challengers Bengaluru in Dharamshala this evening. External Affairs Minister Dr. S. Jayshankar chaired the Quad Foreign Ministers meeting in New Delhi today. Foreign Minister of Australia Penny Wong, Foreign Minister of Japan Toshimitsu Motegi and US Secretary of State Marco Rubio attended the meeting. Addressing a joint press conference after the meeting, Dr. Jayshankar emphasized on further strengthening cooperation among the Quad nations in addition to assisting others. He said the Quad nations are open societies who foster innovation and creativity in the quest of growth for prosperity.
8: As democratic nations, we also devoted attention to countering the common threat of terrorism. There must be zero tolerance for terrorism, and nations subject to terrorist attacks have the right to defend themselves. A free and open Indo-Pacific has many dimensions and facets. Our meeting today took stock of the progress in many of them while encouraging exploration in others. In the coming days, whether it is economic activity, energy trade or maritime commerce, the Indo-Pacific will become even more important to the world.
7: Dr. Jayshankar emphasized that Indo-Pacific region must remain a driver for global growth and stability. He said that as maritime democracies, pluralistic societies and market economies, Quad nations shared the responsibility towards a free and open Indo-Pacific.
9: Over the past several months, our officials have advanced collaboration across key Quad priorities, including maritime security, critical technologies, economic resilience, and HADR. We have seen encouraging progress on many initiatives. As maritime democracies, pluralistic societies, and market economies, we share a responsibility towards a free and open Indo-Pacific. The region must remain a driver of global growth and stability.
7: In his statement, U.S. Secretary of State Marco Rubio said the United States will be hosting Quad partners later this year for a fuel security forum to further expand this, saying that Quad nations share strong values and have aligned interests. Secretary Rubio said the U.S. is deeply committed to the Quad partnership. In his joint press statement, Japanese Foreign Minister Toshimitsu Motegi emphasized the importance of diplomatic efforts in ensuring free and safe navigation in the Strait of Hormuz, as well as bringing stability to West Asia. Australian Foreign Minister Penny Wong said, Quad has announced the strongest ever commitment from the Quad to the Pacific through the Quad Ports of the Future partnership. Quad nations also reaffirmed their commitment to defending the rule of law, sovereignty and territorial integrity. The Quad Foreign Ministers' Meeting joint statement said the Quad nations discussed the situation in West Asia and reaffirmed support for ongoing diplomatic efforts and hope for lasting peace in the region. They reiterated the importance of adhering to international law as reflected in the United Nations Convention on the Law of the Sea, with respect to navigational rights and freedoms and the safety and uninterrupted flow of global commerce through the Strait of Hormuz and the Red Sea. In their statement on Indo-Pacific energy security, India, Australia, Japan and the United States reiterated strong commitment to ensure well-functioning, stable, transparent, secure and resilient energy markets. The Quad nations reaffirmed the importance of resilient and diversified supply chains, including energy products and downstream commodities, to ensure global economic stability and energy security. They underlined their shared commitment to keeping energy trade open and enhancing cooperation across the entire energy value chain. The Quad nations also highlighted the role of diversified energy resources in strengthening the resilience and prosperity of vulnerable developing countries in the Indo-Pacific region. They acknowledged the special energy security challenges faced by small island developing states, particularly in the Pacific. India and the US today signed key bilateral framework aimed at securing the supply, mining and processing of critical minerals and rare earth elements. The landmark agreement was exchanged between External Affairs Minister Dr. S. Jaishankar and US Secretary of State Marco Rubio in Delhi. The External Affairs Minister said the framework will strengthen resilient and diversified supply chains.
9: This particular framework aims to deepen our cooperation across the entire critical minerals and rare earth supply chain, including mining, processing, recycling and related investments. It will certainly strengthen resilient and diversified supply chains. It will help us to collaborate in financing and in the effective management of critical minerals and rare earth scrap. So I think it's a very important initiative. I'm very glad, Secretary, that during your visit we could finalize it and
7: This is Akashwani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. Union Home Minister Amit Shah today visited the Sancho border outpost along the India-Pakistan international border in Rajasthan. He interacted with border security force personnel deployed in the area and lauded their dedication in safeguarding the nation's borders. During the visit, the Home Minister dedicated the Vibrant Villages program to border regions of the state. Under the initiative, infrastructure and essential facilities, including education, roads, electricity and employment opportunities, will be strengthened in villages located along the international border. Villages in Barmer, Bikaner and Jaisalmer districts have been included under the program. In Uttar Pradesh, At least 10 people were killed in two separate road accidents on the Agra, Lucknow and Purvanchal expressways today. In the first incident, 6 people lost their lives and more than 10 others were injured after a bus overturned on the Agra, Lucknow expressway near Unnao district. Officials said the bus was travelling from Delhi to Gorakhpur when the driver reportedly lost control near the Auras police station area, causing the vehicle to overturn. Several injured passengers have been admitted to hospitals, while critically injured victims were shifted to the Lucknow Trauma Centre for advanced treatment. In another accident in the early hours today, 4 people were killed on the Purvanchal Expressway near Barabanki district. Police said the car in which they were travelling rammed into a stationary vehicle on the expressway. Further investigation into both accidents is underway. The Directorate General of Civil Aviation, DGCA, has issued a standard operating procedure, SOP, for airlines after the WHO declared the Ebola disease outbreak as public health emergency of international concern in the Democratic Republic of Congo and Uganda. The DGCA said airlines operating connectivity with Uganda and Congo are required to ensure mandatory filing and collection of self-declaration forms before passengers disembark. More in this report.
10: DGCA has made it compulsory for airlines to broadcast specific health announcements during flights to help identify possible Ebola cases early. Passengers have been asked to immediately report symptoms such as fever, weakness, muscle pain, headache, sore throat, vomiting, diarrhea or bleeding to the airline crew members as well as immigration or medical authorities upon arrival. The DGCA further stated that if symptoms develop within 21 days of arrival in India, travelers should seek medical assistance from designated hospitals and informed the airport health office. Airlines have also been instructed to maintain adequate stock of AAA masks, PPE kits and biohazard disposal bags. With Anand Kumar, Priya Mondal, Akashwani News, Delhi.
7: The Department of Telecommunications, DOT, has introduced a series of user-friendly reforms under the Prime Minister's Wi-Fi Access Network Interface, PMWANI, framework. The new measures include QR-based authentication for laptops and secondary devices, introduction of flexible short-duration Wi-Fi plans, and standardization of PMWANI hotspot names for easier identification and enhanced reliability. A book titled Apnapan Narendra Modi Sang Mere Anubhav was launched by former Vice President M. Venkaya Naidu and former Prime Minister H. D. Devegowda in New Delhi today. The book is written by Union Agriculture and Farmers Welfare Minister Shivraj Singh Chauhan. Addressing the gathering, Mr. Chauhan said the book is based on his decades of experience with Prime Minister Narendra Modi.
11: I have shared a journey of 35 years with him, and during this time I have seen him dedicate every moment of his life to the service of the nation. Every step he has taken has been aimed at the progress and development of the country. The people of India deeply admire and are inspired by him. I have been fortunate to work with him on many fronts.
7: President Draupadi Murmu has arrived in Gangtok on a 3-day visit to Sikkim. During her visit, the president will inaugurate pink buses dedicated for women aimed at improving safe and accessible transport facilities in the state. She will also visit the orchidarium at Ridge Park to witness Sikkim's rich ecological and floral heritage. Later in the day, she is scheduled to visit the Namgyal Institute of Tibetology, known for preserving rare manuscripts and Buddhist cultural artifacts. Millions of people from across the globe, including India, are performing Hajj in Saudi Arabia today, marking the beginning of the 5-day annual pilgrimage yesterday. Hajj pilgrims spent the night at Mina. They are now converging at Plains of Arafat for the main ritual of Hajj, reciting prayers. They will spend the day there praying and asking for God's forgiveness. The pilgrims will listen to the Khutbah-e-Hajj or Hajj sermon at Nimra Mosque and offer midday and afternoon prayers together before leaving for Muzdalifah in the evening. The Indian Meteorological Department, IMD, has issued a yellow alert for heatwave conditions today in Delhi. Heatwave conditions in the national capital are expected to continue till tomorrow, with maximum temperatures remaining between 44 and 46 degrees Celsius. IMD also predicted severe heatwave conditions in places over Haryana, Chandigarh, East Madhya Pradesh, Punjab, Uttar Pradesh, Vidarbha and West Rajasthan today. Meanwhile, the southwest monsoon is expected to reach Kerala today or tomorrow. An official declaration on the onset of the monsoon is expected from the Met Department. More from our Thiruvananthapuram correspondent.
12: The IMD has issued an yellow alert for isolated heavy rainfall today in the districts of Thiruvananthapuram, Kollam and Alappuzha in Kerala. The southwest monsoon will be officially declared over Kerala once at least 60% of the 14 weather monitoring stations across Kerala and Lakshadweep record a minimum of 2.5 millimeters of rainfall for two consecutive days after May 10. Wind speed and inset satellite data will also be considered before confirming the onset of the monsoon. While districts from Thrissur northwards have not received significant rainfall since this morning, several southern regions continue to witness steady showers. Places including Kochi, Moonar, Kumaragam, Nilakkal, Kummali, Shabarimala, Varkala and Ponmudi have recorded around 5 millimeters of rainfall since 10 o'clock this morning. Nidhi M. Palluruthi, Akashvani News, Thiruvananthapuram.
7: On sports, the playoffs in IPL cricket are beginning today with Gujarat Titans taking on defending champions Royal Challengers Bengaluru in qualifier 1 in Dharamshala this evening. The match is scheduled to begin at 7:30 p.m. The winner of the match will directly advance to the final, while the losing side will get another opportunity in qualifier 2. And now, before we end the bulletin, the headlines once again. External Affairs Minister Dr. S. Jaishankar chairs Quad Foreign Ministers meeting in New Delhi. Quad commits to stable and secure energy markets. India and the US sign key agreement to strengthen supply, mining and processing of critical minerals and rare earths. Union Home Minister Amit Shah visits Sanchu border post in Rajasthan, launches Vibrant Villages Programme 2 in border regions of the state. Millions of pilgrims begin main ritual of Hajj pilgrimage in Saudi Arabia. And in the IPL qualifier 1, Gujarat Titans to take on defending champions Royal Challengers Bengaluru in Dharamshala this evening. And with that, we end the midday news.
13: Namaskar. आकाशवाणी से दोपहर समाचार के साथ मैं लवलीन निगम विदेश मंत्री डॉ एस जयशंकर ने नई दिल्ली में क्वाड विदेश मंत्रियों की बैठक की अध्यक्षता की क्वाड ने स्थिर और सुरक्षित ऊर्जा बाजारों की प्रतिबद्धता व्यक्त की भारत और अमेरिका ने महत्वपूर्ण खनिजों और दुर्लभ मृदा तत्वों की आपूर्ति खनन और प्रसंस्करण को मजबूत करने के लिए एक महत्वपूर्ण समझौते पर हस्ताक्षर किए गृह मंत्री अमित शाह ने राजस्थान के सांचू में सीमा चौकी का दौरा किया राज्य के सीमावर्ती क्षेत्र में वाइब्रेंट विलेज कार्यक्रम के दूसरे चरण का शुभारंभ किया सऊदी अरब में लाखों जायरीन आज हज की मुख्य रस्म अदा कर रहे हैं और आईपीएल क्रिकेट में धर्मशाला में क्वालिफायर 1 में आज शाम गुजरात टाइटंस का मुकाबला मौजूदा चैंपियन रॉयल चैलेंजर्स बेंगलुरु से अब समाचार विस्तार से विदेश मंत्री डॉ एस जयशंकर की अध्यक्षता में क्वाड विदेश मंत्रियों की बैठक आज नई दिल्ली में हुई ऑस्ट्रेलिया के विदेश मंत्री पेनी वोंग जापान के विदेश मंत्री तोशिमित्सु मोतेगी और अमेरिका के विदेश मंत्री मार्को रूबियो ने बैठक में हिस्सा लिया क्वाड समूह ने स्थिर और सुरक्षित ऊर्जा बाजारों की प्रतिबद्धता व्यक्त की सदस्य देशों ने वैश्विक ऊर्जा बाजारों में व्यवधान के समय एक दूसरे की ऊर्जा सुरक्षा आवश्यकताओं को पूरा करने के लिए सहयोग को और मजबूत करने पर सहमति व्यक्त की क्वाड देशों ने हिंद प्रशांत समुद्री निगरानी पहल और समुद्री क्षेत्र में गतिविधियों और स्थितियों की जानकारी के लिए साझा तस्वीर पर सहमति जताई विदेश मंत्री डॉ एस जयशंकर ने सोशल मीडिया पोस्ट में कहा कि क्वाड बंदरगाह बुनियादी ढांचे पर एक विशेषज्ञ पैनल बनाने पर विचार करेगा फिजी में एक पायलट बंदरगाह परियोजना और समुद्र के नीचे बिछी केबलों पर भी सहयोग करेगा उन्होंने कहा कि बैठक के मुख्य नतीजों में से क्वाड क्रिटिकल मिनरल फ्रेमवर्क को अंतिम रूप देना था क्वाड देशों ने भारत अमेरिका क्रिटिकल मिनरल्स फ्रेमवर्क पर भी हस्ताक्षर किए हिंद प्रशांत ऊर्जा सुरक्षा प्रौद्योगिकी प्रबंधन नीति अंतर्राष्ट्रीय बाजार विश्लेषण और आपातकालीन प्रतिक्रिया अभ्यासों के क्षेत्र में क्वाड पहल की घोषणा भी की गई बैठक के बाद संयुक्त प्रेस वार्ता में डॉ जयशंकर ने कहा कि क्वाड देशों के बीच सहयोग को और मजबूत किया जाएगा
8: Economic resilience should be promoted.
14: बैठक में आर्थिक मजबूती बनाए रखने आपूर्ति श्रृंखला को मजबूत करने विश्वसनीय और सुरक्षित तकनीकों का प्रसार करने तथा उत्पादन क्षमता में वृद्धि करने पर चर्चा हुई ऊर्जा और उर्वरक की वर्तमान उपलब्धता के साथ साथ महत्वपूर्ण खनिजों और संसाधनों की उपलब्धता पर भी बात हुई हमारा लक्ष्य आपसी सहयोग को मजबूत करना तथा दूसरों की सहायता करना है हम क्वाड देश आदान प्रदान से विकास और समृद्धि की खोज में नवाचार और रचनात्मकता को बढ़ावा देते हैं
8: As we intend to do.
13: श्री जयशंकर ने कहा कि लोकतांत्रिक देशों के तौर पर आतंकवाद के साझा खतरे का मुकाबला करने पर भी हमारा ध्यान केंद्रित है
8: As democratic nations,
14: लोकतांत्रिक राष्ट्र होने के नाते हमने आतंकवाद के साझा खतरे का मुकाबला करने पर भी ध्यान दिया हमारी आतंकवाद को कतई बर्दाश्त न करने की नीति है आतंकवादी हमलों से प्रभावित राष्ट्रों को आत्मरक्षा का अधिकार है स्वतंत्र और खुले हिंद प्रशांत क्षेत्र के कई आयाम और पहलू हैं। बैठक में इनमें से कई क्षेत्रों में हुई प्रगति की समीक्षा की गई, जबकि अन्य क्षेत्रों में खोज को प्रोत्साहित किया गया आने वाले दिनों में चाहे वह आर्थिक गतिविधि हो ऊर्जा व्यापार हो या समुद्री व्यापार हिंद प्रशांत क्षेत्र विश्व के लिए और भी महत्वपूर्ण हो जाएगा
8: will become even more important to the world.
13: अमेरिका के विदेश मंत्री मार्को रूबियो ने कहा कि क्वाड क्रिटिकल मिनरल्स फ्रेमवर्क क्वाड देशों को आर्थिक नीति के साधनों का लाभ उठाने और निवेश का समन्वय करने में मार्गदर्शन करेगा उन्होंने कहा कि हिंद प्रशांत ऊर्जा सुरक्षा पर क्वाड पहल संकट के दौरान देश क्षेत्र में ऊर्जा की आपूर्ति बनाए रखने में मदद करेगी श्री रूबियो ने बताया कि अमरीका इस साल का और विस्तार करने के उद्देश्य से इस वर्ष के अंत में ईंधन सुरक्षा मंच के लिए क्वाड देशों की मेजबानी करेगा श्री रूबियो ने कहा कि क्वाड देश मजबूत मूल्यों को साझा करते हैं और उनके हित आपस में जुड़े हुए हैं
15: सहयोग के जिन क्षेत्रों पर हम मिलकर काम कर रहे हैं वे हाल ही में दुनिया भर में हुई घटनाओं के कारण और भी अधिक प्रासंगिक और महत्वपूर्ण हो गए हैं इसलिए आज मुझे लगता है कि हम उन क्षेत्रों में अपने संबंधों को क्रियान्वित करने में और भी अधिक प्रगति करेंगे जिन पर हम सहयोग कर सकते हैं क्वाड के बारे में सबसे दिलचस्प बात यह है कि हम साझा हितों के क्षेत्रों में विचारों का आदान प्रदान करने के लिए एक साथ आते हैं क्वाड तेजी से एक ऐसा मंच बनता जा रहा है जिसके माध्यम से हम कार्यवाही कर सकते हैं
8: action.
13: जापान के विदेश मंत्री तोशिमित्सु मोतेगी ने होर्मुज जल डमरू मध्य में स्वतंत्र और सुरक्षित आवागमन सुनिश्चित करने के साथ पश्चिम एशिया में स्थिरता लाने में कूटनीतिक प्रयासों के महत्व पर बल दिया ऑस्ट्रेलिया की विदेश मंत्री पेनी वोंग ने कहा कि क्वाड ने आज सुरक्षा पहल और महत्वपूर्ण खनिजों जैसे क्षेत्रों में कई प्रयासों को आगे बढ़ाया है भारत और अमेरिका ने आज महत्वपूर्ण खनिजों और दुर्लभ मृदा तत्वों की आपूर्ति खनन और प्रसंस्करण को सुनिश्चित करने के उद्देश्य से महत्वपूर्ण द्विपक्षीय ढांचे पर हस्ताक्षर किए ये ऐतिहासिक समझौता विदेश मंत्री डॉ एस जयशंकर और अमेरिका के विदेश मंत्री मार्को रूबियो के बीच हुआ आज दोपहर बाद जापान और ऑस्ट्रेलिया के विदेश मंत्री सेवा तीर्थ में प्रधानमंत्री नरेंद्र मोदी से मुलाकात करेंगे ये समाचार हमारी वेबसाइट www.newsonair.gov.in और हमारे न्यूज ऑन एआईआर ऐप पर भी उपलब्ध हैं गृह मंत्री अमित शाह ने आज राजस्थान में भारत पाकिस्तान अंतर्राष्ट्रीय सीमा पर स्थित सांचू सीमा चौकी का दौरा किया उन्होंने इस क्षेत्र में तैनात सीमा सुरक्षा बल बीएसएफ के जवानों से बातचीत की और देश की सीमाओं की रक्षा के प्रति उनके समर्पण की सराहना की इस दौरान गृह मंत्री ने राज्य के सीमावर्ती क्षेत्रों के लिए वाइब्रेंट विलेजेस प्रोग्राम के दूसरे चरण की शुरुआत की श्री शाह बीकानेर स्थित बीएसएफ मुख्यालय में सीमा सुरक्षा बल पर एक बैठक की अध्यक्षता करेंगे उत्तर प्रदेश में आज आगरा लखनऊ और पूर्वांचल एक्सप्रेसवे पर दो अलग अलग सड़क हादसों में 10 लोगों की मौत हो गई पहली घटना में उन्नाव जिले के पास आगरा लखनऊ एक्सप्रेसवे पर बस पलटने से 6 लोगों की जान चली गई और 10 के से अधिक लोगों के घायल हो गए अधिकारियों ने बताया है कि बस दिल्ली से गोरखपुर जा रही थी तभी औरास पुलिस थाना क्षेत्र के पास चालक ने नियंत्रण खो दिया जिससे बस पलट गई एक अन्य घटना बाराबंकी जिले के पास पूर्वांचल एक्सप्रेसवे पर हुई जिसमें 4 लोगों की मृत्यु हो गई ओडिशा के कालाहांडी जिले में निर्माणाधीन सेप्टिक टैंक में दम घुटने से 6 लोगों की मौत हो गई और एक व्यक्ति गंभीर रूप से घायल हो गया। यह घटना मदनपुर रामपुर पुलिस स्टेशन के अंतर्गत गौड़ कालाखुंटा गांव में हुई। पुलिस के अनुसार मजदूर सेप्टिक टैंक से लकड़ी के ढांचे को हटा रहे थे, तभी जहरीली गैसों या ऑक्सीजन की कमी के कारण उनका दम घुट गया। मुख्यमंत्री मोहन चरण मांझी ने इस त्रासदी पर गहरा दुख व्यक्त किया है और मृतकों के परिजनों को 4-4 लाख रुपए की अनुग्रह राशि देने की घोषणा की है। जम्मू कश्मीर के गुलमर्ग में गंडोला रोपवे में तकनीकी खराबी आने के बाद फंसे सभी पर्यटकों को सुरक्षित बचा लिया गया है। अधिकारियों के अनुसार रोपवे के 65 कैबिनों में 300 से अधिक पर्यटक फंस गए थे। रक्षा मंत्री राजनाथ सिंह ने सफल बचाव अभियान की सराहना की है। सरकार देश में एक मजबूत, भरोसेमंद और टिकाऊ सेमीकंडक्टर इकोसिस्टम विकसित करने के लिए कई महत्वपूर्ण पहल कर रही है। सेमीकंडक्टर इंडिया कार्यक्रम के अंतर्गत निर्माण और पैकेजिंग की 12 परियोजनाओं के साथ साथ 24 सेमीकंडक्टर डिजाइन परियोजनाओं को भी मंजूरी दी जा चुकी है। दूरसंचार विभाग ने नागरिकों के लिए इंटरनेट का उपयोग आसान बनाने की दिशा में प्रधानमंत्री वाईफाई एक्सेस नेटवर्क इंटरफेस पीएम वाणी के अंतर्गत सुधारों की पहल की है। संचार मंत्रालय ने कहा है कि सभी पीएम वाणी हितधारकों को संशोधित दिशा निर्देशों को लागू करने और इस वर्ष जुलाई तक पूरे इकोसिस्टम में नई उपयोगकर्ता अनुकूल सुविधाओं को चालू करने का निर्देश दिया गया है। ये समाचार आकाशवाणी से प्रसारित किए जा रहे हैं। ताज़ा समाचार जानने के लिए आप हमारे सोशल मीडिया हैंडल @EIRNewsHindi को फॉलो कर सकते हैं। पूर्व उपराष्ट्रपति एम वेंकैया नायडू और पूर्व प्रधानमंत्री एचडी देवेगौड़ा ने आज नई दिल्ली में अपनापन नरेंद्र मोदी संग मेरे अनुभव नामक पुस्तक का विमोचन किया। ये पुस्तक केंद्रीय कृषि और किसान कल्याण मंत्री शिवराज सिंह चौहान द्वारा लिखी गई है। इस अवसर पर श्री नायडू ने कहा कि सभी को, विशेषकर उभरते हुए राजनेताओं को, इस पुस्तक को अवश्य पढ़ना चाहिए। श्री देवेगौड़ा ने कहा कि पुस्तक एक सामान्य राजनीतिक जीवन नहीं बल्कि ये दर्शाती है कि श्री मोदी और श्री शिवराज ने जनता के कल्याण के लिए कैसे मिलकर काम किया। इस अवसर पर श्री चौहान ने कहा कि पुस्तक प्रधानमंत्री नरेंद्र मोदी के साथ उनके दशकों के अनुभव पर आधारित है। उन्होंने प्रधानमंत्री नरेंद्र मोदी के कार्यकाल के 12 वर्ष पूर्ण होने पर उन्हें बधाई दी।
16: आज 26 मई है, ये वो ऐतिहासिक दिन है जब श्रीमान नरेंद्र मोदी जी ने पहली बार प्रधानमंत्री पद की शपथ ग्रहण की थी। मैं भी उनको बधाई देता हूँ और आप सब भी उनका अभिनंदन करें। लेकिन मेरा और उनका साथ 35 साल पुराना है और इन 35 सालों में मैंने उनको हर क्षण देश के लिए जीते हुए देखा है। उनका हर कदम देश की प्रगति और विकास के लिए उठा है। मैंने उनके दिल को जनता के लिए धड़कते हुए देखा है।
13: रक्षा मंत्री राजनाथ सिंह ने नरेंद्र मोदी सरकार के आज 12 साल पूरे होने पर इसे भारत की सभ्यता और विकास यात्रा का बदलाव लाने वाला दौर बताया। सोशल मीडिया पोस्ट में उन्होंने कहा कि 26 मई 2014 को देश के प्रशासन, सोच, नेतृत्व और राष्ट्रीय संकल्प में एक निर्णायक बदलाव आया जब श्री मोदी ने प्रधानमंत्री के तौर पर शपथ ली। भारतीय जनता पार्टी अध्यक्ष नितिन नवीन ने कहा कि प्रधानमंत्री नरेंद्र मोदी के कार्यभार संभालने के बाद से देश ने अभूतपूर्व आत्मविश्वास और नए सांस्कृतिक पुनर्जागरण का ऐतिहासिक क्षण देखा है। सोशल मीडिया पोस्ट में श्री नवीन ने सरकार के सुशासन और राष्ट्र प्रथम की भावना से प्रेरित पिछले 12 वर्ष के कार्यकाल को अभूतपूर्व बताया। बीजू जनता दल के पूर्व राज्यसभा सांसद देवाशीष सामंतराय भारतीय जनता पार्टी में शामिल हो गए हैं। उन्हें नई दिल्ली स्थित पार्टी मुख्यालय में भाजपा के महासचिव अरुण सिंह और उड़ीसा के प्रदेश अध्यक्ष मनमोहन सामल सहित वरिष्ठ नेताओं की मौजूदगी में पार्टी में शामिल किया गया। खाद्य ग्रामोद्योग आयोग ने स्वदेशी उत्पादों को बढ़ावा देने की दिशा में नया रिकॉर्ड बनाया है। वित्त वर्ष 2024-25 में कारोबार 1,87,000 करोड़ रुपए तक पहुंच गया है। आज नई दिल्ली में संवाददाता सम्मेलन को संबोधित करते हुए खाद्य ग्रामोद्योग उद्योग के अध्यक्ष मनोज कुमार ने कहा कि यह उपलब्धि प्रधानमंत्री नरेंद्र मोदी के नेतृत्व और लाखों ग्रामीण कारीगरों की मेहनत के फलस्वरूप प्राप्त हुई है। घरेलू शेयर बाजार के संविधि सूचकांक में दोपहर के कारोबार में गिरावट का रुख है। अंतिम समाचार मिलने तक सेंसेक्स 251 अंक गिरकर 76,238 जबकि निफ्टी 50 अंक की गिरावट के साथ 23,982 पर था। सऊदी अरब में वार्षिक हज यात्रा का सबसे पवित्र और महत्वपूर्ण दिन आज अराफात का दिन है। दुनिया भर से लाखों मुसलमान जुलहिजा की 9 तारीख को मक्का के पास अराफात के मैदान में इकट्ठा हुए हैं ताकि वे हज की प्रमुख रस्म अदा कर सकें। जायरीन निमरा मस्जिद में खुतबाए हज या हज का उपदेश सुनेंगे और शाम को मुजदलिफा के लिए रवाना होने से पहले दोपहर और शाम की नमाज एक साथ अदा करेंगे। इस रस्म को हज पूरा करने के लिए अनिवार्य माना जाता है। मुजदलिफा से जायरीन कल सुबह कुर्बानी और शैतान को पत्थर मारने के लिए प्रतीकात्मक रस्म के लिए मिना लौटेंगे। इस साल के हज में 175,000 से भी ज्यादा भारतीय जायरीन हिस्सा ले रहे हैं। अमेरिका और ईरान के बीच तनाव और बढ़ गया है। अमेरिकी सेना ने दक्षिणी ईरान में नए हवाई हमले किए हैं। इन हमलों को वाशिंगटन ने अपने सैनिकों की सुरक्षा के लिए आत्मरक्षा में की गई कार्रवाई बताया है। आईपीएल क्रिकेट में आज क्वालिफायर वन में मौजूदा चैंपियन रॉयल चैलेंजर्स बेंगलुरु का सामना गुजरात टाइटंस से होगा। ये मुकाबला धर्मशाला में शाम 7:30 बजे से खेला जाएगा। विजेता टीम फाइनल में पहुंचेगी जबकि हारने वाली टीम को क्वालिफायर टू में एक और मौका मिलेगा। मौसम विभाग ने बताया है कि मिजोरम में आज मानसून की शुरुआत हो गई है। केरलम में दक्षिण पश्चिम मानसून के कल तक पहुँचने की संभावना है। एक रिपोर्ट।
17: मौसम विभाग ने केरलम के तिरुवनंतपुरम कोल्लम और अल्लापुझा जिलों में आज अलग अलग स्थानों पर तेज वर्षा की आशंका को देखते हुए येलो अलर्ट जारी किया है। कई दक्षिणी क्षेत्रों में लगातार बारिश जारी है। कोच्चि मुन्नार कुमारकोम निलाक्कल कुमिली सबरीमला वर्कला और पोनमुडी सहित कई स्थानों पर आज सुबह 10 बजे से लगभग 5 मिलीमीटर बारिश दर्ज की गई है। लक्षद्वीप के अमिनी अगाती और कवरत्ती में भी 5 से 15 मिलीमीटर के बीच बारिश हुई है। अधिकारियों ने बताया है कि मौसम की स्थिति पर बारीकी से नजर रखी जा रही है। तिरुवनंतपुरम से स्मिथी एम पल्लुरथी की रिपोर्ट के साथ समाचार कक्ष से मैं कनकलता।
13: इस बीच विभाग ने आज दिल्ली में भी भीषण गर्मी का येलो अलर्ट जारी किया है। राजधानी में कल तक लू की स्थिति की संभावना है। हरियाणा चंडीगढ़ पूर्वी मध्य प्रदेश पंजाब उत्तर प्रदेश विदर्भ और पश्चिम राजस्थान में आज भी भीषण लू चल सकती है। अंत में मुख्य समाचार एक बार फिर। विदेश मंत्री डॉक्टर एस जयशंकर ने नई दिल्ली में क्वाड विदेश मंत्रियों की बैठक की अध्यक्षता की। क्वाड ने स्थिर और सुरक्षित ऊर्जा बाजारों की प्रतिबद्धता व्यक्त की। भारत और अमेरिका ने महत्वपूर्ण खनिजों और दुर्लभ मृदा तत्वों की आपूर्ति खनन और प्रसंस्करण को मजबूत करने के लिए एक महत्वपूर्ण समझौते पर हस्ताक्षर किए। गृह मंत्री अमित शाह ने राजस्थान के सांचू सीमा चौकी का दौरा किया। राज्य के सीमावर्ती क्षेत्रों में वाइब्रेंट विलेज कार्यक्रम के दूसरे चरण का शुभारंभ किया। सऊदी अरब में लाखों जायरीन आज हज की मुख्य रस्म अदा कर रहे हैं और आईपीएल क्रिकेट में धर्मशाला में क्वालिफायर वन में आज शाम गुजरात टाइटंस का मुकाबला मौजूदा चैंपियन रॉयल चैलेंजर्स बेंगलुरु से होगा। इसके साथ ही दोपहर समाचार का ये अंक समाप्त हुआ। नमस्कार।
18: आकाशवाणी कटक आमर परवर्ती कार्यक्रम आंचलिक संवाद शुणिपारे कि समय परी।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟ

0: गुरु एंड दैट इज व्हाई इट इज अ ग्रेट प्लेस हमें भारी खुशी जे हमें ए प्रोग्राम रो प्रोग्राम में शामिल है छी धन्यवाद
1: कटक जवाहरलाल नेहरू इंडोर स्टेडियम ठारु आरंभ होइथिबा पदयात्रा रे सम्मानीय अतिथि भावे जोगदेई ओडिशा उच्च न्यायालयर अन्यतम विचारपति जस्टिस शिवशंकर मिश्र कहिछन्ति विगत 40 वर्ष धरि आकाशवाणीर श्रोता भावे जड़ित होइ रहिछन्ति। एही अवसर रे आकाशवाणी पक्षरु आयोजित पदयात्रा रे जोगदेइथिबा समस्तंकु जस्टिस मिश्र शुभेच्छा जणाइथिले। कटक महानगर निगमर कमिशनर किरणदीप कौर सहटा अन्यतम सम्माननीय अतिथि भावे तांका प्रतिक्रिया रे कहिछन्ति आकाशवाणी 90 वर्ष पूरण करिछि एवं आगामी दिन रे एहा जनसाधारणक आशा आकांक्षा को पूर्ण करिवारे सहायक हेबो। कार्यक्रम को दुई विचारपति पताका देखाइ शुभारंभ करथिले। पदयात्रा रे प्राय 400 जन भाग नेथिले। जवाहरलाल नेहरू इंडोर स्टेडियम रु पदयात्रा आरंभ होई सहरर विभिन्न स्थान परिक्रमा करथिला। आकाशवाणी कटक केन्द्रर मुख्य भी रत्नप्रसाद तांकर स्वागत भाषण रे आकाशवाणीर स्वतंत्रता एवं विश्वसनीयता संपर्क रे मत रखिथिले। कार्यक्रम को संवाद विभाग संपादक इतिश्री सिंह राठौर परिचालना करथिले। यांत्रिक विभाग संजलता नायक कार्यक्रम संयोजक थिबाबेले आकाशवाणी कटक केन्द्रर अन्य विभाग गुडिकर सहयोग रे पदयात्रार आयोजन करा जायथिला। पदयात्रा रे आकाशवाणीर कर्मचारी मानक समेत सेवानिवृत्त एवं विभिन्न अंचलर आसीथिबा श्रोता माने भाग नेथिले। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ୍ ଇଜିପ୍ଟ ଇଥିଓପିଆ ଇଣ୍ଡୋନେସିଆ ଇରାନ୍ ରୁଷିଆ ସାଉଦି ଆରବ ଦକ୍ଷିଣ ଆଫ୍ରିକା ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ ତିନି ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
2: ଦୁଇବର୍ଷର ଦିନିଆ କାର୍ଯ୍ୟକ୍ରମ ହେବ। ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହେଁ,

0: ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
1: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ସମ୍ବଲପୁର ଆପଣମାନେ ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଲକ୍ଷ୍ୟଟା ଏହି ଗୀତଟି। ଦ୍ୱିତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଶଙ୍କର ଏହସାନ ଲୟ।

ଶୁଣୁଛନ୍ତି ମୁମ୍ବାଇ ଏକ୍ସପ୍ରେସ୍ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ, କେ କେ ଶାନ ଏବଂ ସୁନିଧି ଚୌହାନ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ଇଲାଇ ରାଜା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ। କଥାଚିତ୍ର ଅକେଲି ହମ୍ ଅକେଲି ତୁମ୍ର ଏହି ଗୀତଟି ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଆଦିତ୍ୟ ନାରାୟଣ। ଗୀତ ରଚନା ମଞ୍ଜୁର ସୁଲତାନପୁରୀ, ସଙ୍ଗୀତ ଅନ୍ୟ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୋପୋ ଝକା ଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ସିଂ।

0: ଆକୁନ୍ ଇବନ୍ ଯେନ୍ ବଇଁସିବନ୍ ମେଞ୍ଜକାତ୍ ଇତାର୍ ନାମେ କୁଣୁ ସମ୍ପ୍ରଦାୟନ୍ତା ଅଣ୍ଟା ଭାଇଘାର ଆଚ୍ଛିଆର୍ ହେଲେ ହନେ ଏରଥାଲେ ନାମେ କୁଣା ସମ୍ପ୍ରଦାୟନୁ ନାମ ହେଲୁ ଆଚ୍ଛଦାତ୍ ତହଣେ ଉର୍ଦାତ୍ ଆରୁ ରାମକାଠି ବି ଆଚ୍ଛଦାତ୍ ନୁପୁର ଭିଲ୍ ହିଁ ଦାତ୍ ନାମେ ହେଡ଼ୁନୁ ଆରୁ ହନେ ଭିନ୍ ଭିନ୍ ଆରୁ ହି ନାମେ ବାଦ୍ୟଯନ୍ତ୍ର ଆତ୍ଲି ଆଦାନ୍ ଭି ନାମ ବ୍ୟବହାର କମ୍ଦାତ୍ ଭିନ୍ ଭିନ୍ ନାମେ ପର୍ବପର୍ବାଣି ହଉ କା ନାମେ ସାମାଜିକ କାର୍ଯ୍ୟ ଯେନ୍ ମାନି ହୁ ବାକେନ୍ ହେଲେ ବଇଁସି ଭି ଉରା ଖାତିରି ମାଝା ମାଝାନୁ ଆରୁ ହନେ ଏରଥିଲେ ଇ ବଇଁସି ଉର୍ନାବଦ ନାମେ ଭିନ୍ ଭିନ୍ କାର୍ଯ୍ୟକ୍ରମନୁ ଗୁଠି କମ୍ ଏତିରି ହେଲେ ଆକୁନ୍ ଯେହେତୁ ସାମିଆ ବାଦଲାରା କେରା ଦିନ ଧୀରେ ଧୀରେ ନାମ ପୁନା ପୁନା ବାଦ୍ୟଯନ୍ତ୍ର ଗୁଠି ବନହି ବ୍ୟବହାର ନନାଲ ଦାତ୍ ହୁଏତ ଆଗଲି ଦେନ୍ କାମାଲକାରର କିନ୍ତୁ ନାମେ ଏର୍ନାନୁ ନାମେ ଇ ପାରମ୍ପରିକ ଯେନ୍ କାର୍ଯ୍ୟକ୍ରମ ଗୁଠି ଆତ୍ଲି ବ୍ୟବହାର ମାଲ ମାନାଲିଆ କିନ୍ତୁ ଆକୁନ୍ ଯେନ୍ ପୁନା ହିସାବନୁ କାମାଲ ଦାତ୍ ବାକେନ୍ ଇଦାଧି ଆଉଟକି ସୁନ୍ଦର ଏଥର ଆଉଟକି ଭଲକିରି ମାନ ହନେ ବାଇକିରି ନାମ ଇଦାନ ଆଚ୍ଛାଲ ଦାତ୍ ଭି ଯେନ୍ତାକି ଆଗଲି ନାମ ଯାହା କୁରାଲକାତ କା ଯାହା ନାମ ଚୁଆଲକାତ ଆନ୍ନନ୍ତି ହିଁ ନାମ ଭିନ୍ ଭିନ୍ କାର୍ଯ୍ୟକ୍ରମନୁ ସାଂସ୍କୃତିକ କାର୍ଯ୍ୟକ୍ରମନୁ ଗୁଠି ଭାଗ ହୁଆଲକାତ କିନ୍ତୁ ଆକୁନ୍ ଏକାନେକିରି ଭଲକିରି ଆଦାନ ପ୍ରେଜେଣ୍ଟ କାମାମାନ ଆଦଗେ ଲଗାନ୍ ସେପାରେଟ୍ ଅଣ୍ଡା ଡ୍ରେସ୍ କାମା କ୍ଷେତ୍ରା ଯେତିରେ ଯେନ୍ତା ସୁନ୍ଦର ଏଥର ଏକାନେକିରି ଖପା ତାହା କୁକୁନୁ ଝିଅ ଗୁଠିଆର କାମେ କାମର ଆରୁ ଯେନ୍ ଡାଡ଼ା ଆତିଲି କା ପୁଅ ପୁଅ ଆତିଲି ଏକାନେ ମାଖରର ଆରୁ ନାଲର ଆ କଥାନ୍ ଯେତେ ଦିନ ଆକୁନ୍ ଆପଣ ଆଚକାତିନ୍ ଆରୁ ହୁ ହିସାବନୁ ଇ ବଇଁସିକେ ଭି ଅଣ୍ଟା ବାଡ଼ିଟେ ଗୁରୁତ୍ୱ ଆତିଲି ନାମେ ଇ ସାଂସ୍କୃତିକ କାର୍ଯ୍ୟକ୍ରମନୁ ଗୁଠି ତାମ ନାମ ଯେତେବେଲେ ଗୀତୁ ପାଡ଼ାଲ ଦାତ ହେଲୁ ଆଚ୍ଛାଲ ଦାତ ଆରୁ ନାଲାଲ ଦାତ ହେତ୍କି ବାକେନ୍ ଇ ବଇଁସି ଭି ଆକୁନ୍ ବ୍ୟବହାର ମନାଲି ତା ଇ ବଇଁସି ଯେନ୍ ମେଞ୍ଜକାତ ଆକୁନ୍ ହୁ ବଇଁସି ନେଦ ଆଚ୍ଛିଆର ଆର୍ ଏକାସ୍ତାର ଆରୁ ଏକାନେ କେନିକିରି ଦାନ ଶିଖରାର ଆରୁ ଇଦ୍ଗେ ବ୍ୟବହାର ବନ୍ ଏକାନେ କାମାଲାର ଆ ବାବଦନୁ ବାରା କାଚେ ନିଖରତ ଆରୁ ତାମାନ ମେନତ ତା ତମେ ପରିଚୟ ବନ୍ ପହିଲା ତମେ ସ୍ତି ହିଁ ନାମ ମେନତ ବଇଁସି ବନ୍ ତା ମେଞ୍ଜକାତ ବାକେନ୍ ତମେ ପରିଚୟ ବନ୍ ହିଁ ତମେ ସ୍ତି ମେନତ ତା ଭାଇ ଜୁହାର ନିମାନ ସ୍ୱାଗତ କାମାଲ ଦାମ ଇ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମନୁ ତା ପହିଲା ନିମେ ପରିଚୟ ବନ୍ ଟିକେ ଚିଅର
1: ଏଙ୍ଗା ନାମେ ଦିଲୀପ ମାଝୀ ଏମେ ଡିହି ଗୋରଗଡ଼ ବାହାଲ ଗ୍ରାମ ପଞ୍ଚାୟତ ଦାଣ୍ଡଜମିରା

0: ଜିଲ୍ଲା ସୁନ୍ଦରଗଡ଼।
1: ଆଚ୍ଛା, ହେଲେ ତା ପହିଲା ନିମେ ବଇଁଶି ଆଚ୍ଛନାବନ ମେଞ୍ଚକାମ ହେଲେ ହୁ ବଇଁଶିସ୍ତି ପହିଲା ଆରମ୍ଭ କାମତ ବଇଁଶି ଆଚ୍ଛନାବନ ନିମ୍ ଏକା ନେଇକିରି ଶିଖିରକାର ଏକାସ୍ତି ନିମ୍ ମେଞ୍ଚକାର ଏନ୍ଦିରକି ହନେ ଏର ଥିଲେ ନାମେ ସମ୍ପ୍ରଦାୟନୁ ବଇଁଶି ବୋଧ ହେତ୍କି ବ୍ୟବହାର ମାନଲା ମାନୁ ତା ନିମେ ବାହିନୁ ଏକାନେ ଇଦା ବ୍ୟବହାର ମାନାଲି ଆରୁ ଏକାନେ ନିମ୍ ଇଦାନ ଶିଖିରକାର ଯେହୁ କଥା ଟିକେ ତେଙ୍ଗର
0: ଦିନ ଏନ୍ ଶିଖିରକାନ ଏମ୍ହା ଡିହି ନୁନିନ୍ ଆଗଲିନ୍ ଟିକେ ଟିକେ ଆହାଲ କାନ୍ ତିନ୍ ନେ ପ୍ରୋଗ୍ରାମ ନୁ ଆଶାକରି ଆଉ ଟିକେ ଏକ୍ସପିରିଏନ୍ସ ବରାଲି
1: ହେଲେ ଶିଖିରନା ବୋଧ ହନ୍ନେତା ନି ମାଛର ହେଲେ ଏମା ହିଁ ଲାଗି ଯେ ଏନ୍ ହିଁ ଆଛନ୍ ଚନ୍ନେ ଲେଖା ଲାଗି କିନ୍ତୁ ପ୍ରକୃତିରେ ଏଇଟା ସମ୍ଭବ ମାନିଲି ଦୁ ନେଖେ ମିଆଁ ଯଦି ନେଖେ ମେଦିନୁ କଲା ମାରିଲା ଦିନ ହେଲେ ଏଦାଦ ମା ଉର୍ଖି ଆଉ ଯଦି କଲା ରାଜକୁ ନି ଶିଖିରାଗେ ଖାତିରି ହେଲେ ନିମ୍ ଶିଖିରାଗେ ନେଖେସ୍ତି ଅନୁକରଣ କାମଚକାର କା ଶିଖିରାଗେ ଲେଖାନ୍ ଗୁରୁ କାମଚକାର କା ଏକା ନିକିରି ଶିଖିରକାର ହୁ କଥା ଟିକେ ତେଙ୍ଗର
0: ଏକ୍ଚୁଲି ସତ୍ କଥା ତେଙ୍କୁନ୍ ଏନ୍ ପହିଲେ ନିନ୍ ଟିକେ ଟିକେ ତେଙ୍ଗାଲଦାର ଢୁଙ୍ଗର ଯେନ୍ତା ମାନେ ଭଗବାନ କି ହିସାବ ନୁହେଁ ଆଗଲିନ୍ ଟିକେ ରହି ଆଉ ଡିହିନୁ ଆମେ ଗୋବର୍ଦ୍ଧନ ହାହା ବୁଲିକରି ଆମେ ଦାଦା ସଣ୍ଟା ଦାଦା ସରପଞ୍ଚ ତାନ୍ ବି କିଛି ଶିଖା ବାଚକା ଦା ସେମାନେ ହୁ ହିସାବ ନୁ ଚାଲରାଲି ନେ
1: ଆଚ୍ଛା ହେଲେ ବଏସି ବନ ଆଛନ୍ ବୁଲିକିରି ଏନ୍ଦିରକି ନିମ୍ ଭାବଚକାର ହନେ ତ ଭିନ୍ ଭିନ୍ ଆରୁ ହି ନାମେ ବାଦ୍ୟଯନ୍ତ୍ର ଗୁଠିଏ ଦାଥିଲି ଇଦିକେ ମିଆଁ ନିମେ ଏକାନେ ଆଗ୍ରହ ମାଞ୍ଜା
0: ଆଗ୍ରହ ତ ଯେତେ ଆତଲି ଯେ ଇ ଦାକୁନ୍ ଯେନ୍ ପ୍ରୋଗ୍ରାମ ଉଠି ମନାଲି ହୁ ହିସାବ ନୁ ଇଦ୍ ଲଗାଲି ଆରୁ ବାକି ଇଦି ଯେତେ ଇଚ୍ଛା ରହି କିନ୍ତୁ ଇ ଦିନୁ ଲଗାଲି ବୁଲିକିରି ବେଶିକରି ଇଦି ନାକୁନ୍ ଚାଲାବା ଖାତରାଲି
1: ହେଲେ ଇଦନ୍ ଶିଖିରନାକେ ଏକାନେ ମାନେ ପରିଶ୍ରମ କାମା ଖାତିରି ଏକା ଏକା ଜିନିଷ ବନ ନାମ ଆହଥିଲେ ଯେ ବଂଶୀ ଅଣ୍ଟା ଆଚ୍ଛାଙ୍ଗତ ଏଦିକି ଇନୁ ନାମ ଉରାଲ ଦାତ ତାରପରେ ନାମେ ଆଙ୍ଠି ଗୁଟି ଆତିଲି ଫୁଙ୍ଗଲ ଗୁଠିନୁ ନାମ ଏକା କେନ୍ ଢାପାଲ ଦାତ ଏକା କେନ୍ ମେଲା ଇଆଲ ଦାତ ଆଉ ହନେ ତେଙ୍ଗନାର ଯେ ଇ ସଙ୍ଗୀତ ସାତ ସୁରେ ବନ୍ଧା ବୋଲିକିରି ତ ଇ ପ୍ରକାର ଯେନ୍ ବିଦ୍ୟା ଆତିଲି ହୁବନ୍ ନିମ୍ ଏକା ନେକିରି ଆକାର
0: ଇଦ୍ ଆସନା ଘି ଟେକ୍ଟିସ୍ ଭି ରହି ଯେତେର୍ ଘି ଦ୍ୱାରା ଯେନ୍ତା ତାଙ୍କର ମା ମାନେ ପୁନେ ଆଙ୍ଠି ଘି ବି ଏକ୍ସପିରିଏନ୍ସ ରହନା କଥା ଆଉ ଯେନ୍ତା ଇଶାନ ଉଇଆଗେ ଠିକ୍ ଜାଗା ଦରକାର ଆରୁ ବାକି ଯେନ୍ତା ଗିଟାର ହଉ ଯେତ୍କି ବି ବାଦ୍ୟଯନ୍ତ୍ର ରହି ଯେତେ ଟେକ୍ନିକ୍ ହଉ ଅଣ୍ଟା ପ୍ରକାର ଖାଲି ନିଜର ଆଇଡ଼ିଆ ଟିକେ ରହନା କଥା ନୁ
1: ସାମାନ
0: ହଁ ହୁନେ ହୁନେ ଟିକେ ଟିକେ ଜଷ୍ଟ ଇଆ ହେ ବାକି ଏରକୁନ୍ ଯେତେନୁ ଟିକେ ଦିମାଗ ଲାଗିବ
1: ହେଲେ ଘା ଘା ଏରା ଖାତିରି ଯେ ବଇଁଶି ବନ ଆଧାର ଆଡ଼ ବଇଁଶି ଉର୍ନାର ଆଧାର ଠାଡ ବଇଁଶି ବାନାର ଅଣ୍ଟା ଉଣ୍ଟା ସିଧା ସିଧା ମୁହୁରି ଲେଖା ଉର୍ନାର ତ ନିମ୍ ଏକା ପ୍ରକାର ବଇଁଶି ବନ ଆଚ୍ଛା ହଦାର
0: ଏନ୍ ଇ ଟେଢ଼ା ବୋଲା ନିନ୍ ହଁ
1: ଆଡ଼ ବଇଁଶି ହଁ
0: ହଁ
1: ହଁ ଆଚ୍ଛା ହୁଦାନ ଆଚ୍ଛାଦାର ହେଲେ ଇନେ ହିଁ ତେଙ୍ଗନାର ଯେ ଇନୁ ନେଖି ଯଦି ବେଶୀ ସାହସ ମାନେ ପବନ ଲାଗି କାମାରଲା ହେଲେ ବଡ଼ି ବଡ଼ି ଆଲାପ ଗୁଠି ମାନେ ଝୁମିର ଗୁଠି ଇ ବଇଁଶିନୁ ଗୁଠି ସାଡ଼ି ତ ହନେ ଆଚ୍ଛାକେ ଲେଖାନ୍ ଏକା ନେଇକିରି ନିମ୍ ଅଭ୍ୟାସ ନନ୍ଦାର ଏକା ବାକେନ୍ ଅଭ୍ୟାସ ନନ୍ଦାର ହୁ କଥା ଟିକେ ତେଙ୍କର
0: ଏନ୍ ଆକ୍ଚୁଲି ଏଡ଼ପାନୁ ପ୍ରାୟ ନିଜେ ପ୍ରାକ୍ଟିସ୍ ବେଶୀ କାମଦାନ ଟିକେ ସମୟ ହାକ୍କାନ୍ ହେଲେ ଆରୁ ଆକୁନ୍ ତ ମୋବାଇଲ ଦୁନିଆ ହିସାବ ନୁ ୟୁଟ୍ୟୁବ ନୁହେଁ ଏନ୍ ପ୍ରାୟ ସର୍ଚ୍ଚ କାମିକରା ହୁସ୍ତି ଶିଖିରଦାନ
1: ଆଉ ହନ ଏର ଥାଲି ତ ନାମେ ଇଦାର ତା ଯେନ୍ ସମ୍ବଲପୁରୀ ଗୀତ ବାଲ ଦାତ ସମ୍ବଲପୁରୀ ନୁ ଯେନ୍ତା ଝୁମେର ଆଥିଲି ଆଉ କା ଅନ୍ୟାନ୍ୟ ଯେନ୍ ଗୀତ ଗୁଠି ଆଥିଲି ଆନୁ ହିଁ ତାନ୍ ବ୍ୟବହାର ନାନାର କିନ୍ତୁ ନାମେ କୁଣା ସମ୍ପ୍ରଦାୟର ଏତେ କିଛି ବିଶେଷ କରି ବ୍ୟବହାର ମାଲା ନାନୁର ଇ ବଇଁଶି ବନ ନାମ ଯଦି ଏକା ସାଙ୍ଗେ ରେକର୍ଡ଼ିଂ କାଲଦାତ କା ଏକା ସାଙ୍ଗେ ନାଲାଗି କାଲଦାତ ଷ୍ଟେଜ୍ ନୁ ବାକେନ୍ ଇଦାତ ବ୍ୟବହାର ମାନାଲି କିନ୍ତୁ ସାମାଜିକ ନାମେ ଯେତେବେଳେ ପାର ମାନେ ଆଡ଼ପାନୁ ଗୁଠି ବେଞ୍ଜା କାଗଜ ମାନାଲି କା ବରୁ ମାନାଲି କା ହନେ ପିନ୍ଧାଣି ମାନାଲି ଇ ବାକେନ୍ ନେମ୍ ନାମ ଯଦି ଯେନ୍ ଆନନ୍ଦ ଉତ୍ସବ ମାନଦାତ ଆରୁ ନାଲଦାତ ଗୀତ ପାଠଦାତ ବାକେନ୍ ହୁ ବାକେନ୍ ଇତାତ ବ୍ୟବହାର ମାନି କା ମାନଲା ଇଅ ନିମେ ତାର ବ୍ୟବହାର ମାନଲା ଇଦାତ
0: ଆକ୍ଚୁଲି ହୁନୁ ବି ମାଞ୍ଚକୁନ୍ ସୁନ୍ଦର କିନ୍ତୁ ଇଦିକି କଲାକାର ଦରକାର ଆସାନ ଯେହେତୁ ମା ହାକରନା ବାକେନ୍ ଆସାନ ମାନା ପଡ଼ିଲି ଦିନ ମାନଲା ହେଲେ କିଛି ଅସୁବିଧା ମାନଲା ସୁନ୍ଦର ମାନ ହୁଦି
1: ହେଲେ ପ୍ରକୃତିରେ ଅଣ୍ଟା କଲା ବନ କିଛି ସମ୍ପ୍ରଦାୟ ଯଦି ଏଦାନ ବାଚାବତରୁ ଇଅତ ଯେନ୍ତା କା ନିମାକୁନ୍ ବଇଁଶି ଅଣ୍ଟା ଆଚ୍ଛାଲ ଦାର ନାମେ କୁଣା ଗୀତୁବଦ ଆନୁ ନାମ ପାହାଡ଼ ଅଲଦା ତାର ବ୍ୟବହାର କାମ ଅଲଦା ତାର ବଢ଼ିଆ ଲାଗାଲି ଭଲ ଲାଗାଲି ତ ନାମେ ଯଦି ସମ୍ପ୍ରଦାୟ ଅନ୍ତାର ଇନେ ଯଦି କଳାକାର ଉର୍ଖର ନେଲେ ବଢ଼ିଆ ମନ ଦିନେ ତ ଇ କଳାକାର ଅଥର୍ନାଗେ ଲାଗାନ୍ ନାମେ ସମ୍ପ୍ରଦାୟ ଏକା ନେଇକିରି ଆରୁ ଅର୍ତୁସ୍ ବଇଁଶି ଆଚ୍ଛାଙ୍ଗସ୍ ହୁଦିକେ ଲାଗାନ୍ ପ୍ରକୃତିରେ ଏନ୍ଦିର କାମନା କଥା ନାମେ ଏନ୍ଦିର କର୍ତ୍ତବ୍ୟ ମାନନା କଥା ବୋଲିକିରି ଭାବଦାର ନିମେ ମନେ
0: एंघे हिसाब ती।

0: ଏନ୍ ଯେନ୍ତା ଏହା ସାନାରୁ ବି ବଇଁସି ଚିଚ୍କା ନାଇଁ ସାର୍ ଜମାର ଏମାଇ ହୁନ୍ନୁନ୍ତେ ଏଙ୍ଗେର ନିଜର ପୁତ୍ରାସ୍କେ ଚିଚ୍କା ଦାନ ଯୋଡ଼େ ମୁଣ୍ଟା କେତେ ଆ ସାକୁନ୍ ହୁନ୍ନେ ଆସଲା ଶୁନେ କିଛି ମାନେ ନେଖା ମିଆଁ ଏଥରନା ଏଥରା ଲିଜେ ଇସ୍ ପ୍ରକୃତରେ ଇସ୍ କିନୁ ମାନା ଅଙ୍ଗସ୍ ପାହାଡ଼ ଅଙ୍ଗସ୍ କାଇ ସାସା ଅଙ୍ଗସ୍ ଇ ନାଲ ଖୁଦ୍ ଇସ୍ କି ଦ୍ୱାରା ମାନା ଅଙ୍ଗ ଲେଖା ଜାଣା ଖାତିର କି ହେଲେ ହୁନ୍ନେ ଆଲାରିନ୍ ମାନେ ସହଯୋଗ କାମନା କଥାଉ ତାମାଗେ ଆଦିନ ଅଣ୍ଟା ଅଣ୍ଟା ଚିହ୍ନା କଥାଉ ପ୍ରାକ୍ଟିସ୍ କାମଚୁକୁନ୍ ଅଟୋମେଟିକ୍ ଧୀରେ ଧୀରେ ମାନ ଲେଖା ଏଙ୍ଗା ଲଗାଲି
1: ନିଶ୍ଚେ ନିଶ୍ଚେ ଏକା କଥା ହେବ ହିଁ ନାମ ଯଦି କାମତ ବହୁତ ଆରୁ ନାମେ ମନ ସଂକଳ୍ପ ହତ୍ ଆରୁ ଆଗେ ମିଆଁ ପରିଶ୍ରମ ନାମ ଥାଲେ ଜରୁର ଇନ୍ନାମ ଲାହାରି ନେଲା ଆଦାତ ସଫଲ ମାନ ଆଏ କାମଲା ହଁ ହେଲେ ନାମେ କୁଣା ସମ୍ପ୍ରଦାୟରୁ ଯେନ୍ ଗୁଠି ନାମ ଗୀତୁ ପାର୍ଦାତ କାନିମ୍ ଯେନ୍ତା ବଇଁସି ଆଚ୍ଛାଲଦାର ଏକାନେ ଏକାନେ ପାର୍ ଗୁଠିନ୍ ଆଚ୍ଛେଦାର ନିମ୍ ଆରୁଟା କେତେ ମେହନତ ନାମେ କୁଣା ସମ୍ପ୍ରଦାୟରକେ ଗୀତବାଦ୍ୟ ହିସାବନୁ
0: ଏନ୍ ପ୍ରାୟ ପ୍ରୋଗ୍ରାମ କାଲଦମ ହୁ ଭିତରୁ
1: ହଁ
0: ଅଣ୍ଟା କୁଣା ହିସାବନୁ ହୁଁ ଦିନ ଆସୁନ୍
1: ଠିକ୍ ଠିକ୍

0: ବହୁତ ସୁନ୍ଦର ହେଲେ ଇନେ ନାମ ଗୁଠି ନାମେ ଯେନ୍ ପାରମ୍ପରିକ ବାଦ୍ୟଯନ୍ତ୍ର ଆତ୍ଲି ଆଦ୍କେ ସାଙ୍ଗେ ବଇଁସି ଭି ନାମ ଖାଞ୍ଜାଲ ଦାତାରୁ ନାମେ ଆନନ୍ଦ ଉତ୍ସବ କାମାଲ ଦାତ ନାମେ ଯେନ୍ ସାଂସ୍କୃତିକ ପରମ୍ପରା ଆତ୍ଲି ଆଦାନ ଏତା ଆରୁ ଅନୁରାଲ ଦାତ ହେଲେ ଅଣ୍ଟା କଥା ଏରା ଖାତିରି ଯେ ନାମେ ପୁରୁଖାର ଯେନ୍ ପ୍ରକାର ନାମେ ତହଣେ ବି ନା ଥିଲା କାଜି ତମେ ଅଛି ନା ନେ ଇରା ଗାତ ନା ତ ଆଚ୍ଛା ଠିକ୍ ଅଛି ହଁ ହେଲେ ଯେନ୍ ନାମେ ଯେନ୍ ପୁରୁଖାର ଗୁଠିର ଆଚାର ନାମେ ପାରମ୍ପରିକ ଯେନ୍ ବାଦ୍ୟ ଅଣ୍ଟା ଆତିଲି ଏନ୍ଦ୍ରିକା ନାମ ବାଦା ତିଦାନ ତହଣେ ତହଣେକେ ବାବଦେ କିଛି ନିମ୍ ଆକା ଦରକାର ନିମ୍ ଉରା ଆଗେ ଏକଲା ଚେଷ୍ଟା କାମ ଚୁକା ଦାର
1: ଉରା ଗୀତ ଏକଲା ହିଁ ଚେଷ୍ଟା ମଲା କମନରୁ ଆକ୍ଚୁଆଲି ତହଣେ ଉର୍ନା ଯେତେର ଘି ଦ୍ୱାରା ହୁଦି ହୁ ଢୋର କଥା କିନ୍ତୁ ହୁଦ୍ଘି ବିଷୟରେ ହେତେ ତା ଜାନକାରୀ ମଲା ଦେନ କିନ୍ତୁ ଉ ଦାଘର ଅଣ୍ଟା ପଶୁ ଘି ମାର୍ଗୁଦ ବୋଲି ଆକା ଦାନ ଆରୁ ଆଦି ନାଘଲି ମାନେ ଇନେ ବେଞ୍ଜା ହଉ କା ଏନ୍ଦ୍ରିନ୍ ଭି କାର୍ଯ୍ୟ ଏଡ଼ପାନୁ ମାଞ୍ଚକୁନ୍ ପ୍ରାୟ ଆଘ୍ଲିନ୍ ତା ପୁରୁଖାର ଗୁଠି ଆଦି ନୁରିକର ତାଙ୍କେ କିଛି ଆଉ ବି ଅର୍ଥ ରହି ଖାସ୍ କରି ତେଙ୍ଗା ପଲଦାନ କିନ୍ତୁ ହୁ ପ୍ରକାର ତାଙ୍କେ ଘଣ୍ଟା କାହାଣୀ ଆତିଲି କଥନୀ ଆତିଲି ତାଙ୍କେ
0: ମାନେ ଏମ୍ ଇଦି ଲଗାମ ମଞ୍ଚକାମ ଯେ ଯେହେତୁ ନିମ୍ ବୈଁସି ଉରାଲଦାର ଅନ୍ୟ ଆଦାର ହିଁ ଉର୍ନାର ହଁ କେ ଉର୍ନା ସୁରେ ନିମ୍ ହୁଦାନ ଉରାଲ କାରର କା ମାନଲା ବୋଲିକିରି ତାନ ମେନା ଖତରା
1: ଆଚ୍ଛା
0: ଆଚ୍ଛା ଇଦର ତ ନାମେ ଇ ନାମେ ବୈଁସି କେ କଥା କେରା ହେଲେ ନିମ୍ ଇଦାନ ଇଅ ବଛର ମାନ ଯାଦିନ ଯେ ଇଦାନ
1: ଇ ଦିନ ମଞ୍ଚା କରା ଦିନ ତିନ ଚାର ବରଷ ପ୍ରୋଗ୍ରାମ ଭିତରେ ତାର ପୂର୍ବେ ଏନ୍ ଯାତ୍ରା କରିକା ହେଲେ ପ୍ରାୟ ଏନ୍ ତା କଳାକାର ହିସାବ ନୁ ପ୍ରାୟ ଇଣ୍ଟରେଷ୍ଟ ସିଦାନ ଆରୁ ହେନ୍ଦାଲ କାନ ଆଉ ହୁଙ୍ଗେନ୍ତି ଉରାଲ କାନ
0: ହେଲେ ଇ ଯେନ୍ ଏତକି ବରଷ ମଞ୍ଜା ଦିନ ନିମ୍ ଇଦାନ ବ୍ୟବହାର ଆନଲଦାର ଆରୁ ଭିନ୍ ଭିନ୍ କାର୍ଯ୍ୟକ୍ରମ କାଲଦାର ଗୁଠି ହଁ ବୋଲେ ଏକା ଏକା ତରା ନିମ୍ କେରକାଦାର ବଇଁସି ଆଚ୍ଛା ଗିଲା କାନ ଏକା ଏକା ସାଂସ୍କୃତିକ କାର୍ଯ୍ୟକ୍ରମ ନିମ୍ ଭାଗ ହଦାର ଇ କଥା ଟିକେ ତେଙ୍ଗର
1: ଇ ପ୍ରୋଗ୍ରାମ ନୁ ତ ବହୁତ କେରକାମ ଏମ୍ କିନ୍ତୁ ଖାସ୍ କରି ଯେତ୍କି ମନେ ରହି ଟାଟା କେରକାଦାନ ସମ୍ବଲପୁର ଇ ସମ୍ବଲପୁରକେ ବହୁତ ଥର ମହୋତ୍ସବ ବର୍ଷକାଦାନ ଭୁବନେଶ୍ୱର ଆଦିବାସୀ ମେଲା କେରକାଦାନ କଟକ ଆଉ ଭି କେରକାଦାନ କିଛି ମନେ ଭି ମନଲା ଦିନ କିନ୍ତୁ ବହୁତ କେରକାନ ହଁ
0: ବହୁତ ଜାଗା ନିମ୍ କେରକାଦାର ଆଉ ଯେ ଇ ବୈଁସି ଯେନ୍ ଆଚ୍ଛାର ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟରେ ଟ୍ୟୁନ୍ ଗୁଠି ନାଚିଦାର କା ଦୁସରା ଭି ଆଚ୍ଛାଙ୍ଗଦାର ନି
1: ହଁ ଇ କୁଣା ଗୀତୁ ଘି ଆସେଦାନ ଆରୁ ଯେନ୍ତା ସମ୍ବଲପୁରୀ ଗାନା ଗୁଠିଆ ଥିଲି ହେଲେ ଏ ନାସଦାନ ଆଦିନ ମେନିକିରି ଫଲୋ କାମଦାନ
0: ଆଚ୍ଛା
1: ଆଉ ଯେତେ କିଛି ମେନିକିରି ଆଶା ମାନି
0: ହଁ ହେଲେ ନା କୁଣାର ଗୀତ ସାଙ୍ଗେ ସାଙ୍ଗେ ନିମ୍ ସମ୍ବଲପୁରୀ ଭି ଟ୍ୟୁନ୍ ଭି ନିମ୍ ଅଛି ତାର ଆଜ୍ଞା ସମ୍ବଲପୁରୀ ଟ୍ୟୁନ୍ ଅଣ୍ଟା ମେହନତ ନିମ୍ ହେସି
1: ସମ୍ବଲପୁରୀ ଘି ବଚକୁନ୍ ଗୀତୁ ବନ ଅଣ୍ଟା ଆଶା ଚଲା
0: ହଁ ହଁ କେନ୍ସି ବି ଅଣ୍ଟା ଗୀତୁ ଗେ ଟ୍ୟୁନ୍

0: ବହୁତ ସୁନ୍ଦର ହେଲେ ନିମ୍ ତ ଏଦିନ ଆଚ୍ଛାଲ ଦାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ନୁ କାଲ ଦାର ହେଲେ ଏକା ନେକରି ନିମ୍ ସ୍ୱାମୀ ଅଥର ଦାର ଏକା ଏକା ବାକେନ କାଦାର ଆଉ ନିମ୍ ଆଡ଼ପାନୁ ନେ ଆତଲନାର ଇ କଥା ଟିକେ ତେଙ୍କର
1: ଏମ୍ହା ଆଡ଼ପାନୁ ଫ୍ୟାମିଲି ଏମ୍ ରାଧାମ ଏମ୍ହା ବାବୁ ଶ୍ରଦାସ ଏଂ ଦାସ ଆରୁ ତମ୍ହା ମା ଏମ୍ହା ବୁଆ ଶ୍ରଦାସ ଆରୁ ଏମ୍ହା ଦାଦା ନାସ୍କୋ ଦୁଇ ଲୋକ ରାଣାରୁ ତମ୍ହା ହିଁ ଯୋଡ଼େ ହାତ ଦୂର ନେ ହିଁ ପୁତ୍ର ଜମର
0: ଯେତେ ଅଣ୍ଠାଣ ସେ ମାତଲଦାର
1: ହଁ ଅଣ୍ଟା ଚାଲିନୁ ରାଦାମ ଯେ ଅଲଗା ଅଲଗା ରାଦାମ
0: ଆଚ୍ଛା ଆଚ୍ଛା ହେଲେ ନିମ୍ ଇ ଯେନ୍ କଳାକାରୀ ଲାଇନ୍ ନୁ ନିମ୍ଫେ ନିମେ ଆଗ୍ରହ ଆଥିଲି ଯେତେ ଲାଡ଼ପା ବାଲି ଆମ୍ବିକ୍ରି ମହାବିତା ଦୁସରା ପଦାଗି କର ମାନେ କଲଚରାଲ ପ୍ରୋଗ୍ରାମ କେ ଲାଗାନ ହେଁ ଅନ୍ଦୁଲ ମାଲା ଦୁଇ ଦିନ ମାଲା ଭି ବାହାରି ରାଲ କାରର ହେଁ ଆଡ଼ପାନ୍ତା ସହଯୋଗ ଏକା ନେ ଆଥିଲି ଆଡ଼ପାନ୍ତା ଆଲା ରେନ୍ଦ୍ର ବାନାର ନିମାନ
1: ଏକ୍ଚୁଲି ୟା ବର୍ଚକୁନ୍ ଟାଇମ୍ ଆଡ଼ଜଷ୍ଟ ନିହାତି କାମ ଖାତିରି ଆରୁ ଆଡ଼ପାନୁ ପୁରା ଏକୁରେଟ୍ ତେଙ୍ଗା ଚା ଖାତିରି ଯେ ଏୟରକେ ଦୁଇ ଦିନ କା ଉନ୍ଦୁଲ କା ଚାରି ଦିନ ଏନ୍ ବରା ପଲାନ ଟିକେ ସାମ୍ଭଡ଼ାକେ ବୁଲିକିର ତେଙ୍ଗା ଖାତିରି ଆରୁ ବୁଝାବି କିରା ଯେନ୍ତା ହେଲେ କାନା କଥା ଏନ୍ ହଉ କା ନେଦ ହଉ ଭି ଏଡ଼ପାନ୍ସତି ମାନେ ଭଲସେ ବର୍ଣ୍ଣା କଥାରୁ ତାମାନେ ଟାଇମ୍ ପୁରା ବାତା ବନାଚି ନା କଥା ସମୟ ବନ ଯେନ୍ତା କା ବଡ଼ାରକେ ହିଁ ଅସୁବିଧା ମା ମାନ
0: ମାନେ ଆଡ଼ପା ତାର୍ତି ସହଯୋଗ ଆଥିଲି
1: ହଁ ହଁ
0: ହଁ ହେଲେ ଆରୁଣ୍ଟା କଥା ଏରା ଖାତିରି ଯେ କଳାକାରୀ ଲାଇନ୍ ନେଦ ରାଜକୁନ୍ ଭିନ୍ ଭିନ୍ ଆଲାର୍କି କାନେ ଭେଟଘାଟ ମାନା ମାନି ତମେ କାନେ ବି ସମ୍ପର୍କ ଇଆ ଖାତିରି ଯେ ଆସ ଆପଦାନ୍ତ ଦାସ ଆସ ଇନ୍ନେ କାମ ଦାସ ଆସ ବାଜାଚ ଦାସ ଆସ ଗୀତୁ ପାଠ ଦାସ ତେନେ ଗୋଟେ ସମ୍ପର୍କ ଅଣ୍ଟା ଭଲ ସୃଷ୍ଟି ମାନେ ଯେତିକି ଆମେ ଅଣ୍ଟା ଚିହ୍ନାର ଜହ୍ନାର ମାନି ହେଲେ ଭିନ୍ ଭିନ୍ ଆଲାର କାନେ ଯେତେବେଳେ ମିଶ୍ରଦାର ଆର୍ ନିମେ କଳାକାରୀ ବନାସନ ଏଦାର ଏକାନେ ଫିଲ୍ ମାନି ଏନ୍ଦ୍ର ବାନାର ଗୁଠି ନିମ୍ ଏକାନେ ଇଦାନ ଆଚ୍ଛା
1: ପ୍ରଶଂସା ଭି କାମନାର ଆଉ ଅଣ୍ଟା ଆଲାସ କେନେ ସାଙ୍ଗେ ମାନିକିରି ଚିହ୍ନା ପରିଚୟ ଦେଇକିର ନିଜକେ ନିଜେ କିଛି ତ ଫାଇଦା ମାମନି କିନ୍ତୁ ଖୁସି ଯେତେ କିନ୍ତୁ ବଡ଼କା ଢଙ୍ଗ ରେଙ୍ଗା ଲାଗି ଆଉ ବହୁତ ଜାଗା ହୁନେ ମାଞ୍ଚକିରି ଆଉ ଯେତେବେଳେ ପରିଚୟ ପତ୍ର ଖୁବ୍ ବଢ଼ିକି ଆଉ ଅଲଗା ମନାଗେ ଅଣ୍ଟା ଅଲଗା ଇମୋସନାଲ ମାନେ ହୁଦ୍ ହିଁ ବେଶୀ ଖୁସି ଲାଗି
0: ସତ୍ କଥା ଆଉ ହନେ ବୋଧ ହେଲେ ଅଣ୍ଟା ସଫଲ ଜିଆ ଆଉ ଅଣ୍ଟା ସାର୍ଥକ ଜିଆ ଉଜ୍ଜିନା ବୋଧ ଅଣ୍ଟା ବଡ଼ିଟି କଥା ନାମେ ଦୈନନ୍ଦିନ ଜୀବନରୁ ନାମ କିଛି ଯଦି ଖୁସି ମନା ଅଙ୍ଗାଲ ଦାତ ଆଦାତ ବାଡ଼ିଟି ଜିନିଷ ଦୁ ଇଓ ନାମ କାମାଣି ନାଞ୍ଜିକାତ କାନ ନିଓ ନାମ ହେ ନୁକସାନ ମଞ୍ଜା ଆଦାତ ହେତେ ବଡ଼କା କଥା ମାନିଲି ଦୁ ଜିଆନୁ ନାମ ଯଦି ଆଗଲି କଥାଲେ ଭଲ ମନ୍ଦ ତ ଲାକିର ଏ କାମଲା କିନ୍ତୁ ଆଉ ଭଲ ମନ୍ଦ ଭିତରେ ଯଦି ଟିକେ ବି ଯଦି ସାମିଆନୁ ଯଦି ନାମ ପୁରା ଖୁସି ମାଞ୍ଜିକାତ ଆରୁ ନାମେ ଜିଆବନ ଉଜିକା ତାହେଲେ ଆଦାତ ବାଡ଼ିଟି କଥା ଦୁ ହେଲେ ଭବିଷ୍ୟତ ନୁ ନି ବଇଁସି ବନ ନେଇକିରି ନିମେ ଏନ୍ଦିର କିଛି ଚିନ୍ତାଧାରା ଆଥିଲି କା ଏକାନେ
1: ଚିନ୍ତାଧାରା ବଚକୁନ୍ ଯଦି ଉପର ବୋଲସ୍ କି କୃପା ରହିଲେ ଆହୁରି ଆଗକେ କେରକୁନ୍ ଭଲ ନାଲକୁ ହିଁ ଆଖର ଢଙ୍ଗର ଲାଗି ନିଜର ମେହନତ ମାନେ ଚାଲୁ ରାନା କଥା ହେ ହିସାବତେ
0: ନିଶ୍ଚିତ ଭାବେ ହେଲେ ନାମେ କଥା ବନ ଇ ବଇଁସି ମିଆଁ ଇନ୍ନା ଖାଲି କଥା ଯେନ୍ କାଚେ ନେଖେର କଥା ଇବନ ଇଶାନ ଇଅ ଥିଲେ ତାଙ୍କେ ଆଗଲିନ୍ ଆରୁ ଅଣ୍ଟା ଟ୍ୟୁନ୍ ନୁ ବଇଁସି ବନ ମେହନତ ଆଉ ତାପରେ କାର୍ଯ୍ୟକ୍ରମ ବନ ଇଶାନ ଇଅତ ଏକା ବନ ନିମ୍ ଆଚ୍ଛର ଟିକେ ଆଛେ ଏରା

0: ବହୁତ ବହୁତ ଧନ୍ୟବାଦ ଇନ୍ନା ବାର୍ଚକାର ଆରୁ ଇଜେନ୍ ବଇଁସି ଉର୍ଣ୍ଣା ବଦନଟା ଏକାନେ କଳାଦୁ ଏବଂ ଏକାନିକରି ନିମ୍ ଅପନାଚକାର ଆରୁ ବଇଁସି ଉରିକିରି ନାମେ ଯେନ୍ ଅନ୍ତର୍ ଭିତରେ ଯେନ୍ କଳା ଆଥିଲି ଏବଂ ଏକାନେ ନିମ୍ ଫୁଟା ଆଚକାଦାର ତାଙ୍କେ ସାଙ୍ଗେ ସାଙ୍ଗେ ନାମେ ପାଡ଼ା ପାଟକିନୁ ବି ଏକାନିକରି ଆମେ ପୁନା ପୁନା କୁକୁ ହାତଦାର ଗୁଠି ବଇଁସି ଶିଖରର ଆରୁ ବଇଁସି ଉରର ଇନ୍ନୁ ଯେ ନାମ ବଇଁସି ଉରତରୁ କାମାଣି କାମ ଇଦାଦ ମାନିଲି ଇନ୍ନେ ଅଣ୍ଟା କଳା ଯଦି ମେଦୁନୁର ଆଦାନ ଯଦି ନାମ ବାହାରି ଅଥରତ ଆଉ ଆଲାର ଗାନେ ମିଶ୍ରତ ଆଲାରି ଯଦି ଖୁସି କାମ ଆଙ୍ଗ ଥାଲେ ଆଦାଦ ବାଡ଼ିଟେ ଖୁସି ଆ ଖୁସି ନୁହିଁ ଯିଏ ଆଗି ସାର୍ଥକତା ଥିଲି ଇନ୍ନା ବାର୍ଚକାର ଆଉ ନିମେ ଦ୍ୱିପଦ କଥା କାଚେ ନିଖର ଆଜି ଲାଗାନ ଆକାଶବାଣୀ ତାର ତିନିମାନ ଅଶେଷ ଧନ୍ୟବାଦ ଜୁହାର
1: ହେଲେ ଆକୁନ୍ ସୁମତି ବାଗ ପାହାଡ଼କା ଗୀତୁ ଅଣ୍ଟା ମେହନତ ଆ ଗୀତୁନୁ ନେ ଆମେ ହେଲୁ ଆସ୍କାନାର ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆରୁ ନେ ବଇଁସି ଆଚକାନାର ଆର୍ ମନାଲନାର କେସେ ବାହାଲ ପଞ୍ଚାୟତା ଫଟାଟାଙ୍ଗର ପଦାନ୍ତା ଅଶୋକ ଛତ୍ରୀ ଆଜ୍ଞା ଘର ତା ବାରା ଇ ଗୀତୁ ପଦେବନ ମେହନତ

ଯେନ୍ କଥା ନାମ ଆଲୋଚନା ନାନାଲ କାତ ଯେ ଖାଲି ନାମେ ଲଗାନ୍ ନାମ ଆଲ୍ଲା ଜନ୍ ମାରୁତ୍ ନିଜର କଥା ଭାବନା ସାଙ୍ଗେ ସାଙ୍ଗେ ପାଞ୍ଚ ଲୋକେ କଥାନ୍ ଭାବତାରୁ ତାମା ହିଁ ଯେନ୍ତା ଭଲ୍ ମାନ ଆନ୍ନେ ନାମେ ଜିଆବନ୍ ଯଦି ଦୁସରା ଆଲାର୍ଗେ ଲଗାନ୍ ସମର୍ପିତ କାମତ୍ ହେଲେ ବାରନା ପିଢ଼ି ବି ନାମାନ୍ ମନେ ଇଅ ଚୁହାର୍।

ଶୁଣୁଥିଲେ କିଷାନ ବାସାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନ ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସୋଲେ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଟି ବର୍ମନ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଏଥର ଶୁଣନ୍ତୁ କିଶୋର କୁମାରଙ୍କ କଣ୍ଠରେ ଡାର୍ଲିଙ୍ଗ ଡାର୍ଲିଙ୍ଗ କଥାଚିତ୍ରର ଏହି ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଡି ବର୍ମନ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଅପରାହ୍ନ 4 ହେବାକୁ ଯାଉଛି। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଷ୍ଠାନୁ 3 ସିକିମ୍ ଗସ୍ତରେ ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମରେ ଦେଲେ ଯୋଗ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକଟି ଅଷ୍ଟ୍ରେଲିଆ, ଜାପାନ ଆଉ ଆମେରିକା ବୈଦେଶିକ ମନ୍ତ୍ରୀମାନଙ୍କର ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କର ହେଲା ଆଲୋଚନା। ଇବୋଲା ସଂକ୍ରମଣକୁ ନେଇକରି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାଉଦି ଆରବନ 5 ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଷ୍ଠାନୁ ହେଲା ମୂଲ। ଆକାଶବାଣୀର 90 ପୂର୍ତ୍ତି ଅବସରରେ କଟକଠାରେ ଆୟୋଜିତ ହୋଇଥିଲା ବିଶାଳ ପଦଯାତ୍ରା। ପଦଯାତ୍ରାରେ ଭାଗ ନେଇଥିଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରୋଥୋ ଆଉ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆଇବା ମାସ ଅନୁଷ୍ଠିତ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କଲାଖୁଟା ଗାଁ ପାଇଖାନା ଟାଙ୍କିତି ଅନିଶ୍ୱାସୀ ହୋଇକରି 6 ଯାଇଛେ ଜୀବନ। ଶ୍ରୀକ୍ଷେତ୍ର ପୁରୀନ ଶୃଙ୍ଖଳିତ ସ୍ନାନଯାତ୍ରା ଆଉ ରଥଯାତ୍ରାର ଆୟୋଜନକୁ ନେଇକରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସଙ୍ଗେ କରିବେ ବିଚାର ବିନିମୟ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରୁଛି 64 ସ୍ଥାପନା ଦିବସ। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ ଆଉ ଆଲୋଚନା କରିଛନ୍ ମୁଖ୍ୟମନ୍ତ୍ରୀ। ରାଇଜେ ଆଇବା ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ବୋଲି କହିଛନ୍ ରାଜସ୍ୱ ମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଗୁଜରାଟର 39 ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସିକରି ପହଞ୍ଚିଛନ୍ ରାଉରକେଲା ଏନ୍ଆଇଟି ନ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଜିଲ୍ଲା କାରାଗାରର ମୁଲାକାତ ଆଇନ ସହାୟତା କେନ୍ଦ୍ର ହୋଇଛି ଉଦ୍ଘାଟିତ। ଆଉ ରାଇଜେ ଜବରଖରା ଜାରି ରହିଛେ। ଆଇବା 4 ତକ ପାଗ ଏନ୍ତା ରହିବା ବୋଲି ଅନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ର 5
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ନାଟକ ହାରାକିରି। ରଚନା ରଞ୍ଜିତ କୁମାର ପଟ୍ଟନାୟକ, ନିର୍ଦ୍ଦେଶନା ଡକ୍ଟର ପଞ୍ଚାନନ ମିଶ୍ର, ସମ୍ପାଦନା ସନ୍ତୋଷ ପିଙ୍କ, ପରିବେଷଣ କରିଛନ୍ତି ସ୍ୱର ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ସେମାନେ ହେଲେ ରିଙ୍ଗ ମାଷ୍ଟର ମାନସ ରଞ୍ଜନ ମିଶ୍ର, ଖେଳୁଆଡ଼ ଅଭିଜିତ ମିଶ୍ର, ମହେନ୍ଦ୍ର ଜଗଦାନନ୍ଦ ପ୍ରଧାନ, ସୂତ୍ରଧର ବିଭୂତିଭୂଷଣ ବିଶ୍ୱାଳ, ସୁବୋଧ ବୃନ୍ଦାବନ ମିଶ୍ର, ଦେବଜାନୀ ସିମନ୍ତିନୀ ପ୍ରଧାନ, ସସ୍ମିତା ସୁପ୍ରୀତି ମିଶ୍ର, ଡମ୍ବରୁ ରତନ କୁମାର ପ୍ରଧାନ, ଲିଙ୍ଗା ଆଦିତ୍ୟ ନାରାୟଣ ପୁରୋହିତ। ଶୁଣନ୍ତୁ ନାଟକ ହାରାକିରି।

0: ହାରାକାରେ ମୃତ୍ୟୁବରଣ କରିଛି। ମଣିଷ ସମାଜରେ ଥିବା ପଶୁ ପ୍ରକୃତିର ପୂର୍ଣ୍ଣ ଛେଇ ଟାଣିବା ପାଇଁ ମୋର ହାରାକାରେ ମୃତ୍ୟୁ, ମୋର ପ୍ରାଣଦାନ, ମୋର ଆତ୍ମବଳି, ଏ ମଣିଷ ଜାତିର ସଂଶୋଧନ ମୋର ଲକ୍ଷ୍ୟ, ଏ ମଣିଷ ଜାତିର ଅଗ୍ରଗତି ମୋର କାମ୍ୟ, ଆଉ ସେଇଥିପାଇଁ ମୁଁ ହାରାକାରେ ମୃତ୍ୟୁବରଣ କରିଛି।
1: ହାରାକିରି ଜାପାନୀ ସମାଜର ପାରମ୍ପରିକ ବିଧାନର ଏକ ଆନୁଷ୍ଠାନିକ ବିଧି। ଖଣ୍ଡା ଦ୍ୱାରା ନିଜସ୍ୱ ପେଟକୁ ଚିରି ଅନ୍ତଃବୁଜୁଳିର ଅପସାରଣ କରି ସ୍ଥୂଳ ଆକୃତିରୁ ମୁକ୍ତ ହେବା ସମାଜ ପାଇଁ, ଦେଶ ପାଇଁ ଜାପାନୀ ସାମୁରାଇଙ୍କ ପ୍ରାଣବଳୀ। କଥିତ ଭାଷାର ଏକ ବ୍ୟବହାରିକ ପ୍ରୟୋଗ ଯାହା ଲିଖିତ ଭାବେ ସପୁକୁ ନାମରେ ଅଭିହିତ। ଏହା ଆତ୍ମହତ୍ୟା ନୁହେଁ, ଏହା ଆତ୍ମବଳୀ। ମଣିଷ ପାଇଁ, ସମାଜ ପାଇଁ, ଦେଶ ପାଇଁ ସୁକାନ୍ତ ସାମନ୍ତରାୟରୁ ରିଙ୍ଗ ମାଷ୍ଟର ସାଜିଥିବା ସେଇ ମଣିଷଟି ଖେଳୁଆର ରାଜୁକୁ ହତ୍ୟା କରି ସେଦିନ ହାରାକିରି ମୃତ୍ୟୁବରଣ କରିଥିଲା।
0: ହଁ ହଁ, ମାଷ୍ଟର ରାଜୁକୁ ମୁଁ ସେଦିନ ତଣ୍ଟି ଚିପି ହତ୍ୟା କରିଥିଲି।
1: କାହିଁକି?
0: ମଣିଷ ହେବାର ବ୍ୟାଧିରେ ସଂକ୍ରମିତ ହୋଇ ସେ ଛଟପଟ ହେଉଥିଲା।
1: ସେ ତ ମଣିଷ, ମଣିଷ ନ ହୋଇ କ'ଣ ପଶୁ ହୋଇଥାନ୍ତା?
0: ନା, ସେ ମଣିଷ ପରେ କୃତଜ୍ଞ ହୋଇଯାଇଥିଲେ, ଧୋକାବାଜ ହୋଇଯାଇଥିଲେ। ମୋର ଆଶା, ମୋର ସ୍ୱପ୍ନ ସବୁକୁ ମାଟିରେ ମିଶାଇ ଦେଇଥିଲେ, ତାକୁ ମୁଁ ତଣ୍ଟି ଚିପି ହତ୍ୟା କଲି।
1: ଏ ପୃଥିବୀର ପ୍ରତ୍ୟେକ ମଣିଷ କୃତଜ୍ଞ, ବିଶ୍ୱାସଘାତକ। ଏମାନଙ୍କ ଭିତରେ ରହିଛି ଲୋଭ, ଅହଙ୍କାର, ହିଂସା, କ୍ଷୁଧା, ଜଟିଳତା। ଏ ପ୍ରକୃତିକୁ ନେଇ ତ ମଣିଷର ସୃଷ୍ଟି।
0: ଏ ପ୍ରବୃତ୍ତିରୁ ଅନ୍ତତଃ ଗୋଟିଏ ମଣିଷକୁ ମୁକ୍ତ ରଖିବାର ଲକ୍ଷ୍ୟ ନେଇ ମୁଁ ଆରମ୍ଭ କରିଥିଲି ଏକ ଛୋଟିଆ ସର୍କସ୍। ମାଷ୍ଟର ରାଜୁକୁ ମୁଁ ମଣିଷଟିଏ କରିପାରିଲିନି, ଶେଷରେ ତାକୁ ତଣ୍ଟି ଚିପି ହତ୍ୟା କଲି, ଆଉ ମଣିଷ ସମାଜକୁ ତା'ର ପ୍ରବୃତ୍ତିରୁ ନିବର୍ତ୍ତାଇବା ପାଇଁ ପ୍ରାଣଦାନ ଦେଲି, ହାରାକାରେ ମୃତ୍ୟୁ ବରଣ କଲି।
1: ହାରାକିରି ସମାଜ ପ୍ରତି ପ୍ରତିବଦ୍ଧତା ଥିବା ଗୋଟିଏ ମଣିଷର କାହାଣୀ। ସୁକାନ୍ତ ସାମନ୍ତରାୟରୁ ରିଙ୍ଗ ମାଷ୍ଟର ସାଜି ହାରାକିରି ମୃତ୍ୟୁବରଣ କରିଥିବା ସେଇ ମଣିଷର କାହାଣୀ। ଆସନ୍ତୁ ତାହେଲେ ଶୁଣିବା ସେ କାହାଣୀର ଅନ୍ତଃସ୍ୱର।
2: ମୁଁ ସୁକାନ୍ତ ସାମନ୍ତରାୟ, ଦେବଯାନୀ ସାମନ୍ତରାୟ ମୋର ମା, ମୋର ଜନ୍ମଦାତ୍ରୀ। ଖଣି ମାଲିକ ସୁବୋଧ ସାମନ୍ତରାୟ ମୋର ବାପା। ଏଇ ଆଧୁନିକ ସଭ୍ୟତାର ପିରାମିଡ଼ ଉପରେ ଛିଡ଼ା ହୋଇଛି ଆମର ଘର। ଟଙ୍କା, ବ୍ୟାଙ୍କ ବାଲାନ୍ସ ସବୁକିଛି ଅଛି। ମୋ ବାପାଙ୍କର ଆଭିଜାତ୍ୟ ଥିଲେ ବି ନିଃସ୍ୱାର୍ଥପର ଭାବରେ ସେ ଜଣେ ସମାଜସେବୀ। ଶ୍ରମିକମାନଙ୍କ ପାଇଁ ତାଙ୍କର ଭାରି ତରତ। ହେଲେ ମୋ ମା,
3: ମୁଁ ଦେବଯାନୀ ସାମନ୍ତରାୟ, ମୁଁ ଆମ କୋଇଲା କମ୍ପାନୀର ମ୍ୟାନେଜିଂ ଡିରେକ୍ଟର। ଆଭିଜାତ୍ୟର ଅହମିକାକୁ ନେଇ ମୁଁ ବଞ୍ଚିବାକୁ ଭଲ ପାଏ। ମଜଦୁରମାନଙ୍କୁ ମୁଁ ଘୃଣା କରେ, ଆଦେଶ ଦେବାକୁ ମୋତେ ଭଲ ଲାଗେ, ଆଉ ମୋର ଆଦେଶକୁ ଯିଏ ଅମାନ୍ୟ କରେ ତାକୁ ଶାସ୍ତି ବିଧାନ କରିବାରେ ମୋତେ ଆନନ୍ଦ ମିଳେ। କ୍ଲବ ପାର୍ଟି ଆଟେଣ୍ଡ କରିବା ମୋର ଗୋଟାଏ ହବି। ମୁଁ ଖଣି ମାଲିକ ସୁବୋଧ ସାମନ୍ତରାୟଙ୍କର ପତ୍ନୀ।
4: ମୁଁ ସୁବୋଧ ସାମନ୍ତରାୟ, ପ୍ରାଚୁର୍ଯ୍ୟତାର ଚୌହଦୀ ଭିତରେ ମୁଁ ବନ୍ଦୀ ହେବାକୁ ଚାହେଁ ନା। ମୋର ଉତ୍ତର ପୁରୁଷ ସୁକାନ୍ତ, ସେ କେମିତି ମଣିଷଟିଏ ହେବ ସେଇ ଚିନ୍ତାରେ ମୁଁ ବ୍ୟସ୍ତ। ସୁକାନ୍ତ, ମୋର ପୁଅ, ଭଲ ବହୁଟିଏ ଏ ଘରକୁ ଆସିଲେ ମୁଁ ନିଶ୍ଚିନ୍ତ ହୋଇଯାଆନ୍ତି। ମୋ ପୁଅ ସୁକାନ୍ତକୁ ମୁଁ ଖୁବ୍ ଭଲ ପାଏ। ସୁକାନ୍ତ, ସୁକାନ୍ତ!
5: ବାପା, ବାପା!
2: ବାପା ମୋତେ ଡାକିଲେ?
4: ହଁ, ମୁଁ କ'ଣ କହୁଥିଲି କି।
2: କ'ଣ ବାପା?
4: ତୁ ବିବାହ କରି ଘର ସଂସାରଟିଏ କରିଲେ ମୁଁ ଆତ୍ମତୃପ୍ତି ଲାଭ କରିବି।
2: ସମୟ ସୁଅରେ ଭାସି ଯାଉଥିବା ତୁମ ପୁଅ ପାଇଁ ତୁମେ ଏତେ ଚିନ୍ତିତ କାହିଁକି ବାପା?
4: ତୋ ମା' କଥା ତୁ ତ ଜାଣୁ, ଆଭିଜାତ୍ୟର ଅହଙ୍କାରକୁ ଜାବୁଡ଼ି ଧରି ଖୋଲା ଆକାଶର ପକ୍ଷୀ ଭଳି ସେ ଉଡ଼ି ବୁଲୁଛି, ସ୍ନେହ, ପ୍ରେମ, ସମ୍ପର୍କ ସବୁକୁ ଡଷ୍ଟବିନ୍ରେ ଫିଙ୍ଗି ଦେଇ। ମାଆର ମମତା ତା ପାଖରେ ଥିଲା ଭଳିଆ ମନେ ହୁଏ ନା, ଖାଲି କ୍ଲବ ପାର୍ଟି ପିକନିକ୍।
2: ତୁମର ମନ ଅନାବଶ୍ୟକ ଚିନ୍ତାରେ ଭାରାକ୍ରାନ୍ତ ବାପା, ସେ ମୋ ଜନ୍ମଦାତ୍ରୀ ମା। ମୋ ମାଆଙ୍କ ମନ ଭିତରେ ମୋ ପାଇଁ ଭଲ ପାଇବାର ଅଜସ୍ର ଗୋଲାପ ପାଖୁଡ଼ାର ସୁଗନ୍ଧିତ ବାସ୍ନା। ସେ ମୋତେ ଖୁବ୍ ଭଲ ପାଆନ୍ତି ବାପା, ତୁମର ଧାରଣା ଭ୍ରାନ୍ତ।
4: ନା ସୁକାନ୍ତ, ଦେବଯାନୀ ମୋ ସ୍ତ୍ରୀ, ତା ଶରୀରର ପ୍ରତ୍ୟେକ ଲୁମକୂପ ସୁବୋଧ ସାମନ୍ତରାୟର ସ୍ୱାମିତ୍ୱର ପରିଚୟ ବହନ କରେ। ମୋ ସହିତ ତାର ସମ୍ପର୍କ ସୃଷ୍ଟିର ନିୟମର ଏକ ବିଧାନ, ତାକୁ ଚିହ୍ନିବାରେ ମୋର ଭୁଲ ହେଇ ନପାରେ।
2: ତୁମେ ହୁଏତ କିଛିକାଂଶରେ ଠିକ୍ କହିଛ ବାପା, ମୁଁ ମାନୁଛି। ପ୍ରଥମେ ସେ ତୁମର ସ୍ତ୍ରୀ, ସ୍ୱାମୀ ସ୍ତ୍ରୀର ସେହି ସମ୍ପର୍କରୁ ହିଁ ତ ମୋର ସୃଷ୍ଟି। ଗର୍ଭଧାରଣର ଯନ୍ତ୍ରଣାକୁ ସହ୍ୟ କରି କରି ଠିକ୍ 10 ମାସ 10 ଦିନ ପରେ ପ୍ରସବ ବେଦନାର ଅନ୍ତିମ ପର୍ଯ୍ୟାୟର ଅନ୍ତଃସ୍ୱରରେ ସେ ଶୁଣିଥିବେ ତାଙ୍କ ସେହି ଜନ୍ମିତ ଶିଶୁପୁତ୍ର ସୁକାନ୍ତର କୁଆଁ କୁଆଁ ରାବ। ସେଇଟାକୁ ସେ କ'ଣ ଭୁଲି ଯାଇପାରିବେ?
4: ତୁ ବି କିଛି ଭୁଲ କହୁନୁ, ହେଲେ ମୋ ଚିନ୍ତା ଓ ଚେତନାର ପରିସୀମା ଭିତରେ କାହିଁକି କେଜାଣି ତୋ ମା ଦେବଯାନୀର ଭଲ ପାଇବାର ବିନ୍ଦୁଟା କେଉଁଠି ମୁଁ ଜାଣିପାରୁନି ସୁକାନ୍ତ। ବହଳ ରାତ୍ରିର ଅନ୍ଧକାର ଭିତରେ ତୋ ମା ମାନେ ମୋ ସ୍ତ୍ରୀ ଦେବଯାନୀ ସାମନ୍ତରାୟ କ୍ଲବ ଘରର ଫିକା ନୀଳ ଆଲୁଅରେ ନିହାତି ଭାବରେ ହାତରେ ମଦ ଗ୍ଲାସ୍ ଧରି ନୃତ୍ୟରତ ଥିବ। ମାର ପବିତ୍ର ମମତା ତା ପାଖରେ କେଉଁଠୁ ଆସିବ ସୁକାନ୍ତ?

0: ହ୍ୟାଲୋ ସୁଇଟ୍ ହାର୍ଟ, ଏ ଘନ କୃଷ୍ଣକଳା ପ୍ରେମଭରା ମତୁଆଲ ରାତିକୁ ଉପଭୋଗ କରିବାର ନିଶାରେ ତୁମେ ବୋଧହୁଏ ଏ ଯାଏଁ ଶୋଇନ, କ'ଣ ମୋ ଅପେକ୍ଷାରେ?
1: ନା, ମୁଁ ଦେଖୁଛି ତୁମେ ଧୀରେ ଧୀରେ ବହୁତ ଉଦ୍ଧତ ହେଇଯାଉଛ। କ୍ଲବ, ପାର୍ଟି, ପିକନିକ ଏସବୁରେ ନିଶାଗ୍ରସ୍ତ ହୋଇ ଉଠୁଛ। କେବେ ଥରେ ଚିନ୍ତା କରିଛ ଆମ ଦୁହିଁଙ୍କର ପ୍ରତୀକ ସୁକାନ୍ତ ବିଷୟରେ?
0: ସୁକାନ୍ତ, ସିଏ ତ ଦେବଯାନୀ ସାମନ୍ତରାୟର ପୁଅ, ଆରେ ମଣିଷ ହେଇଯାଇଛି, ତା ପାଇଁ ମୁଁ କାହିଁକି ଚିନ୍ତା କରିବି ଯେ?
1: ମଦ ପିଇ ମାତାଲ ହେଇଛ ତମେ, ତମେ କ'ଣ ବୁଝିବ? ରଙ୍ଗୀନ ସାମ୍ପେନ୍ ପିଆଲାର ଚୁମ୍ବନରେ ତୁମ ଓଷ୍ଠ ରଙ୍ଗାୟିତ, ଶରୀରର ପ୍ରତ୍ୟେକ ଶିରା ପ୍ରଶିରାରେ ଚହଲି ଯାଇଥିବା ସେହି ସାମ୍ପେନ୍ର ନିଶାରେ ତମେ ନିଶାଗ୍ରସ୍ତ। ଦିଗନ୍ତ ବିସ୍ତାରୀ ଆକାଶରେ ଉଡ଼ି ବୁଲୁଥିବା ପକ୍ଷୀ ପରି ବର୍ତ୍ତମାନ ତୁମେ ଲକ୍ଷ୍ୟହୀନ, ଦିଗହୀନ, କଥାବାର୍ତ୍ତାରେ ଅସମଞ୍ଜତା।
0: ଏ ତୁମେ କ'ଣ କହୁଛ ଡାର୍ଲିଙ୍ଗ? ଆରେ ଆସ, ଆସ ନା ମୋ ସାଙ୍ଗରେ ଆସ, ବେଡ୍ରୁମ୍ର ନୀଳ ଆଲୁଆରେ କିଛି ଖେଳରେ ମସଗୁଲ ହେବା।
1: ତମକୁ ଲଜ୍ଜା ଲାଗୁନି ଗୋଟାଏ ଗ୍ରୋନ ପୁଅ ସାମ୍ନାରେ ଏମିତି ଲଜ୍ଜାକର କଥା କହିବାକୁ? ସୁକାନ୍ତ, ଯା ତୋ ମାଆକୁ ତାଙ୍କ ବେଡ୍ରୁମ୍ରେ ଛାଡ଼ିଦିଅ, ରାତି ଅନେକ ହେଲାଣି।
2: ମା, ଚାଲ ମା, ପ୍ଲିଜ୍ ମା ଚାଲ।
0: ଶୁଣୁଛୁ ସୁକାନ୍ତ, ଶୁଣୁଛୁ, ତୋ ବାପା କ'ଣ ଗୁଡ଼ାଏ ବାଜେ କଥା କହୁଛନ୍ତି, ମୁଁ କୁଆଡ଼େ ନିଶାଗ୍ରସ୍ତ।
2: ଓହ ମା, ତୁମେ ଚାଲିଲ, ଆସ ମା ଆସ।
1: କହିଲି ପରା, ଯାଅ ରେଷ୍ଟ ନିଅ।
0: ଓକେ, ଗୁଡ୍ ନାଇଟ୍ ଡାର୍ଲିଙ୍ଗ, ଗୁଡ୍ ନାଇଟ୍, ଗୁଡ୍ ନାଇଟ୍।
3: ତରୁଣ ବୟସରେ ଉନ୍ମାଦିତ ହୋଇ ସୁକାନ୍ତ ଭଲ ପାଇ ବସିଲା ସୁନ୍ଦରୀ ଯୁବତୀ ସସ୍ମିତାକୁ। ଲରେନ୍ସ ଯେପରି ନାରୀ ପୁରୁଷର ଗୋପନ ଓ ଅନ୍ଧାରୀ ଉତ୍ସକୁ ଅତି ବଳଶାଳୀ ଭାଷାରେ ଲେଖି ସଂସ୍ଥାପିତ କରିଥିଲେ, ସୁକାନ୍ତ ବି ସେମିତି ସସ୍ମିତାର ପ୍ରେମର ଅନନ୍ତ ଆକାଶରେ ନିଜକୁ ହଜାଇ ଦେଇ ତାର ପ୍ରେମର ଭାଷାକୁ ଆଙ୍କି ଦେଇଥିଲା ତାର ମନର କାନ୍ଭାସରେ। ଖାଲି ସେତିକି ନୁହେଁ, ସେ ତାର ଶିଳ୍ପୀର ସୃଜନତା ଭିତରେ ଆଙ୍କୁଥିଲା ତା ପ୍ରେମ କାହାଣୀର ଚିତ୍ର ଫର୍ତ୍ତ ଫର୍ତ୍ତ କାଗଜ ଉପରେ। ସସ୍ମିତା ଥିଲା ତା ଜୀବନର ଏକ ଅଙ୍ଗ, ଏବଂ ସିଏ ବି ତା ପ୍ରେମର ମୁହୂର୍ତ୍ତ ସବୁକୁ ଜୀବନ୍ତ କରି ତୋଳିବାର ତନ୍ମୟତା ଭିତରେ ଖୋଜୁଥିଲା ପ୍ରେମର ପୂର୍ଣ୍ଣତା। ଆଉ ସେଦିନ

0: ସୁକାନ୍ତ, ସତରେ ପୂର୍ଣ୍ଣମୀ ରାତିର ଏ ମନମତାଳିଆ ଜହ୍ନ କେତେ ସୁନ୍ଦର।
1: ମୋର ମନେ ହେଉଛି ପ୍ରତ୍ୟେକ ରାତି ପୂର୍ଣ୍ଣମୀର ରାତି ହୁଅନ୍ତା, ଆକାଶଟା ଖାଲି ଜହ୍ନମୟ ହୋଇଥାନ୍ତା, ଆଉ ଆମେ ଦୁହେଁ ଏମିତି ସମୁଦ୍ର କୂଳରେ ବସି ଜହ୍ନ ଆଲୁଅର ମୁଲାୟମ ସ୍ପର୍ଶରେ ପ୍ରେମରେ ମସ୍କୁଲ ରହିଥାନ୍ତା।
0: ସୁକାନ୍ତ, ମୁଁ ତୁମ ପାଇଁ କବିତାଟିଏ ଲେଖିଛି, ଶୁଣ। ମୁଁ ତ ଫୁଲ, ତୁମେ ପ୍ରଜାପତି, ମଲ୍ଲିକା ମୁଁ

0: ତୁମେ ମୋ ସେହେନ୍ସା, ଉନ୍ମତ୍ତ ଏ ଜୀବନ ସମୁଦ୍ରରେ ଭାସୁଥିବା ମନ ଜାହାଜର, ତୁମେ ମୋ ନାବିକ, ମୁଁ ତୁମ କବିତା।
1: ଆହ, ରିଅଲି ବ୍ୟୁଟିଫୁଲ। ରବିବାର ଏ ଶରତ ସନ୍ଧ୍ୟା, ସମୁଦ୍ରର ବେଳାଭୂମି ନୀଳ, ଆକାଶର ପୂର୍ଣ୍ଣମୀର ଚାନ୍ଦ, ଆଉ ଆମେ ଦୁହେଁ ପ୍ରେମର ଅନନ୍ତ ଆକାଶରେ ହଜି ଯାଉଥିବା କପୋତ କପୋତୀ।
0: ସତରେ ତୁମେ କ'ଣ ମୋତେ ତୁମ ହୃଦୟର ଗଭୀରତମ ଇଲାକାରେ ବାନ୍ଧି ରଖିଛ?
1: ବିଶ୍ୱାସ ହେଉନି। ଶୁଣ, ଆମ ପ୍ରେମର ତନ୍ନିଲତାରେ ସମୁଦ୍ର ବି କେମିତି ଭୁଲି ଯାଉଛି ତାର ଶାଶ୍ୱତ ସଙ୍କେତ। ବିଦାୟୀ ସୂର୍ଯ୍ୟ ଅନେକ ବେଳେ ମୁହଁ ଲୁଚେଇ ଦେଇଛନ୍ତି ସମୁଦ୍ର ଗର୍ଭରେ, କେବଳ ଆମ ପାଇଁ। ଦେଖ କେମିତି ସେ ଶୋକର ଉଚ୍ଛ୍ୱାସରେ ଥରି ଉଠୁଛି ଦୂର ଦିଗ୍ବଳ। ରାତ୍ରିର ବହଳ ଅନ୍ଧକାର ଧୀରେ ଧୀରେ ପହଁରି ଆସୁଛି କେଉଁ ଏକ ଅଜଣା ରାଇଜରୁ।
0: ଧୀରେ ଧୀରେ ଶୂନଶାନ ହୋଇଯାଇଛି ସମୁଦ୍ରର ବେଳାଭୂମି,
1: ଆଉ ଆମେ ଦୁହେଁ କପୋତ କପୋତୀ ନିବିଡ଼ ଆଶ୍ଲେଷରେ ବାନ୍ଧି ହୋଇ ସ୍ୱପ୍ନର ପିରାମିଡ୍ ଉପରେ ତାଜମହଲ ତିଆରି କରୁଛେ।
0: ମୁଁ ଓ ତୁମେ, ତୁମେ ଓ ମୁଁ, ମୁଁ ଫୁଲ, ତୁମେ ପ୍ରଜାପତି। ଆମ ସୁଖର ଗଭୀର ଆବର୍ତ୍ତରେ ମୁଁ ପେଶି ହୋଇଯାଉଛି ସୁକାନ୍ତ।
1: ଆମର ନିବିଡ଼ ପ୍ରେମର ଉଚ୍ଛ୍ୱାସରେ ଆକାଶ ବି କେମିତି ସ୍ତବ୍ଧ ହୋଇଯାଇଛି। ତୁମେ ହୋଇଯାଇଛ ମୋ କବିତା, ଆଉ ମୁଁ ତୁମର କବି।
0: ପ୍ରେମର ଭଅଁରି ଭିତରେ ଘୁରି ଘୁରି ଛାତି ଭିତରେ ଗୁଞ୍ଜରଣ କରେ ପ୍ରେମ ନୁପୁରର ଋଣଝୁଣ ଶବ୍ଦ।
1: ମୋ ମନ ଦର୍ପଣରେ ପ୍ରତିବିମ୍ବିତ ହୁଏ ତୁମ ମାର୍ବଲ ପରି ମଷ୍ଟୁଣ ହସ ହସ ମୁହଁର ଛବି।
0: ମୁଁ ତୁମ ଫୁଲ, ଆଉ ତୁମେ ମୋ ପ୍ରଜାପତି।
1: ମୋର ଇଚ୍ଛା ହେଉଛି ସ୍ୱପ୍ନର ମୁଠା ମୁଠା ଅବିରକୁ ନେଇ ଏଇ ଘନ ନୀଳ ସମୁଦ୍ରର ଉର୍ମିଳ ବକ୍ଷରେ ବିଞ୍ଚି ଦେଇ ଚିତ୍କାର କରୁଥିବି ପ୍ରିୟତମା ପ୍ରିୟତମା ବୋଲି। ହେବେ ମୋ ମନଟା ଖାଲି ସ୍ୱପ୍ନମୟ ହୋଇଯାଉଛି ସସ୍ମିତା।
0: ସ୍ୱପ୍ନ ଦେଖିବା ବନ୍ଦ କର ସୁକାନ୍ତ, ଯଦି ଆମର ସ୍ୱପ୍ନ ସତ ନ ହୁଏ।
1: ତୁମର ସୁକାନ୍ତ ତା ହେବାକୁ ଦେବ ନାହିଁ ସସ୍ମିତା, ଆମର ପ୍ରେମର ଅତୁଟ ବନ୍ଧନକୁ କେହି ଛିଣ୍ଡାଇ ଦେଇପାରିବେନି।
0: ସୁକାନ୍ତ, ତୁମ ଉପରେ ସେ ବିଶ୍ୱାସ ମୋର ଅଛି, ଅନେକ ରାତି ହେଲାଣି, ଚାଲ ଯିବା।
1: ହଁ ଚାଲ।

0: डम्बरू डम्बरू
1: ମ୍ୟାଡ଼ାମ
0: ଯା ଆଶିଷ ମହେନ୍ଦ୍ର ଆଉ ଲିଙ୍ଗ ବାବୁଙ୍କୁ ଡାକିଦେବୁ।
1: ହଁ ମ୍ୟାଡ଼ାମ।
0: ଡମ୍ବରୁ ଡମ୍ବରୁ
1: ମ୍ୟାଡ଼ାମ
0: ଏସବୁ କ'ଣ ହେଉଛି? ହଁ, ଫ୍ଲାୱାର ଭେସ୍ରେ ଫୁଲ ଚେଞ୍ଜ ହେଇନି, ଟେବୁଲ ଉପରେ ପାଣି ଗ୍ଲାସ୍ ନାହିଁ। କାମ କରିବାର ଯଦି ଇଚ୍ଛା ନାହିଁ ଏଠାରୁ ଚାଲିଯା, ବୁଝିଲୁ? ଅବହେଳା ମୋତେ ଜମା ପସନ୍ଦ ଲାଗେନି। ଶୁଣ, ଏ ଭୁଲ ଯେମିତି ଆଉ ନ ହୁଏ, ଯା ସେମାନଙ୍କୁ ଶୀଘ୍ର ଡାକିଦେ।
2: ମେ କମ୍ ଇନ୍ ମ୍ୟାମ୍।
0: ୟେସ୍ ମହେନ୍ଦ୍ର,
2: ମ୍ୟାଡ଼ାମ
0: ତମେ ଦେଇଥିବା ଫାଇଲ୍ ଦେଖୁଥିଲି, ଏଇ ଡ୍ରାଫ୍ଟଟା ଟିକେ ଚେଞ୍ଜ କରି ନେଇଆସ।
2: ମ୍ୟାମ୍
0: ଆଚ୍ଛା, ତମର ସେ ଡାଟା ପ୍ରୋସେସିଂ କେତେ ଦୂର ଗଲା?
2: ଏଇ ଦିନେ ଦୁଇ ଦିନ ଭିତରେ ସରିଯିବ।
0: ଓକେ, ତମେ ଯାଅ।
2: ଠିକ୍ ଅଛି ମ୍ୟାମ୍।
1: ମ୍ୟାଡ଼ାମ, ମୁଁ ଡାକିବାକୁ ଗଲାବେଳେ ମହେନ୍ଦ୍ର ବାବୁ ତ ଆସୁଥିଲେ, ଆଉ ଲିଙ୍ଗବାବୁ ବି କ'ଣ କାମ କରୁଥିଲେ, ଆଉ ମ୍ୟାଡ଼ାମ ସେ ମାନେ ଆଶିଷ ବାବୁ ତ ଆଜି ଆସିନାହାନ୍ତି ବୋଧହୁଏ।
0: କ'ଣ କହିଲୁ? ଆଶିଷ ଆସିନି? ନେତା ସାଜିଛି, ନେତା, ଶ୍ରମିକମାନଙ୍କର ନେତା। ଆଇ ୱାଣ୍ଟ ଟୁ ଡିସମିସ୍ ହିମ୍। ଭାବୁଛି ଏଇଟା ତ ପୈତୃକ କମ୍ପାନୀ, ନନ୍ସେନ୍ସ।
3: ମ୍ୟାଡ଼ାମ ନମସ୍କାର, ମୋତେ ଡାକିଲେ।
0: ତମେ ଏ କମ୍ପାନୀର ଆକାଉଣ୍ଟାଣ୍ଟ?
3: ଆଜ୍ଞା।
0: ଆଉ ଗତ ମାସର ଯେଉଁ ଇନକମ୍ ଆଉ ଏକ୍ସପେଣ୍ଡିଚର୍ଟା ଦେଇଛ, ଟାଲି କରୁନି କାହିଁକି?
3: ମ୍ୟାଡ଼ାମ ସବୁ ତ ଠିକ୍ ଅଛି।
0: ତମେ ଠିକ୍ ଭାବରେ ଦେଖିଛ?
3: ହଁ ମ୍ୟାଡ଼ାମ।
0: କ'ଣ ଠିକ୍ ଦେଖିଛ? କ'ଣ ଠିକ୍ ଦେଖିଛ? ଏତେ ଗୁଡ଼ାଏ ଆମାଉଣ୍ଟର ଡିଫରେନ୍ସ, 97,040 ଟଙ୍କାର ଡିଫରେନ୍ସ। ଯଦି କାମ କରିବାର ଇଚ୍ଛା ନାହିଁ, ଚାକିରି ଛାଡ଼ି ଚାଲିଯାଅ। ଶୁଣ, ଏଇଟା ୱାର୍ଣ୍ଣିଂ ବୋଲି ଧରିନିଅ, ଯଦି ଆଉ ଥରେ ଏମିତି ଭୁଲ କର, ୟୁ ୱିଲ୍ ନଟ୍ ବି ଏକ୍ସକ୍ୟୁଜ୍ଡ।
3: ସରି ମ୍ୟାଡ଼ାମ।
0: ହଁ ଶୁଣ, ଏ ଫାଇଲ୍ ନିଅ, ଆଉ ଥରେ ସବୁ ଠିକ୍ଠାକ୍ କରି ମୋ ପାଖକୁ ପଠାଅ।
3: ୟେସ୍ ମ୍ୟାଡ଼ାମ।
0: ମୁଁ ଆସୁଛି ଡମ୍ବରୁ।
1: ହଁ ମ୍ୟାଡ଼ାମ।
0: ତୁ ଅଫିସ୍ ଛାଡ଼ି କୁଆଡ଼େ ଯିବୁନି?
1: ହଁ ମ୍ୟାଡ଼ାମ।

0: ଦରଜା ଖୋଲି ଭୁଶୁଡ଼ି ପଡ଼ିଛି, ନିଆଁ ଲାଗିଯାଇଛି, ଅଫିସ୍ ବନ୍ଦ କରିଦିଅ।
1: ସୁକାନ୍ତ ସୁକାନ୍ତ, ମୁଁ ଫାୟାର ବ୍ରିଗେଡ଼କୁ ଫୋନ୍ କରି ଜଣେଇ ଦେଇଛି, ଅଫିସ୍ ବନ୍ଦ କରିବା ପାଇଁ କହିଦେଉଛି।
0: ଚାଲ ଚାଲ ସେଇଠିକି ଯିବା ମହେନ୍ଦ୍ର।
1: ଚାଲ ସୁକାନ୍ତ, ସେପଟେ ଯାଇ ଦେଖ।
2: ଖଣିରେ ନିଆଁ ଲାଗି ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା। ଅସଂଖ୍ୟ ଶ୍ରମିକଙ୍କ କୁଢ଼ କୁଢ଼ ଶବକୁ ଦେଖି ଶାଗୁଣାର ବିକଟାଳ ଗର୍ଜନ ପରିବେଶକୁ ଆହୁରି ଭୟଙ୍କର କରିଦେଲା। ସୁକାନ୍ତର ବାପା ସୁବୋଧ ସାମନ୍ତରାୟଙ୍କ ହାର୍ଟ ଆଟାକ୍ରେ ମୃତ୍ୟୁ ହେଲା। ଜନ୍ମଦାତାଙ୍କ ମୃତ୍ୟୁ ପରେ ଶ୍ରମିକମାନଙ୍କ ଦାବିକୁ ନେଇ ସୁକାନ୍ତର ତା ମା ସହିତ ସଂଘର୍ଷ ହେଲା। ଆଉ ବଞ୍ଚିବାର ନିଶାକୁ ନେଇ ଇଚ୍ଛା ଅନିଚ୍ଛାର ମଧ୍ୟବର୍ତ୍ତୀ ଇଲାକାରେ ଏକ ଅତିମାନସସ୍ତରୀୟ ସ୍ୱତନ୍ତ୍ର ଶୈଳୀରେ ଜୀବନଯାପନ କଲା ସେ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ସେ ହେଇଗଲା ରିଙ୍ଗ ମାଷ୍ଟର।

0: ଏ ସର୍କସର ଫାଟକଟା ବନ୍ଦ। ସମୟ ଦେଖି ମଝିରେ ମଝିରେ ଏମିତି ଆସୁଥିବୁ ଆସୁଥିବୁ ରେ।
1: ତୁ ଭୁଲି ଯାଇପାରୁ, ହେଲେ ମୁଁ ଭୁଲିବିନି, କେବେ ଭୁଲିବିନି। ଆସୁଥିବି, ଗୋଡ଼ ଚାଲୁଥିବା ଯାଏଁ ଆସୁଥିବି।
0: ଖେଳୁଆଡ଼
2: ରିଙ୍ଗ ମାଷ୍ଟର,
0: ମହି ସହିତ ଯିବୁ, ତା ସହିତ ଫେରିବୁ, ବୁଝିଲୁ?
2: ହଁ ରିଙ୍ଗ ମାଷ୍ଟର।
1: ଆସୁଛି ତାହେଲେ ଭାଇ, ବାଏ।

0: ଏଇ କିଛି ସମୟ ପୂର୍ବରୁ ମୁଁ ମହିକୁ ମୋ ସର୍କସ୍କୁ ସମୟ ସମୟ ଆସୁଥିବା ପାଇଁ ଅନୁରୋଧ କଲି ନା, କିନ୍ତୁ କାହିଁକି ମୋ ତପହୁଳା ଦ୍ୱୀପରେ ନିରୋଳାରେ ରହିବା ପାଇଁ ଭୀଷ୍ମ ପ୍ରତୀକ୍ଷା କରିଛି, ତେବେ କାହିଁକି ମୋର ପରିବର୍ତ୍ତନ? ମୋ କ'ଣ ମୋ ଏକାଗ୍ରତା ଉପରୁ ଧୀରେ ଧୀରେ ଆସ୍ଥା ହରାଇ ବସିଛି? ନା ନା, ମୋ ସର୍କସ୍କୁ କେହି କେବେ ଆସିବେନି, ମୁଁ କାହାକୁ ମୋ ସର୍କସ୍କୁ ଆସିବାକୁ ଦେବିନି। ମୋ ସର୍କସ୍ରେ କେବଳ ମୁଁ ଓ ଖେଳୁଆଡ଼ ଓ ମୁଁ ଏକାନ୍ତ ଭାବରେ ଆମେ ଦୁଇଜଣ। ଖେଳୁଆଡ଼କୁ ମୁଁ ପାର୍ଥିବ ଦୁନିଆରୁ ଅଲଗା କରି ରଖିବି, ତେବେ ଯାଇ ସେ କୌଣସି ସସ୍ମିତାର ସଂସ୍ପର୍ଶରେ ଆସିବନି, ତେବେ ଯାଇ ସେ କୌଣସି କୋଇଲା ଖଣିର ମାଲିକ ହେବନି, ତେବେ ଯାଇ ସେ ଗୋଟିଏ ଚରିତ୍ରହୀନ ମାଆର ସନ୍ତାନ ବୋଲି ସମାଜରେ ପରିଚିତ ହେବନି। ନା, କେବେ ନୁହେଁ, କେବେ ନୁହେଁ, କେବେ ନୁହେଁ।
1: ଫେରିଆସିଛି ରିଙ୍ଗ ମାଷ୍ଟର। ମୁଁ ଫେରିଆସିଛି ରିଙ୍ଗ ମାଷ୍ଟର।
0: ହଁ, ମହି କୁଆଡ଼େ ଗଲା? ସେ ତ ତୋ ସହିତ ଫେରିନି।
1: ସେ ମୋ ସହିତ ମାର୍କେଟ ପର୍ଯ୍ୟନ୍ତ ଗଲେ। ମାର୍କେଟିଂ କରିସାରିବା ପରେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ କ'ଣ ଗୋଟେ ଜରୁରୀ କଥାବାର୍ତ୍ତା କରିବା ପାଇଁ ରହିଗଲେ। ମୁଁ କିନ୍ତୁ ଚାଲି ଆସିଲି।
0: ଠିକ୍ କଲୁ, ବାହାରେ ବେଶୀ ସମୟ ରହିବା ଉଚିତ ନୁହେଁ। ସିଗାରେଟ୍ ଆଣିଛୁ?
1: ଆଣିଛି ରିଙ୍ଗ ମାଷ୍ଟର, ହେଲେ ଯେଉଁ ଦୋକାନରୁ ସିଗାରେଟ୍ ଆଣିଲି ସେ ଦୋକାନୀର ବ୍ୟବହାର କାହିଁ ମୋତେ ଭଲ ଲାଗିଲାନି।
0: ତୁ ପୁଣି କା ବ୍ୟବହାରରେ କ୍ଷୁବ୍ଧ ହେବା ଶିଖିଲୁଣି?
1: ଆଉ ନହେଲେ କ'ଣ ରିଙ୍ଗ ମାଷ୍ଟର, ସେ ଦୋକାନୀକୁ ମୁଁ ପଇସା ଦେଇ ସିଗାରେଟ୍ ମାଗିଲି, ପଇସାକୁ ତା ଡ୍ରୟର୍ରେ ରଖିଦେଲା, ଆଉ ତାପରେ ମୋତେ ସିଗାରେଟ୍ ଦେଲା, ଆଉ ସିଗାରେଟ୍ ଦେଇସାରିବା ପରେ ମୋତେ ପୁଣି ପଇସା ମାଗିଲା।
0: ତାପରେ ତାପରେ କ'ଣ ହେଲା?
1: ମୁଁ ତାକୁ ବୁଝାଇ କହିଲି ଯେ ସିଗାରେଟ୍ ନେବା ପୂର୍ବରୁ ମୁଁ ତାକୁ ପଇସା ଦେଇ ସାରିଛି, ସେ କିନ୍ତୁ ମୋ କଥା ଆଦୌ ଶୁଣିଲାନି, ମୋତେ ଗାଳି ଗୁଲଜ କଲା। ମୁଁ ସହି ନପାରି ତା ସାର୍ଟର କଲର୍କୁ ଧରି ପକାଇଲି, ଅନେକ ଲୋକ ଜମା ହୋଇଗଲେ ଆଉ ଆମକୁ ଅଲଗା କରିଦେଲେ। ଦୋକାନଟା ଭଲ ଚାଲିଛି ତ, ସେଇଥିପାଇଁ ଏତେ ଫୁଟାଣି।
0: ଖେଳୁଆର, ତୁ ତା ବ୍ୟବହାରରେ କ୍ଷୁବ୍ଧ ହୋଇ ତା କଲର୍ ଧରି ପକାଇଲୁ? କହୁଛୁ ଯେ ତା ଦୋକାନଟା ଭଲ ଚାଲୁଛି ବୋଲି ତାର ଏତେ ଫୁଟାଣି? ଅହଙ୍କାର, ହିଂସା, ତୁ ତେବେ କ'ଣ?
1: ମୁଁ ଆଉ କ'ଣ କରିଥାନ୍ତି ରିଙ୍ଗ ମାଷ୍ଟର, ସେ କାହିଁକି?
0: ସେଇଟା ତୋ ହାତରେ କ'ଣ?
1: ହଁ, ଭୁଲି ଯାଇଥିଲି, ଗୋଟେ ସୁନ୍ଦର ଚିତ୍ର ମୁଁ ବଜାରରୁ ଖରିଦ କରି ଆଣିଛି, ୟାକୁ ଆମେ ଆମ ସର୍କସ୍ରେ ସ୍ଥାନ ଦେବା।
0: କେଉଁ ଚିତ୍ର ତୋତେ ଏତେ ସୁନ୍ଦର ଲାଗିଛି?
1: ଦେଖନ୍ତୁ ତ ଏ ସୁନ୍ଦର ଚିତ୍ରଟି, ନିରୀକ୍ଷଣ କଲେ କେଜାଣି କାହିଁକି ଖୁବ୍ ଆନନ୍ଦ ଲାଗୁଛି, ମନରେ କେମିତି ଗୋଟେ ଅଜଣା ଭାବ ଗୋଳେଇ ଘାଣ୍ଟି ହୋଇଛି।
0: ଆଣ ଏଠି ଗା,
1: ଦେଖନ୍ତୁ ନା,
0: ଶସ୍ତା ଚଳଚ୍ଚିତ୍ର ତାରକାର ନଗ୍ନ ପ୍ରତିଛବି, କ୍ଷୁଧା।
1: ଆମ ସର୍କସ୍ରେ କେଉଁଠାରେ ଏହାକୁ ଟାଙ୍ଗିବା ରିଙ୍ଗ ମାଷ୍ଟର?
0: ମୁଁ କି?
1: ଆପଣ ବୋଧ ହୁଏ ରିଙ୍ଗ ମାଷ୍ଟର।
0: ତୁ କି?
1: ମୁଁ ବୋଧ ହୁଏ ଖେଳୁଆ।
0: ତୋର ମୋର ସମ୍ପର୍କ କ'ଣ?
1: ମଣିଷ ସହିତ ମଣିଷର ଯେଉଁ ସମ୍ପର୍କ,
0: ବାହ୍ୟ ଜଗତ ପାଇଁ
1: ଫୁଟପାଥର ଅସଂଖ୍ୟ ଗଣିତ ଭୁକିଲା ମଣିଷର ଗୋରସରେ ନିଜ କଣ୍ଠସ୍ୱରକୁ ହଜେଇ ଦେଇଥିବା ଏଇ ଅସହାୟ ଅନାଥ ରାଜୁର ସମ୍ପର୍କ, ଲକ୍ଷ ଲକ୍ଷ ଟଙ୍କାର ଏକମାତ୍ର ଉତ୍ତରାଧିକାରୀ ସୁକାନ୍ତ ସାମନ୍ତରାୟ ସହିତ ଯେଉଁ ସମ୍ପର୍କ,
0: ସରଳତାର ରଙ୍ଗ
1: ମୋର ମନେ ନାହିଁ,
0: ଲୋଭର ରଙ୍ଗ
1: ଆଗକୁ ବଢି ଚାଲ,
0: ହିଂସା ଅହଙ୍କାରର ରଙ୍ଗ
1: ପୁରୁଷତ୍ୱକୁ ଜାହିର କର,
0: କ୍ଷୁଧାର ରଙ୍ଗ
1: ତନୁ ମନକୁ ଉଚ୍ଛ୍ୱସିତ କାମନାରେ ଭର୍ତ୍ତି କରିଦିଅ,
0: କ୍ରୋଧର ରଙ୍ଗ
1: ମଣିଷର ଉଷ୍ଣ ରକ୍ତ।

ଡକ୍ଟର ରାଜୁର ହତ୍ୟା ଅପରାଧରେ ପୋଲିସ ମୋତେ ଜେଲର ନିବୃତ୍ତ ଅନ୍ଧାରୁଆ କୋଠରୀରେ ନିକ୍ଷେପ କରିବ। ମୁଁ ତ ସେଠି ମୋର ସର୍କସ୍ ଖୋଲିପାରିବିନି। ତେବେ ମୁଁ କ'ଣ କରିବି? ତେବେ ମୁଁ କ'ଣ କରିବି? ମୁଁ କ'ଣ କରିବି? ସମାଜର ଏ ନିଷ୍ଠୁର ବ୍ୟଙ୍ଗ ମୋ ମୁଣ୍ଡ ପାତି ସହ୍ୟ କରିପାରିବିନି। ହିଂସା, ଅହଙ୍କାର, କ୍ରୋଧ, କ୍ଷୁଧ, ଲୋଭରୁ ଜାତ ଦୁଃଖ, ଯନ୍ତ୍ରଣା, ଚରା ବ୍ୟାଧିକୁ ମୁଁ ବରଦାସ୍ତ କରିପାରିବିନି। ମଣିଷ ପଞ୍ଚ ଇନ୍ଦ୍ରିୟର ବାସନା କାମନା ସମାଜର କ୍ରୂର ବ୍ୟଙ୍ଗ ହସର ରୂପ ନେଉଛି। ମୋ ପରିକଳ୍ପିତ ସର୍କସ୍ ଆଜି ଭାଙ୍ଗି ଯାଇଛି। ସମାଜ ଠାରୁ ଦୂରେଇ ରହି ସମାଜକୁ ନୂତନ ରୂପରେଖ ଦେବା ପାଇଁ ମୁଁ ଦିବା ସ୍ୱପ୍ନ ଦେଖିଥିଲି, କିନ୍ତୁ ନିଜେ କ୍ରୋଧର ବଶବର୍ତ୍ତୀ ହୋଇ ମାଷ୍ଟର ରାଜୁକୁ ହତ୍ୟା କରିଛି। ମାଷ୍ଟର ରାଜୁର ହତ୍ୟା ଅପରାଧରେ ପଚିଶଢ଼ି ମରିବା ପୂର୍ବରୁ ମଣିଷର ଆଦିମ ପ୍ରବୃତ୍ତି ମଣିଷକୁ ନିବର୍ତ୍ତାଇବା ପାଇଁ ମୁଁ କ'ଣ କରିପାରେ? ମୁଁ କ'ଣ କରିପାରେ? ମୁଁ ଜାଣେ ମଣିଷ ହୋଇ ମଣିଷ ପାଇଁ କ'ଣ କରିପାରେ। କ'ଣ କରିପାରେ? କୌଣସି ବ୍ୟକ୍ତି ବିଶେଷରେ ଗୋଟିଏ ଜାତି ଗୋଟିଏ ଦେଶ ବିରୁଦ୍ଧରେ ଏକକ ବିପ୍ଲବ, ଏକକ ସଂଗ୍ରାମ। ହାରାକିରି ନିଜ ଅସ୍ତ୍ର ଦ୍ୱାରା ନିଜକୁ ଆଘାତ ଦେଇ ମୃତ୍ୟୁବରଣ। ହାରାକିରି ଆତ୍ମହତ୍ୟା ନୁହେଁ। ହଁ, ହାରାକିରି ମୃତ୍ୟୁବରଣ କରିବି। ମୁଁ ହାରାକିରି ମୃତ୍ୟୁବରଣ କରିବି। ମାଷ୍ଟର ରାଜୁକୁ ହତ୍ୟା କରିଥିବା ଭୟରେ ଆତ୍ମହତ୍ୟା ନୁହେଁ। ସମଗ୍ର ମଣିଷ ସମାଜରେ ପଶୁ ପ୍ରବୃତ୍ତିରେ ପୂର୍ଣ୍ଣ ଛେଦ ଆଣିବା ପାଇଁ ମୋର ହାରାକିରି ମୃତ୍ୟୁ ମୋର ପ୍ରାଣଦାନ, ମୋର ଆତ୍ମବଳି। ମଣିଷ ଜାତିର ସଂଶୋଧନ ମୋର ଲକ୍ଷ୍ୟ, ମଣିଷ ଜାତିର ଅଗ୍ରଗତି ମୋର କାମ୍ୟ। ହଉ, ତେବେ ଡେରି କାହିଁକି? ମୁଁ ହାରାକିରି ମୃତ୍ୟୁବରଣ କରିବି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ଶ୍ରେଷ୍ଠ ପ୍ରାଣୀ ମଣିଷ, ତୁମେ ଦେଖ, ତୁମ ମନ ମଧ୍ୟରେ ବାସ କରିଥିବା ଲୋଭ, ହିଂସା, କ୍ରୋଧ, କ୍ଷୁଧାକୁ ବହିଷ୍କାର କରିବା ପାଇଁ ମୋର ଏହି ହାରାକିରି। ଦେଖ, ତୁମ ଆଖି ଆଗରେ ମାଷ୍ଟର ରାଜୁର ମୃତପିଣ୍ଡ। ସଂସାରର ହିତ ପାଇଁ ମୁଁ ତାକୁ ଚିରନିଦ୍ରାରେ ଶୁଆଇ ଦେଇଛି। ତା ଶରୀର ଉପରେ ମୋର କୌଣସି ଅଧିକାର ନାହିଁ। ସେଇଥିପାଇଁ ମୁଁ ଦୁଃଖିତ, ଅନୁତପ୍ତ। କିନ୍ତୁ ମୋ ଶରୀର ଉପରେ କିନ୍ତୁ ମୋର ଅଧିକାର ଅଛି। ତେଣୁ ଦୟା, କ୍ଷମା, ମାନବିକତାର ସହିତ ମଣିଷର ସେତୁବନ୍ଧ ବାନ୍ଧିବାରେ ହାରାକିରି ମୃତ୍ୟୁକୁ ଆଦରି ନେଇଛି। ଅନେକ ଶୁଭେଚ୍ଛା ସହ ପିତା। ବିଦାୟ।

ଶୁଣିଲେ ତ ହାରାକିରିର କାହାଣୀ, ସେଇ ମଣିଷର କାହାଣୀ ଯିଏ ଅନେକ ଚେଷ୍ଟା କରିଥିଲା, ଅନ୍ତତଃ ପୃଥିବୀର କୋଟି କୋଟି ମଣିଷମାନଙ୍କ ମଧ୍ୟରୁ ଜଣକୁ ପ୍ରକୃତ ମଣିଷଟିଏ କରିବା ପାଇଁ, ହେଲେ ପାରିଲାନି। ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧରେ କୌଣସି ମଣିଷର ଇଚ୍ଛା ତିଷ୍ଠି ପାରିବନି। ତେଣୁ ଇଚ୍ଛାକୃତ ଭାବରେ ଏବଂ ଏକାନ୍ତ ଭାବରେ ଆମକୁ ଈଶ୍ୱରଙ୍କ ପକ୍ଷରେ ରହିବାକୁ ହେବ, ଆଉ ଶେଷରେ ଈଶ୍ୱରଙ୍କ ବିଜୟ ହିଁ ସୁନିଶ୍ଚିତ।

ଶୁଣିଲି ନାଟକ ହାରାକିରି, ରଚନା ରଞ୍ଜିତ କୁମାର ପଟ୍ଟନାୟକ, ନିର୍ଦ୍ଦେଶନା ଡକ୍ଟର ପଞ୍ଚାନନ ମିଶ୍ର, ସମ୍ପାଦନା ସନ୍ତୋଷ ପିଙ୍ଗ, ପରିବେଷଣ କରିଥିଲେ ସ୍ୱର ଅନୁଷ୍ଠାନ ସମ୍ବଲପୁରର କଳାକାରମାନେ। ସେମାନେ ଥିଲେ ରିଙ୍ଗମାଷ୍ଟର ମାନସ ରଞ୍ଜନ ମିଶ୍ର, ଖେଳୁଆଡ଼ ଅଭିଜିତ ମିଶ୍ର, ମହେନ୍ଦ୍ର ଜଗଦାନନ୍ଦ ପ୍ରଧାନ, ସୂତ୍ରଧର ବିଭୂତିଭୂଷଣ ବିଶ୍ୱାଳ, ସୁବୋଧ ବୃନ୍ଦାବନ ମିଶ୍ର, ଦେବଜାନୀ ସିମନ୍ତିନୀ ପ୍ରଧାନ, ସସ୍ମିତା ସୁପ୍ରୀତି ମିଶ୍ର, ଡମ୍ବରୁ ରତନ କୁମାର ପ୍ରଧାନ, ଲିଙ୍ଗ ଆଦିତ୍ୟନାରାୟଣ ପୁରୋହିତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଧନେଶ୍ୱର ଦାସ ଏବଂ ଗୀତ ରଚନା ବ୍ରହ୍ମାନନ୍ଦ ବଞ୍ଚୁର।

0: ଗୋଟିଏ ସମ୍ବଲପୁରୀ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାନୁ ତିନିଦିନିଆ ସିକିମ୍ ଗସ୍ତରେ ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମରେ ଦେଲେ ଯୋଗ। ଇବୋଲା ସଂକ୍ରମଣକୁ ନେଇକରି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଏନ୍ଡିଏ ନେତୃତ୍ୱାଧୀନ ସରକାରକେ ପୁରିଲା 12 ବର୍ଷ। 2014 ଆଜିର ଦିନେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ବିକାନେର୍ନ ଭାରତ ପାକିସ୍ତାନ ସୀମାନ ଥିବା ସାଞ୍ଚୁ ସୀମା ଆଉଟ୍ପୋଷ୍ଟରେ ବିଏସ୍ଏଫ୍ ଯବାନମାନଙ୍କୁ ସମ୍ବୋଧିତ କରୁଛନ୍ ସ୍ୱରାଷ୍ଟ୍ରମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରଠାରେ ଘଟିଥିବା ଦୁଃଖଦ ଦୁର୍ଘଟଣାଟି ଜୀବନ ଯାଇଥିବା 6 ଜଣଙ୍କର ବିଷୟ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ଇତାର ସହିତ ମୃତକଙ୍କର ପରିବାର ଲୋକକୁ 4 ଲକ୍ଷ ଟଙ୍କା ଲେଖା ସହାୟତା ରାଶି କରିଛନ୍ ଘୋଷଣା। ପର୍ଯ୍ୟଟନ ଭବନଠାରେ ପର୍ଯ୍ୟଟକ ବିଭାଗର ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ବୈଠକଟି ଭିନ୍ ଭିନ୍ ପ୍ରକଳ୍ପର ଅଗ୍ରଗତି ବାବଦେ ହୋଇଛି ଆଲୋଚନା। ନୂଆଦିଲ୍ଲୀଠାରେ ଥିବା ବିଜେପିର ମୁଖ୍ୟ କାର୍ଯ୍ୟାଳୟଠାରେ ବିଜେପିରେ ଯୋଗ ଦେଲେ ଆଘର ବିଜେଡ଼ି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକଠାରେ ଆୟୋଜିତ ହୋଇଥିଲା ବିଶାଳ ପଦଯାତ୍ରା। ପଦଯାତ୍ରାଟି ଭାଗ ନେଇଥିଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଆଉ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆଇବା ମାସର 3-5 ତକ ଅନୁଷ୍ଠିତ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। ଶ୍ରୀକ୍ଷେତ୍ର ପୁରୀନ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇକରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଯାଇଛି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରୁଛି 64 ଥାପନା ଦିବସ। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ ଆଉ ଆଲୋଚନା କରିଛନ୍ ମୁଖ୍ୟମନ୍ତ୍ରୀ। ରାଇଜେ ଆଇବା 30 ମୂଲ ହେବାକେ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନାକୁ ନେଇକରି ଅନୁଷ୍ଠିତ ହୋଇଛି ଗୋଟିଏ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ। ନୂଆପଡ଼ା ଜିଲ୍ଲାର ସମୀକ୍ଷା ବୈଠକଟି ଯୋଗ ଦେଇଛନ୍ ଓଡ଼ିଶା ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ। ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫ ଅନୁଷ୍ଠିତ ହୋଇଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର। ଆଉର୍ ଚଲତି ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ହେବା ମୂଲ। ପହିଲା କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ ଗୁଜରାଟ ଟାଇଟନ୍ସ ଭିତରେ ହେବା ମ୍ୟାଚ୍। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲୋକଗୀତ କାର୍ଯ୍ୟକ୍ରମ, ଏଥିରେ ସଂକୀର୍ତ୍ତନ ଶୁଣନ୍ତୁ। ପରିବେଷଣ କରିଛନ୍ତି ଲଲିତ ମୋହନ ପଣ୍ଡା ଏବଂ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଶୁଣିଲି ପରିବେଷଣ କରିଥିଲେ ଲଲିତ ମୋହନ ପଣ୍ଡା ଏବଂ ସାଥୀମାନେ ଥିଲେ ନିମାଇ ଚରଣ ଦାସ, ନରୋତ୍ତମ ମହାପାତ୍ର, ରଘୁନାଥ ମହାପାତ୍ର ଏବଂ ଅଶୋକ ଶତପଥୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ନମସ୍କାର, ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଶୁଣୁଥିବା ପ୍ରତିଟି ଶ୍ରୋତାଙ୍କୁ ସ୍ୱାଗତ। ଆପଣମାନଙ୍କ ସହ ମୁଁ ସୁଧାମୟୀ ତ୍ରିପାଠୀ। ଶ୍ରୋତାବନ୍ଧୁ, ଆଜି ହେଉଛି ମେ ମାସ 26 ତାରିଖ। ଆଜିର ଦିନ ଗୌରବର ଦିନ, କାରଣ ଆଜି ହେଉଛି ଆକାଶବାଣୀ ସମ୍ବଲପୁର କେନ୍ଦ୍ରର 64ତମ ପ୍ରତିଷ୍ଠା ଦିବସ। ଆକାଶବାଣୀ ସମ୍ବଲପୁର ପରିବାର ତରଫରୁ ଆମକୁ ଶୁଣୁଥିବା ପ୍ରତିଟି ଶ୍ରୋତାଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆକାଶବାଣୀ ଏକ ଶ୍ରାବ୍ୟ ଗଣମାଧ୍ୟମ ଭାବରେ ଅଗ୍ରଗଣ୍ୟ। କୌଣସି ଅଞ୍ଚଳର ସଂସ୍କୃତିକୁ ପ୍ରସାରିତ ତଥା ପରିପୃଷ୍ଟ କରିବା ପାଇଁ ଭାରତ ବର୍ଷରେ ଆକାଶବାଣୀର ଅବଦାନ ଅବିସ୍ମରଣୀୟ। 1963 ମସିହା ମେ ମାସ 26 ତାରିଖରେ ଏକ ଐତିହାସିକ ଘଟଣା ଘଟିଲା ସମ୍ବଲପୁର ମାଟିରେ। ଆକାଶବାଣୀ ସମ୍ବଲପୁରର ଜନ୍ମ ହେଲା। ପଶ୍ଚିମ ଓଡ଼ିଶାର ଏକ ବିଶାଳ ଭୂଖଣ୍ଡରେ କଳା, ସଂସ୍କୃତି, ଭାଷା, ସାହିତ୍ୟ ତଥା ସୂଚନାର ପରିପ୍ରକାଶ ନିମନ୍ତେ ଭାରତ ସରକାରଙ୍କ ଥିଲା ଏହା ଏକ ବହୁମୂଲ୍ୟ ଅବଦାନ। ଏହି କେନ୍ଦ୍ରକୁ ପରିପୃଷ୍ଟ କଲା ସମଗ୍ର ପଶ୍ଚିମ ଓଡ଼ିଶା, ଯାହାକି ସମଭାଷା ସଂସ୍କୃତି ସମ୍ପୂର୍ଣ୍ଣ ଅବିଭକ୍ତ ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, କଳାହାଣ୍ଡି ତଥା ବୌଦ୍ଧ ଏବଂ ଆଠମଲ୍ଲିକ ଅଞ୍ଚଳ। 20 କିଲୋୱାଟ୍ ଶକ୍ତି ସମ୍ପନ୍ନ ଏକ ମିଡିୟମ୍ ୱେଭ୍ ଟ୍ରାନ୍ସମିଟର କଳାହାଣ୍ଡି ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଅଞ୍ଚଳକୁ କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା। ପଶ୍ଚିମ ଓଡ଼ିଶାର ପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ଭାବରେ ତା'ର ନିରବଚ୍ଛିନ୍ନ ସେବା ଚାଲିଲା। 1 ଅପ୍ରିଲ୍ 1936 ମସିହାରେ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା, ସେତେବେଳେ ଓଡ଼ିଶାରେ ଥିଲା ମାତ୍ର 6ଟି ଜିଲ୍ଲା। ଏକ ଭିନ୍ନ ସଂସ୍କୃତି ସମ୍ପନ୍ନ ଜିଲ୍ଲା ଗଠନ ହେଲା। ସେତେବେଳେ ଓଡ଼ିଶାରେ ଥିଲା 6ଟି ଜିଲ୍ଲା। ସମ୍ବଲପୁର ମଧ୍ୟପ୍ରଦେଶରୁ ଆସି ମିଶିଥିଲା। ଭାଷା, ସଂସ୍କୃତି, ପରମ୍ପରା କ୍ଷେତ୍ରରେ ମୁଖ୍ୟ ଭୂଖଣ୍ଡ ସହ କିଛିଟା ପାର୍ଥକ୍ୟ ସେତେବେଳେ ଦେଖିବାକୁ ମିଳିଥିଲା। ଭାଷା, ସଂସ୍କୃତିର ସେସବୁ ଉପାଦାନ ପଶ୍ଚିମ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏହାର ପ୍ରସାର ତଥା ପରିପ୍ରକାଶ ନିମନ୍ତେ ଆକାଶବାଣୀ ସମ୍ବଲପୁରର ଅବଦାନ ଅନେକ। ପଶ୍ଚିମ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ସାଂସ୍କୃତିକ ଉପାଦାନ ହେଉଛି ଏହାର ସୁମଧୁର ଲୋକଗୀତ ଏବଂ ଚିତ୍ତ ବିନୋଦନକାରୀ ଲୋକବାଦ୍ୟ ଏବଂ ନୃତ୍ୟ। ଏ ଅଞ୍ଚଳର ଲୋକଗୀତ ନୃତ୍ୟ ମଧ୍ୟରେ ଡାଲଖାଇ ତଥା ଡାଲଖାଇ ସମ୍ପର୍କିତ ପରିବେଷଣ, ନଚନିଆ ବଜନିଆ, ସଞ୍ଚର ସମ୍ପର୍ଦ୍ଧା, ସଂକୀର୍ତ୍ତନ, ପାଲା, ଭାଗବତ ମେଳା, ଖଞ୍ଜଣି, କେନ୍ଦ୍ରା, ବନାବାଡ଼ି, ଗୁଜା, ଦଣ୍ଡ, ଲୀଳା, ଘୁମରା, ମାଦଲି, କର୍ମା, ଢାପ, ଚାଙ୍ଗୁ ଇତ୍ୟାଦି ପ୍ରମୁଖ। 1957 ମସିହାରେ ଗୁଣନିଧି ଦାସଙ୍କ ରଚିତ ସମ୍ବଲପୁର ଅଞ୍ଚଳର ଗୀତ ଆକାଶବାଣୀ କଟକରୁ ପ୍ରସାରିତ ହୋଇଥିଲେ ମଧ୍ୟ 1963 ମସିହାରୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନିୟମିତ ଭାବେ ଲୋକଗୀତର ପ୍ରସାରଣ ଜାରି ରଖିଲା। ଏ ଅଞ୍ଚଳର ଲୋକ କଣ୍ଠଶିଳ୍ପୀମାନେ କାର୍ଯ୍ୟକ୍ରମରେ ଭାଗ ନେବା ସଙ୍ଗେ ସଙ୍ଗେ ସେମାନଙ୍କର କଳାକୌଶଳ ପ୍ରଦର୍ଶନ କଲେ। ଲୋକସଙ୍ଗୀତ ବ୍ୟାପକ ହେଲା। ଶିଳ୍ପୀମାନେ ଉତ୍ସାହିତ ହେଲେ। ଧୀରେ ଧୀରେ ଲୋକଗୀତର ସ୍ୱରକୁ ନେଇ ସମ୍ବଲପୁରୀ ଗୀତ ସବୁ ରଚିତ ହୋଇଥିଲା। କେବଳ ଲୋକଗୀତ ନୁହେଁ, ସମ୍ବଲପୁର ଆକାଶବାଣୀ ଅନେକ ଦିଗରେ ଅନେକ କାର୍ଯ୍ୟକ୍ରମ ଆପଣମାନଙ୍କୁ ପରଷି ଦେଇଛି। ନାରୀମାନଙ୍କ ପାଇଁ ଘର ସଂସାର, ଚାଷୀମାନଙ୍କ ପାଇଁ କୃଷି ସଂସାର, ପିଲାମାନଙ୍କ ପାଇଁ ଇଟିକିଲି ମିଟିକିଲି କିଶୋର ସଂସାର, କିଷାନ ଭାଇ ଭଉଣୀମାନଙ୍କ ପାଇଁ କିଷାନ ଭାଷାରେ ପ୍ରଚାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକା ଝକା, ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା, ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ, ଯୁବ ପ୍ରତିଭାଧାରୀଙ୍କ ନିଜସ୍ୱ ପ୍ରତିଭାର ପରିପ୍ରକାଶ ପାଇଁ ଆକାଶବାଣୀ ସମ୍ବଲପୁରର ଯୁବବାଣୀ କାର୍ଯ୍ୟକ୍ରମ ଅନେକ ସୁଯୋଗ ଦେଉଛି। ଆକାଶବାଣୀ ସମ୍ବଲପୁରର ପ୍ରତିଟି କ୍ଷେତ୍ରରେ ଆପଣମାନଙ୍କ ଭଲ ପାଇବାକୁ ସାଉଁଟି ଆଣିଛି। ସେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଉ ବା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ହେଉ, ଆପଣମାନଙ୍କ ସହ ଆମର ଭାବକୁ ଆହୁରି ନିବିଡ଼ କରିଦିଏ। ଶ୍ରୋତାବନ୍ଧୁ, ଆକାଶବାଣୀ ସମ୍ବଲପୁର ଇତିମଧ୍ୟରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ସର୍ବମୋଟ 50ଟି ପୁରସ୍କାର ପ୍ରାପ୍ତ କରିସାରିଛି। ଆକାଶବାଣୀ ସମ୍ବଲପୁର 1963 ମସିହାରୁ 2026 ଯାଏ 64 ବର୍ଷର ଏକ ଲମ୍ବା ରାସ୍ତା

ହିମପାତ ହେଉ ବା ଝାଞ୍ଜି, ବନ୍ୟା ହେଉ ବା ମହାବାତ୍ୟା, କେହି ବି ଅଟକାଇ ପାରିନାହାନ୍ତି ଶାନ୍ତିସିକ୍ତ ସତେଜ ସକାଳର ସେଇ ମୃଦୁମନ୍ଦ ସୁମଧୁର ଧ୍ୱନିରେ କଲ୍ଲୋଳିତ କରି ବାଜି ଉଠୁଥିବା ବେତାର କେନ୍ଦ୍ରର ସ୍ୱାକ୍ଷର ସ୍ୱର ବା ସିଗ୍ନେଚର ଟ୍ୟୁନ୍ ଏବଂ ପରେ ପରେ ତନୁମନକୁ ପୁଳକିତ କରୁଥିବା ବନ୍ଦେ ମାତରମ୍, ପ୍ରତିଟି ରେଡ଼ିଓ ଶ୍ରୋତାଙ୍କ ସକାଳ ସେହି ସିଗ୍ନେଚର ଟ୍ୟୁନ୍ ଏବଂ ବନ୍ଦେ ମାତରମ୍କୁ ଶୁଣି ହିଁ ହୋଇଥାଏ। ଶ୍ରୋତାବନ୍ଧୁ, ଆମ ଆକାଶବାଣୀ ସମ୍ବଲପୁର ଓଡ଼ିଆ ଏବଂ ସମ୍ବଲପୁରୀ ଭାଷାକୁ ସମାନ୍ତରାଳ ଭାବେ ଗତିଶୀଳ କରାଇ ଏକ ସାଂସ୍କୃତିକ ସାରସ୍ୱତ ଆଧାରିତ ସମନ୍ୱିତ ଚିତ୍ର ତୋଳିବା ପାଇଁ ବିରାଟ ସମ୍ଭାବନାଟି ସୃଷ୍ଟି କରିପାରିଛି। ଅନେକ ସ୍ମୃତି ଏବଂ ଅନୁଭୂତିକୁ ସମ୍ବଳ କରି ଆକାଶବାଣୀ ସମ୍ବଲପୁର ଏ ଯାଏଁ ସୃଷ୍ଟି କରିଚାଲିଛି ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ। ଏବେ କେବଳ ଏତିକି ଆଶା କରିବୁ ଯେ ଆପଣମାନଙ୍କର ଭଲ ପାଇବା ଆମ ଆକାଶବାଣୀ ସମ୍ବଲପୁର ପ୍ରତି ଏମିତି ରହିଥାଉ। ଆପଣଙ୍କୁ ମଧ୍ୟ ଆମେ ପରସେ ଦେଉଥିବୁ ଏମିତି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ। ଆପଣଙ୍କ ଭଲ ପାଇବା ପାଇଁ, ରେଡ଼ିଓକୁ ଆଜି ଯାଏ ଶୁଣୁଥିବା ପାଇଁ ଆକାଶବାଣୀ ସମ୍ବଲପୁର ପରିବାର ତରଫରୁ ଆପଣଙ୍କୁ ଆମେ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛୁ। ଶ୍ରୋତାବନ୍ଧୁ, ଆକାଶବାଣୀ ସମ୍ବଲପୁରରେ ଜନ୍ମ ଏକ କାଳଜୟୀ ଲୋକପ୍ରିୟ ଗୀତ ଏବେ ଶୁଣିନେବା।

ଅଧିସୂଚନା ଜାରି କରିଥିଲେ। 2014 ମସିହାରେ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦି ଭାରତର 15ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶ୍ରୋତବନ୍ଧୁ, ଏ ଥିଲା ଇତିହାସ ଦର୍ପଣରେ ଆଜିର ଦିନ। ଶ୍ରୋତବନ୍ଧୁ, ଏବେ ଶୁଣିନେବା ଏକ ସୁନ୍ଦର ଗୀତ। କଣ୍ଠ ଅଲକା ୟାଗ୍ନିକ, ଗୀତ ସମୀର, କଥାଚିତ୍ର ରାଜ, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ଆଜି ରାତି 7:30 କୃଷି ଅନୁସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଚାଷୀ ବ୍ରହ୍ମାନନ୍ଦ ପ୍ରଧାନଙ୍କ ସହିତ ସାକ୍ଷାତକାର। ରାତି 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଦିନେଶ କୁମାର ମଲ୍ଲିକ। 8:30 ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ବଂଶୀବାଦନ ଶୁଣିବି ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ। ରାତି 9:30 ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିବି ପରିବେଷଣ କରିଛନ୍ତି ପଦ୍ମିନୀ ଭୋଇ ଏବଂ ସାଥୀ। ଆଜି ରାତି 10:02 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ କଣ୍ଠ ସଙ୍ଗୀତ ଶୁଣିବି ପରିବେଷଣ କରିଛନ୍ତି ସାରଙ୍ଗୀରେ ସୁଲତାନ ଖାନ, ତବଲାରେ ସଙ୍ଗତ କରିଛନ୍ତି ବାଳକୃଷ୍ଣ ଅୟର। ରାତି 10:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ପିଲାମାନେ କେମିତି ଅଛ? ଭଲ ଅଛ ନା? ଆଶା ନିଶ୍ଚୟ ତୁମେମାନେ ଭଲରେ ଥିବ। ପିଲାମାନେ, ତୁମମାନଙ୍କ ଉପରେ ଆମ ସମାଜର ଦେଶର ଭବିଷ୍ୟତ ନିର୍ଭର କରେ ବୋଲି ଏଇ କଥା ତୁମମାନଙ୍କୁ ତୁମ ପିତାମାତା, ଜେଜେମା, ଜେଜେବାପା, ଘରେ ଥିବା ଗୁରୁଜନ ସମସ୍ତେ କହୁଥିବେ ନା? ହଁ, ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ତୁମକୁ ସେହି ଭାବରେ ଗଢ଼ିବା ପାଇଁ ଚେଷ୍ଟା କରୁଥିବେ। ହଁ ପିଲେ, ପ୍ରକୃତରେ କଥାଟି ସତ, ତୁମେମାନେ ବଡ଼ ହେଇ ଆମ ଦେଶର ଆଉ ଜାତିର କର୍ଣ୍ଣଧାର ସାଜିବ। ତୁମରି ଉପରେ ଆମ ସମସ୍ତଙ୍କର ଭବିଷ୍ୟତ ନିର୍ଭର କରେ। ତେଣୁ ପିଲାମାନେ ସବୁବେଳେ ଏହି ଚେଷ୍ଟାରେ ଥିବ ଯେ କେମିତି ତୁମେ ଭଲରୁ ଭଲ ମଣିଷଟିଏ ହେଇପାରିବ, ନିଜ ପାଇଁ, ପିତାମାତାଙ୍କ ପାଇଁ, ସମାଜ ପାଇଁ, ଆମ ଦେଶ ପାଇଁ ତୁମେ ଗର୍ବ ଆଉ ଗୌରବ ପାଲଟିବ। ଆସ, ଆଜି କାର୍ଯ୍ୟକ୍ରମ ଆରମ୍ଭରେ ଠାକୁରଙ୍କୁ ଆମେ ଗୁହାରି କରିବା, ଆମକୁ ସେ ସହାୟ ହୁଅନ୍ତୁ ଆଉ ଆମ ଜୀବନର ଚଲାପଥକୁ ସେ କୁସୁମିତ କରନ୍ତୁ, ଆଶୀର୍ବାଦ କରନ୍ତୁ। ଆସ ପିଲେ, କାର୍ଯ୍ୟକ୍ରମ ଆରମ୍ଭରେ ରଜନୀକାନ୍ତ ମିଶ୍ରଙ୍କ ରଚନାରୁ ଶୁଣିବା ଏଇ ଭଜନଟିକୁ ଗାଇଛନ୍ତି ଇପ୍ସିତା ଦାସ।

ଭଜନଟିଏ ତ ଶୁଣିଲ ପିଲେ? ଆଜି ଆମେ କଥା ହେବା ବିନାୟକ ଦାମୋଦର ସବରକରଙ୍କ ବିଷୟରେ। ବିନାୟକ ଦାମୋଦର ସବରକର ମଇ ମାସ 28 ତାରିଖ 1883 ମସିହାରେ ମହାରାଷ୍ଟ୍ରର ନାସିକ ଜିଲ୍ଲା ଅନ୍ତର୍ଗତ ଭାଗୁର ଗ୍ରାମରେ ଏକ ଚିତ୍ତପାବନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦାମୋଦର ସବରକର ଏବଂ ମାତାଙ୍କ ନାମ ରାଧାବାଈ ସବରକର ଥିଲା।

0: ସେ ପୁନେର ଫର୍ଗୁସନ୍ କଲେଜରୁ ବିଏ ପାସ୍ କରିବା ପରେ ଆଇନ ବା ବାରିଷ୍ଟର ପଢ଼ିବା ପାଇଁ ଲଣ୍ଡନ ଯାଇଥିଲେ। ଜାଣିଛ ପିଲେ, ସେ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ସମାଜ ସଂସ୍କାରକ ଏବଂ ଜଣେ ବିଶିଷ୍ଟ ଲେଖକ। ଭାରତୀୟ ରାଜନୀତି ଓ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ସେ ପ୍ରଭାବଶାଳୀ ଏବଂ ଚର୍ଚ୍ଚିତ ବ୍ୟକ୍ତିତ୍ୱଟି ଥିଲେ। ସେ ହିନ୍ଦୁ ଜାତୀୟତାବାଦର ରାଜନୈତିକ ବିଚାରଧାରା ହିନ୍ଦୁତ୍ୱର ସୂତ୍ରପାତ କରିଥିଲେ। ଜାଣିଛ ପିଲେ, ସବରକରଙ୍କ ଜୀବନର ଅଧିକାଂଶ ସମୟ ସେ କଳାପାଣିର ଦଣ୍ଡ ଭୋଗିବାରେ ବିତେଇଥିଲେ। ବ୍ରିଟିଶ ବିରୋଧୀ କାର୍ଯ୍ୟକଳାପ ପାଇଁ ପିଲେ ତାଙ୍କୁ 1910 ମସିହାରେ ଗିରଫ କରାଯାଇଥିଲା ଏବଂ 2ଟି ଆଜୀବନ କାରାଦଣ୍ଡ ଅର୍ଥାତ୍ ମୋଟାମୋଟି 50 ବର୍ଷ ତାଙ୍କୁ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା। 1911 ମସିହାରେ ତାଙ୍କୁ ଆଣ୍ଡାମାନ ଓ ନିକୋବରର କୁଖ୍ୟାତ ସେଲ୍ୟୁଲାର ଜେଲ୍ ବା କଳାପାଣିକୁ ପଠାଯାଇଥିଲା। ସେଠାରେ ସେ ପ୍ରାୟ 10-12 ବର୍ଷ ଅମାନୁଷିକ ନିର୍ଯାତନା ସହିଥିଲେ। ଜେଲ୍ରୁ ମୁକ୍ତ ହେବା ପରେ ସେ ହିନ୍ଦୁ ସମାଜକୁ ସଂଗଠିତ କରିବା କାମରେ ଲାଗିଲେ ଏବଂ 1937-1947 ପର୍ଯ୍ୟନ୍ତ ହିନ୍ଦୁ ମହାସଭାର ସଭାପତି ଭାବେ କାର୍ଯ୍ୟ କରିଥିଲେ। ସେ ଜାତିପ୍ରଥା ଏବଂ ଅସ୍ପୃଶ୍ୟତା ଦୂର କରିବା ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଯେତେବେଳେ ପିଲେ ସେ ବିଦେଶରେ ଥିଲେ, 1904 ମସିହାରେ ତାଙ୍କ ଭାଇ ଗଣେଶ ସବରକରଙ୍କ ସହ ମିଶି ବ୍ରିଟିଶ ଶାସନ ବିରୋଧରେ ଏକ ଗୁପ୍ତ ସଂଗଠନ ଅଭିନବ ଭାରତ ସୋସାଇଟି ଗଠନ କରିଥିଲେ। ଲଣ୍ଡନରେ ରହିବା ସମୟରେ ସେ ଇଣ୍ଡିଆ ହାଉସ୍ ସହିତ ଜଡ଼ିତ ହୋଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଯୁବକମାନଙ୍କୁ ସଂଗଠିତ କରିଥିଲେ। 1857 ମସିହାର ସିପାହୀ ବିଦ୍ରୋହକୁ ନେଇ ଦ ଇଣ୍ଡିଆନ୍ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ 1857 ନାମକ ପୁସ୍ତକଟିଏ ସେ ଯେଉଁ ରଚନା କରିଥିଲେ, ତତ୍କାଳୀନ ବ୍ରିଟିଶ ସରକାର ସେ ପୁସ୍ତକକୁ ନିଷେଧ ମଧ୍ୟ କରିଦେଇଥିଲେ। ଏହିଭଳି ଭାବରେ ଅନେକ ମହାନ କାମ କରି ଦେଶଭକ୍ତ ସବରକର ଆଜି ମଧ୍ୟ ଆମ ଗହଣରେ ଏକ ପ୍ରେରଣା ହୋଇ ରହିଛନ୍ତି। ବୀର ସବରକର 1966 ମସିହା ଫେବୃଆରୀ 26 ତାରିଖରେ ମୃତ୍ୟୁବରଣ କରିଥିଲେ। ସେହିଦିନ ଭାରତମାର ସୁଯୋଗ୍ୟ ସନ୍ତାନ ଇହଲୀଳା ସିନା ସମ୍ବରଣ କଲେ, ହେଲେ ପ୍ରତ୍ୟେକ ଭାରତୀୟଙ୍କ ମାନସପଟରେ ଅଙ୍କିତ ହୋଇ ରହିଯାଇଛନ୍ତି ବୀର ସବରକରଙ୍କର ଏକ ସୁନ୍ଦର ଚିତ୍ର, ଯିଏକି ଦେଶପ୍ରେମର ବହ୍ନିକୁ ଆମ ଭିତରେ ଉଜ୍ଜୀବିତ ରଖିବା ପାଇଁ ସହାୟକ ହୋଇଛି। ତମେମାନେ ମଧ୍ୟ ପିଲେ ବଡ଼ ହେଇ ସେମିତି ଭଲ କାମ କର, ଦେଶ ପାଇଁ ଜାତି ପାଇଁ ସମ୍ମାନ ଆଣ। ପିଲାମାନେ, ତମେମାନେ ସବୁବେଳେ ଅନେଇ ବସିଥାଅ ଜଣେ ନୂଆ ସାଥୀଙ୍କୁ ଭେଟିବା ପାଇଁ। ଆଜି ଆମ କାର୍ଯ୍ୟକ୍ରମରେ ଆମେ ସେମିତି ଜଣେ ନୂଆ ସାଥୀଙ୍କୁ ଭେଟିବା, ତାଙ୍କର ନାଁ ହେଉଛି ଭବ୍ୟା। ଭବ୍ୟା ମାନେ କ'ଣ କହିଲ, ସୁନ୍ଦର ନା? ସିଏ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କ କଥା ବି ସେମିତି ସୁନ୍ଦର। ତେବେ ଆସ, ଆଜି ଆମେ ତାଙ୍କୁ ଭେଟିବା, ତାଙ୍କ ସହିତ କଥା ହେବା। ଭବ୍ୟା, ତୁମକୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: ଆଚ୍ଛା ଭବ୍ୟା, ତୁମ ନାଁଟା ତ ବହୁତ ସୁନ୍ଦର, ତେବେ ତୁମର ପୁରା ନାଁ କ'ଣ, ତୁମ ବାପା ମାଆଙ୍କ ନାଁ କ'ଣ, ତୁମ ଘର କେଉଁଠି, କେଉଁ ସ୍କୁଲରେ ପଢ଼ୁଛ, କେଉଁ ଶ୍ରେଣୀରେ ପାଠ ପଢ଼ୁଛ, ସେସବୁ କଥା ଟିକେ ଆମ ସାଙ୍ଗମାନଙ୍କୁ ଜଣାଇଦେବା।
1: ହଁ, ମୋ ନାଁ ଭବ୍ୟା ଭାରତ, ମୁଁ PM Shree କେନ୍ଦ୍ରୀୟ ବିଦ୍ୟାଳୟ No. 1 ସମ୍ବଲପୁରରେ ପଢ଼େ। ମୋ ବାପା ମାଆର ନାଁ ଭାରତ ଗୌରବ ଦାସ ଆଉ ସୁପ୍ରୀତି ମିଶ୍ର। ମୁଇଁ ଏବେ 8 କ୍ଲାସରେ ପଢ଼ୁ।
0: ଆଚ୍ଛା, 8ମ ଶ୍ରେଣୀରେ ପାଠ ପଢ଼ୁଛ। ଆଚ୍ଛା ଭବ୍ୟା, ଯେତେବେଳେ 8ମ ଶ୍ରେଣୀରେ ପାଠ ପଢ଼ୁଛ, ଆଉ 2-3 ବର୍ଷ ପରେ ଆମେ ଆଶା କରିବୁ ମୋଟାମୋଟି ଏଇ ବର୍ଷଟିକୁ ଧରିଲେ ତମେ 10ମ ପରୀକ୍ଷା ଦେବ, ମାନେ ମେଟ୍ରିକ ପରୀକ୍ଷା ଦେବ, ବୋର୍ଡ ପରୀକ୍ଷା। ସେଇଥିପାଇଁ ତମକୁ ଏବେଠୁ ପରିଶ୍ରମ କରିବା ଲାଗି ପଡ଼ୁଥିବ।
1: ହଁ, କରିବା ପାଇଁ ପଡ଼ୁଛି।
0: ତମେ ସେମିତି ଭାବୁନାହ ତ ଯେ ମୁଁ କେମିତି କାର୍ଯ୍ୟକ୍ରମ ଆରମ୍ଭ କରୁ କରୁ ତମକୁ ପାଠ କଥା ପଚାରୁଛି?
1: ନା ନା ନା,
0: ସେମିତିଆ ହସି ହସି ତମେ ପାଠ ପଢ଼ ଆଉ ଆଗକୁ ବଢ଼, ଆମେ ଆଶା କରିବୁ। ଆଚ୍ଛା ଭବ୍ୟା, ତମର ସାଙ୍ଗମାନେ ଅଛନ୍ତି ସ୍କୁଲରେ?
1: ହଁ।
0: ତମର ସବୁଠୁ ପ୍ରିୟ ସାଙ୍ଗ କିଏ କହିଲ?
1: ହେମିତି ମୋ ସବୁଠୁ ପ୍ରିୟ ସାଙ୍ଗ କେହି ନାହିଁ, ଆଉ ମୋର ବହୁତ ସାରା ସାଙ୍ଗ ଅଛନ୍। ଆମେ କ୍ଲାସରେ ପିଲା ଝିଅ ସବୁ ମିଶିକରି ରହୁ। ମୋର ସାର୍ ବି ଆମକୁ କହନ୍ କି ତମେ ମାନେ ସବୁବେଳେ ଭଲସେ ମିଶିକରି ରହିଛ, ସେଟା ତମର କ୍ଲାସର ବହୁତ ଭଲ ଜିନିଷ।
0: ଆଚ୍ଛା, ତେବେ ଶ୍ରେଣୀରେ ସବୁ ପିଲାଙ୍କ ସାଙ୍ଗରେ ତମେ ସାଙ୍ଗ ହୁଅ?
1: ହଁ,
0: ସେ ଭିତରୁ ଗୋଟିଏ ଦି ଜଣ ଏମିତି ଥିବେ ଯୋଉମାନଙ୍କ ସାଙ୍ଗରେ ତମେ ସବୁଦିନ ବସିକି ଟିଫିନ୍ ସେୟାର କରୁଥିବ, ବସିକି କଥାବାର୍ତ୍ତା ହଉଥିବ, ସେଇ ସାଙ୍ଗମାନଙ୍କ ଭିତରୁ କୋଉମାନଙ୍କ କଥା ବେଶୀ ମନେ ପଡେ? ଏବେ ତ ଛୁଟି ହେଇଛି
1: ନା, ସେମିତି କିଛି ନାହିଁ, ସବୁ ଆମେ ସବୁ ଟିଫିନ୍ ମିଶିକରି ଖାଉ, ଆମେ ସବୁ କଥା ହେସୁଁ ସବୁ ଟପିକ୍ ବାରରେ, ପାଠରେ ନେଇକରି ସବୁ କିଛି ବାରରେ।
0: ଆଚ୍ଛା, ଖୁବ ଭଲ କଥା, ସେମିତି ସମସ୍ତଙ୍କ ସହିତ ମିଳିମିଶି ଚଳିବା କଥା। ଆଚ୍ଛା ଭବ୍ୟା, ତମକୁ ଖାଇବାକୁ କଣ ଭଲ ଲାଗେ?
1: ମତେ ସେମିତି ଦେଖିବା ପାଇଁ ଗଲେ ତ ମତେ ମୋ ମାର ହାତର ଖାନା ବହୁତ ଭଲ ଲାଗେ, ଆଉ ବାହାର ଖାନାରେ ମତେ ଗୁପଚୁପ ନହେଲେ ପିଜ୍ଜା ପସନ୍ଦ।
0: ଗୁପଚୁପ ନହେଲେ ପିଜ୍ଜା?
1: ହଁ।
0: ଆଚ୍ଛା ଆଚ୍ଛା, ମାଙ୍କ ହାତ ତିଆରି ଖାଇବାଟା ତମକୁ ବେଶୀ ପସନ୍ଦ ନାଇଁ?
1: ହଁ।
0: ମା ସବୁଠୁ କୋଉ ଜିନିଷ ଭଲ ତିଆରି କରନ୍ତି?
1: ମା ସେମିତି ତ ବହୁତ ସାରା ଖାନା ବନାନ୍ତି, ବାକି ମତେ ତାଙ୍କ ହାତର ପନିର ବହୁତ ପସନ୍ଦ।
0: ପନିର ଭଲ ବନାନ୍ତି ନାଇଁ?
1: ହଁ।
0: ହେଲେ ଭବ୍ୟାର ଫର୍ମାଇସ୍ ଥାଏ ସ୍କୁଲରୁ ଆସିଲା ବେଳକୁ କୌଣସି ନା କୌଣସି ଦିନ ଗୋଟେ ପନିର ଗୋଟେ ନୂଆ ଆଇଟମ ହେଇଥିବ ନାଇଁ? ଆଚ୍ଛା, ମା ତିଆରି କରିକି ଖୁଆନ୍ତି। ଆଚ୍ଛା, ଘରେ ଆଉ କିଏ କିଏ ଅଛନ୍ତି?
1: ଆମ ଘରେ ଆମେ ଚାରି ଜଣ ରହୁ, ମୋ ବାପା, ମୁଁ, ମୋର ମାମା ଆଉ ମୋର ମା।
0: ମାମା ମାନେ?
1: ମାମା ମାନେ ମୋର ଦାଦି,
0: ଜେଜେମା।
1: ଜେଜେମା
0: ବାପାଙ୍କ ମା? ଆଚ୍ଛା, ସିଏ ତ ତାହେଲେ ତମର ବେଷ୍ଟ ଫ୍ରେଣ୍ଡ ନାଇଁ? ଜେଜେମା ମାନେ ନାତୁଣୀ ମାନଙ୍କର ସବୁଠାରୁ ବେଶୀ ଭଲ ସାଙ୍ଗ। ତ ଜେଜେମା ସାଙ୍ଗରେ ତମେ କେମିତି ଟାଇମ୍ ସ୍ପେଣ୍ଡ କର?
1: ଜେଜେମା ସାଙ୍ଗେ ଆଗରୁ ମୁଁ ବହୁତ ଟାଇମ୍ ସ୍ପେଣ୍ଡ କରୁଥିଲି
0: ଯେତେବେଳେ ଛୋଟ ଥିଲ,
1: ବାକି ଏବେ ଟିକେ କ୍ଲାସ ବଡ଼ ହେଲାନ, ସ୍କୁଲ ଯାଉଛି, ଟ୍ୟୁସନ ଯାଉଛି, ସେଇଥିପାଇଁ ମୁଁ ହେତେ ବି ଟାଇମ୍ ତାଙ୍କ ସାଙ୍ଗେ ସ୍ପେଣ୍ଡ ନାଇଁ କରିପାରୁ। ବାକି ଫିର୍ ବି ମୁଇଁ ଟ୍ରାଏ କରସି ତାଙ୍କ ସାଙ୍ଗେ ମୋଷ୍ଟ ଅଫ୍ ଦ ଟାଇମ୍ ସ୍ପେଣ୍ଡ କରବାର ଲାଗି।
0: ଜେଜେମା କାହାଣୀ କହନ୍ତି?
1: ହଁ,
0: ଭଲ ଭଲ କଥା କହୁଥିବେ ତମକୁ? ତମ ପିଲାବେଳ କଥା ମନେ ପକାନ୍ତି କି ନାହିଁ? ତମେ ପିଲା ଥିଲାବେଳେ କେମିତିଆ ଦୁଷ୍ଟାମି କରୁଥିଲ ନା ମଜା କରୁଥିଲ?
1: ହଁ, ଥରେ ଥରେ
0: ମନେ ପକାନ୍ତି?
1: ପକାନ୍ତି।
0: ଆଚ୍ଛା, କଣ ମନେ ପକାନ୍ତି?
1: ଥରେ ଥରେ ଏଇଟା ମନେ ପକାନ୍ତି କି ଯେତେବେଳେ ସେ ମତେ ବାହାର ନିଅନ୍ତି ବୋଲେ ସେତେବେଳେ ସେ ମତେ ମୁଇଁ ସବୁବେଳେ ନାଲି ଆଡ଼େ ପଲଉଥିଲି ହେନ୍ତା କରି।
0: ଆଚ୍ଛା, ତମେ ଆଚ୍ଛା ତା ମାନେ ତମେ ବହୁତ ଚଗଲି ଥିଲ ଆଉ ସବୁବେଳେ ଦୌଡ଼ା ଦୌଡ଼ି କରିକି ଏପଟେ ସେପଟେ ପଳଉଥିଲ ନାଇଁ? ସବୁଠାରୁ ସେଇଟା ଗୋଟେ ତାଙ୍କର ସ୍ମୃତିରେ ରହିଯାଇଛି ଯେ ସିଏ କେମିତି ତମକୁ ଜଗିକି ରଖିବେ। ସେଇଥିପାଇଁ ତମେ ଜେଜେମାଙ୍କୁ ଧନ୍ୟବାଦ ବି ଦବ, କାହିଁକିନା ଜେଜେବାପା ଜେଜେମା ଆମକୁ କେୟାର କରନ୍ତି ନାଇଁ? ଆଚ୍ଛା ଭବ୍ୟା, ତମକୁ ଆଉ କଣ ସବୁ କରିବା ପାଇଁ ଭଲ ଲାଗେ?
1: ମତେ ତ ନାଚିବା ପାଇଁ ବହୁତ ଭଲ ଲାଗେ, ଆଉ ଡ୍ରଇଂ ବି ମତେ ପସନ୍ଦ, ଆଉ ଥରେ ଥରେ ମୁଇଁ ଗାନ ଗାଇଦେସି, ଥରେ
0: ଟିକେ ଟିକେ ଗୀତ ବି ଗାଓ
1: ଟିକେ ଟିକେ।
0: ଆଚ୍ଛା, କୋଉ ଗୀତ ତମକୁ ବେଶୀ ଭଲ ଲାଗେ?
1: ମତେ ହେନ୍ତା ତ ହିନ୍ଦୀ ଗାନା ଭଲ ଲାଗ୍ସି, ବାକି ମତେ ଓଡ଼ିଆ ଗାନା ବି ଭଲ ଲାଗେ,
0: ଓଡ଼ିଆ ଗୀତ ବି ଭଲ ଲାଗେ।
1: ମତେ କବିତା ବି ପଢ଼ବା ଲାଗି ଭଲ ଲାଗ୍ସି।
0: ଆଚ୍ଛା, ତମକୁ କବିତା ପଢ଼ିବା ପାଇଁ ଭଲ ଲାଗେ? ତେବେ ଯୋଉ ସାଙ୍ଗମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ତମେ କବିତା ପଢ଼ିକି ଶୁଣେଇବ?
1: ହଁ।
0: ଆଚ୍ଛା, ଶୁଣେଇଲ।
1: ଲହରୋ ସେ ଡରକର ନୌକା ପାର ନହିଁ ହୋତି, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି, ନନ୍ହି ଚୀଟି ଜବ ଦାନା ଲେକର ଚଲତି ହୈ, ଚଢ଼ତି ଦିୱାରୋ ପର ସୌ ବାର ଫିସଲତି ହୈ, ମନ କା ବିଶ୍ୱାସ ରଗୋ ମେ ସାହସ ବରତା ହୈ, ଗିର କର ଚଢ଼ନା ନ ଅଖରାତା ହୈ, ଆଖିର ଉସକି ମେହନତ ବେକାର ନହିଁ ହୋତି, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି, ଡୁବକିଆ ସିନ୍ଧୁ ମେ ଗୋତାଖୋର ଲଗାତା ହୈ, ଜା ଜା କର ଖାଲି ହାତ ଲୌଟ କରାତା ହୈ, ମିଲତେ ନହିଁ ସହଜ ହି ମୋତି ଗହରେ ପାନି ମେ, ବଢ଼ତା ଦୁଗ୍ନା ଉତ୍ସାହ ଇସି ହୈରାନୀ ମେ, ମୁଠି ଉସକି ହର ବାର ଖାଲି ନହିଁ ହୋତି, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି, ଅସଫଲତା ଏକ ଚୁନୌତି ହୈ ଇସେ ସ୍ୱୀକାର କରୋ, କ୍ୟା କମି ରହ ଗଈ ଦେଖୋ ଔର ସୁଧାର କରୋ, ଜବ ତକ ନା ସଫଲ ହୋ ନୀନ୍ଦ ଚେନ କୋ ତ୍ୟାଗୋ ତୁମ, ସଂଘର୍ଷ କା ମୈଦାନ ଛୋଡ଼ କର ମତ ଭାଗୋ ତୁମ, କୁଛ କିଏ ବିନା ହି ଜୟ ଜୟକାର ନହିଁ ହୋତି, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି।
0: ସାବାସ, ଖୁବ ସୁନ୍ଦର କବିତା, କୋଶିଶ କରନେ ୱାଲୋ କି କଭି ହାର ନହିଁ ହୋତି। ସେଇ କଥା ତମେ ଶିଖିଛ, ଜାଣିଛ ତା ଅର୍ଥ କଣ?
1: ହଁ,
0: କହିଲ।
1: ତା ଅର୍ଥ ମାନେ ଆମେ ଯଦି କିଛି ଜିନିଷ୍କେ ଚେଷ୍ଟା କରୁଥିମା ଯେନ୍ତାକି ଆମେ ତାକେ ପାଇଯିମା, ବୋଲେ ଆମେ ଯେତେ ଭଲସେ ଚେଷ୍ଟା କର୍ମା ହେ ଜିନିଷ୍ ଆମକୁ ଜଲ୍ଦି ମିଲି।
0: ସାବାସ, ଆମେ ହାର ନ ମାନି ଆମେ ଯଦି ଅବିରତ ଭାବରେ ଲକ୍ଷ୍ୟ ସ୍ଥିର ରଖିବା, ପରିଶ୍ରମ କରିବା, ଚେଷ୍ଟା କରିବା, ତେବେ ନିଶ୍ଚିତ ଭାବରେ ଆମେ ସଫଳ ହବା ନାଇଁ? ଖୁବ ସୁନ୍ଦର କବିତାଟିଏ, ସାଙ୍ଗମାନେ ସମସ୍ତେ ଶୁଣିଥିବେ, ଜାଣିଥିବେ। ଭବ୍ୟାଙ୍କୁ ଆଉ କଣ କଣ କରିବା ପାଇଁ ଭଲ ଲାଗେ ବୋଲି ଯେତେବେଳେ ଆମେ ପଚାରିଲୁ, ସାଙ୍ଗମାନେ ତ ଜାଣିଲେଣି ଯେ ତମେ ନାଚ କରୁଛ, ଗୀତ ଗାଉଛ, ପେଣ୍ଟିଂ କରୁଛ। ଆଚ୍ଛା, କୋଉଠୁ କୋଉଠୁ ତମେ ପୁରସ୍କାର ବି ତ ପାଇଥିବ ତାହେଲେ?
1: ହଁ,
0: କୋଉଠୁ କୋଉଠୁ ପାଇଛ?
1: ନୂଆଖାଇ ଭେଟଘାଟରେ ସମ୍ବଲପୁର ସମଲେଇ ମନ୍ଦିରନୁ ଗୋଟେ ହେଇଥିଲା, ସେଇନୁ ପାଇଥିଲି। ଉଡ଼ାନୁ ବହୁତ ସାରା ଆୱାର୍ଡ ପାଇଛି, ଆଉ ମୁଁ CCRT ତରଫରୁ ସ୍କଲାରସିପ୍ ବି ପାଇଛି।
0: ଆଚ୍ଛା, ତ କେନ୍ଦ୍ର ସରକାରଙ୍କର ଯେଉଁ ଯୋଜନା ରହିଛି, ଯେଉଁ କଳା ସଂସ୍କୃତିର ବିକାଶ ପାଇଁ ସରକାରଙ୍କର ପ୍ରଚେଷ୍ଟା ରହିଛି, ସେଇଥିରେ ମଧ୍ୟ ତମେ ଭାଗ ନେଇଛ ଆଉ ସେଇଥିରେ ବି ତମେ ସଫଳତା ପାଇଛ।
1: ହଁ,
0: ସେଇଥିପାଇଁ ତମକୁ ଅନେକ ଅନେକ ଅଭିନନ୍ଦନ।
1: ଧନ୍ୟବାଦ।
0: ଆଚ୍ଛା, ତମେ ନାଚ ଶିଖୁଛ?
1: ହଁ।
0: କୋଉଠୁ ଶିଖୁଛ?
1: ମୁଁ ନାଚ ଉଡ଼ାନରୁ ଶିଖୁଛି।
0: ଆଚ୍ଛା, ତେବେ କେତେ ସମୟ ତମେ ପାଠପଢ଼ା ପାଇଁ ଦଉଛ?
1: ମୁଁ ପାଠପଢ଼ା ପାଇଁ ସେମିତି ତ 2 ଘଣ୍ଟା ୟା ଘଣ୍ଟେ ଦେସି, ବାକି ଏବେ ତ ସ୍କୁଲ ବି ନାଇଁ ଚାଲବାର୍ ବୋଲେ ମୁଇଁ ହେ ଟାଇମ୍ରେ ବି ପାଠପଢ଼ା କରିଦଉ।
0: ଆଚ୍ଛା, ମୁଁ ସେଇ କଥା ନା ତମକୁ ଟିକେ ଡରି ଡରି ପଚାରୁଥିଲି, କାଇଁ କହିଲ?
1: କ'ଣ ପାଇଁ?
0: ଏବେ ତ ଖରା ଛୁଟି ହେଇଛି, ତ ଖରା ଛୁଟି ସମୟରେ ବି ମୋତେ ପାଠପଢ଼ା କଥା କାଇଁ ପଚାରୁଛନ୍ତି ବୋଲି ତମେ ଆଉ ଭାବୁନାହଁ ତ?
1: ନା ନା
0: ନାଇଁ, ଆମେ ଖରା ଛୁଟିରେ ବି ଏ ସମୟକୁ ଟିକେ ଜଗିବା, ଟିକେ ପାଠପଢ଼ା ପାଇଁ ସମୟ ବାହାର କରିବା ନା?
1: ହଁ,
0: ସେ କଥା ସାଙ୍ଗମାନଙ୍କୁ ଟିକେ ତମେ ବୁଝେଇକି କହିଲ।
1: ଆମ ଯଦି ଖରା ଛୁଟି ବି ଚାଲୁଛି, ଖରା ଛୁଟି ତା ମାନେ ନାଇଁ କି ଆମେ ସବୁବେଳେ ଖାଲି ମଜା କରୁଥିମା ଖରା ଛୁଟିରେ, ଆମକୁ ଖରା ଛୁଟିରେ ପଢ଼ବାର୍ ଲାଗି ବି ପଡେ।
0: ସାବାସ, ସାଙ୍ଗମାନେ ନା ତମ କଥା ମନ ଦେଇ ଶୁଣୁଥିବେ, ଆମେ ପ୍ରତ୍ୟେକ ଦିନ ସେମିତି ତମ ଭଳିଆ କୁନି କୁନି ସାଙ୍ଗସାଥି ମାନଙ୍କ ସହିତ ଯେତେବେଳେ କଥା ହଉ, ସେତେବେଳେ ସେମାନେ ତମମାନଙ୍କ କଥା ବେଶୀ ମନ ଦେଇ ଶୁଣନ୍ତି, କାଇଁ କହିଲ?
1: କ'ଣ ପାଇଁ?
0: ତମେ ଯାହା କହିବ ଠିକ କଥା କହିବ, କାହିଁକିନା ତମେ ବି ପାଠ ପଢୁଛ ନା। ଆଚ୍ଛା ଭବ୍ୟା, ତମକୁ ସବୁଠୁ ବେଶୀ ଭଲ କିଏ ପାଆନ୍ତି, ବାପା ନା ମା?
1: ସେମିତି କିଛି ନାହିଁ, ମୋର ମା ବାପା ମୋତେ ସମାନ ଭଲ ପାଆନ୍ତି।
0: ବାପା ମା ଉଭୟ ସମାନ ଭଲ ପାଆନ୍ତି ନାଇଁ?
1: ହଁ।
0: ଗାଳି କିଏ କରନ୍ତି?
1: ଗାଳି କେହି ନାହିଁ, ଦୁଇ ଜଣ ଗାଳି ଦେସନ୍ ଟିକେ ଟିକେ, ଯେତେବେଳେ ମୁଇଁ ପାଠ ନା ପଢୁଥିମି, ଫୋନ୍ ଦେଖୁଥିମି, ସେଇଥିପାଇଁ।
0: ସେଇ କଥା ମୁଁ ପଚାରିଲି, ପିଲାମାନେ ଯେତେବେଳେ ଅବୁଝା ହୁଅନ୍ତି, ଚିତ୍ କରନ୍ତି, ଫୋନ୍ ଦେଖିବା ପାଇଁ ହଉ କିମ୍ବା କୌଣସି ଜିନିଷ କିଣିବା ପାଇଁ ହଉ କିମ୍ବା ବାହାରକୁ ଯିବା ପାଇଁ ହଉ, ସେମାନେ ଯେତେବେଳେ ଅଝଟ କରନ୍ତି, ବାପା ମା ନିଶ୍ଚିତ ଭାବରେ ଆମକୁ ଟିକେ ଆକଟ କରନ୍ତି, ବୁଝାନ୍ତି। ତ ଆମେ ସେତେବେଳେ ବାପା ମାଙ୍କୁ ଜମା ରାଗିବାନି ନା, ବାପା ମାଙ୍କ କଥା ମାନି ଚଳିବା। ସେଇ କଥା ଟିକେ ସାଙ୍ଗମାନଙ୍କୁ ବୁଝେଇକି କହିଲ।
1: ଯେତେବେଳେ ମା ବାପା ଆମକୁ କିଛି କହୁଥିସନ୍, ତାର କିଛି ମାନେ ତାର ପଛେ କିଛି ବଝା ଥିସି, ହେତିଲାଗି ସେମାନେ ଆମକୁ ହେନ୍ତା କହୁଥିସନ୍, ସେମାନେ ଆମର ଭଲ ଚାହିଁସନ୍ ନା କି ଆମର ଖରାପ।
0: ସୁନ୍ଦର କଥା ଯେ ମା ବାପା ଯେତେବେଳେ ଆମକୁ ଗାଳି ଦିଅନ୍ତି, ଆକଟ କରନ୍ତି, ନିଶ୍ଚିତ ଭାବରେ ତା ପଛ ପଟେ କିଛି କାରଣ ଥାଏ, ଆଉ ମା ବାପା ଆମକୁ ଭଲ ପାଆନ୍ତି, ସେଇଥିପାଇଁ ହିଁ ଆମର ଭଲ ହଉ ବୋଲି ସେମାନେ ଆମକୁ ଆକଟ କରନ୍ତି ନାଇଁ। ଆଚ୍ଛା, ବାପା ମାଙ୍କ ସାଙ୍ଗରେ, ପରିବାର ସାଙ୍ଗରେ ତମେ କୁଆଡେ କୁଆଡେ ସବୁ ବୁଲିବାକୁ ଯାଇଛ?
1: ମୁଁ ହାଇଦ୍ରାବାଦ, ମୁମ୍ବାଇ, ଶ୍ରୀସାଇଲମ, ଶିରିଡି, ସେମିତି ବହୁତ ଜାଗା ଯାଇଛି।
0: ଆଚ୍ଛା, କୋଉ ଜାଗାରେ ତମେ ବେଶୀ ମଜା କରିଛ?
1: ସେମିତି ଦେଖିବ ବୋଲେ ମତେ ଶ୍ରୀସାଇଲମରେ ଯାହା ଭଲ ଲାଗିଲା, କଣ ପାଇଁ କି ସେଇଠି ମୁଁ ମୋ ଭାଇ ବହିନ ସହିତ ସଭେ ଯାଇ ମିଲିକରି ଯାଇଥିଲୁ, ଆଉ ରାସ୍ତାରେ ବି ବହୁତ ମସ୍ତି କଲୁ, ଆଉ ଏନକେ ପହଞ୍ଚିକରି ବି ବହୁତ ମସ୍ତି କଲୁ।
0: ଆଚ୍ଛା, ଭାଇ ଭଉଣୀ ସାଙ୍ଗରେ ଥିଲେ ମଜା ବେଶୀ ଆସେ ନାଇଁ?
1: ହଁ।
0: ଦୁଷ୍ଟ ହୁଅ କି ନାଇଁ ସମସ୍ତେ?
1: ସେତେ ବି ନାଇଁ, ଟିକେ ଟିକେ ଦୁଷ୍ଟ ହଉ, ଆଉ
0: ନିଜ ନିଜ ଭିତରେ ଗାଳି ମାଡ ହୁଅ କି ନାଇଁ?
1: ନାଇଁ, ହେତେ ବି ନାଇଁ, ଖାଲି ହଁ ଟିକେ ମାରପିଟ ହେଇଯାଉ ଥରେ ଥରେ, ବାକି ହେତେ ବି ନାଇଁ।
0: ଟିକେ ଟିକେ ଭାଇ ଭଉଣୀ ଭିତରେ ସେମିତିଆ ଟିକେ ଟିକେ ପାଟିତୁଣ୍ଡ ଚଳେ ନାଇଁ, ପୁଣି ଆମେ ମନ ମିଶେଇକି ଚଳିବା କଥା।
1: ହଁ,
0: ଖୁବ ସୁନ୍ଦର କଥା, ସେମିତିଆ ସମସ୍ତଙ୍କ ସହିତ ଆମେ ମିଳିମିଶି ଚଳିବା, ଭାଇ ଭଉଣୀଙ୍କ ସହିତ, ସାଙ୍ଗସାଥୀଙ୍କ ସହିତ। ଆଚ୍ଛା ଭବ୍ୟା, ଏଇ ଯୋଉ ସେସିଆରଟି କଥା ଆମେ କହୁଥିଲେ, ତମେ ଯୋଉଥିରେ ସଫଳତା ପାଇଛ, ସେ ଅଭିଜ୍ଞତା ଟିକେ ଆମେ ଆମର ସାଙ୍ଗମାନଙ୍କୁ ଟିକେ ଜଣେଇବା। ତମେ କେବେ ଗଲ, କାହା ପାଖରେ ତମେ ଶିଖୁଥିଲ?
1: ମୁଁ ଯାଇଥିଲି, ସେଟା ଗଲା ବର୍ଷ ଯାଇଥିଲି, ସେଇଥିପାଇଁ ମତେ ଭୁବନେଶ୍ୱର ଯିବା ଲାଗି ପଡ଼ିଥିଲା, ଆଉ ମୁଇଁ ତାପରେ ସେନୁ ଆମକୁ ଗୋଟେ ବହୁତ ଲାଇଟ ଫ୍ରେଣ୍ଡଲି ମାହୋଲଟେ ଥିସି, ସେନୁ ଜଜ୍ ଥିଲେ, ମୁଇଁ ହେନକେ ଗଲି, ମୋର ଡାଲଖାଇ ଡ୍ୟାନ୍ସ ସେନୁ କରିଥିଲି ମୁଇଁ, ଆଉ ସେନୁ ସେମାନେ ମତେ ତାପରେ କ୍ୱେଶ୍ଚନ୍ ପଚାରିଲେ, ଯେନ୍ତା କି ମାନେ ତମେ କାଇଁ ଶାଢ଼ୀ ପିନ୍ଧ, ତମର ଅର୍ଣ୍ଣାମେଣ୍ଟସର ନାଁ କାଣ, ତମକୁ ଟୋଟାଲ କେତେଟା ସମ୍ବଲପୁରୀ ଡ୍ୟାନ୍ସ ଆଇସି, ଆଉ ତାପରେ ତମେ ଅଲଗା ଅଲଗା କାଣା କରସ, ହେନ୍ତା ଟାଇପ୍ର କ୍ୱେଶ୍ଚନ୍ ପଚାରିଲେ।
0: ତେବେ ତମେ ସମ୍ବଲପୁରୀ ଲୋକନୃତ୍ୟ ଯୋଉ ବୃତ୍ତି ପାଇଛ, ସେଇ ବାବଦକୁ ତମକୁ ଯାହା ପଚରା ହେଇଥିଲା, ତମେ ସେଠି ଜଜ୍ ମାନଙ୍କର ପ୍ରଶ୍ନର ଉତ୍ତର ସବୁ ଦେଇଥିଲ। ସେଇଠି ଗୀତ ଗାଇବା ପାଇଁ ବି ପଡ଼ିଥିଲା, ନାଚ କରିବା ପାଇଁ ବି ପଡ଼ିଥିଲା?
1: ହଁ, ମୁଁ ଗୀତ ଗାଇ ଗାଇ କରି ନାଚିଥିଲି।
0: ଆଚ୍ଛା, ତମେ ଯେତେବେଳେ ଗୀତ ଗାଇ ଗାଇକିରି ନାଚିଥିଲ, ନିହାତି ସାଙ୍ଗମାନଙ୍କ ମନରେ ଉତ୍କଣ୍ଠା ଥିବ ଯେ କୋଉ ଗୀତ ଗାଇ ଗାଇ ଭବ୍ୟା ନାଚିଥିଲେ, ଟିକେ ଯଦି କୁହନ୍ତି ସେମାନେ ଶୁଣିକି ଖୁସି ହୁଅନ୍ତେ। ନାଇଁ
1: ମୁଁ ଡାଳଖାଇ ଗୀତ ଗାଇ ଗାଇ କରି ନାଚିଥିଲି, ଆଉ ସେଇଟା ଡାଳଖାଇରେ ଡାଳଖାଇରେ ଘଡ଼ି ମାରି ଉଦେ ଦଶହରା ଜନ କରି ଟୁକେଲ ମାନଙ୍କର ମନ ଛନ।
0: ଆଚ୍ଛା, ମାନେ ବାଜାର ତାଳେ ତାଳେ ଗୀତ ଗାଇ ଗାଇକିରି ନାଚିବା ଲାଗି ପଡ଼ିବ।
1: ହଁ,
0: ତ ଯେଉଁ ସାଙ୍ଗମାନେ ତମର ସମ୍ବଲପୁରୀ ଲୋକନୃତ୍ୟ ଶିଖୁଛନ୍ତି ସେମାନେ ମଧ୍ୟ ଚାହିଁଲେ ସେଇଥିରେ ଭାଗ ନେଇପାରିବେ, ଆମେ ଏଇ କଥା ମଧ୍ୟ ଜଣେଇଦବା। ସରକାରଙ୍କ ତରଫରୁ ତମେ ବୃତ୍ତି ପାଇଛ, ବିଦ୍ୟାଳୟରେ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ତମେ ଭାଗ ନେଉଥିବ।
1: ହଁ,
0: ସ୍କୁଲରେ କେମିତିଆ ଲାଗେ ତମକୁ ସେସବୁ କାର୍ଯ୍ୟକ୍ରମରେ ଯେତେବେଳେ ଭାଗ ନିଅ, କେମିତି ଅନୁଭୂତି ହୁଏ?
1: ଫୋକସ୍ ଥିସି କି ମୁଇଁ କେନ୍ତା ଜିତି ପାରମି, କେନ୍ତା ସବୁ ମୋର ବେଷ୍ଟ ପରଫର୍ମାନ୍ସ ଦେଇପାରମି। ତାପରେ ଯେତେବେଳେ ରିଜଲ୍ଟ ଆଇସି, ମୋ ବାପା ମତେ ସବୁବେଳେ କହିସନ୍ କି ତୁ ଜିତିବାର ଉପରେ ନାଇଁ ଦେଖ, ତୁ ଦେଖ କି ତୁ ହେଟା କରିଛୁ କି ନାଇଁ, ବୋଲେ ସେଇଠି ମୁଇଁ କରିଥିସି। ତାପରେ ଯଦି ମତେ ମିଳିଯାଇସି ତ ମୁଇଁ ବହୁତ ଖୁସି ହେସି, ଆଉ ଯଦି ସେକେଣ୍ଡ ଥାର୍ଡ ପୋଜିସନ ଆଇସି ବୋଲେ ହେତି ବି ମୁଇଁ ଖୁସି ଥିସି।
0: ନିହାତି ଆମେ ପରିଶ୍ରମ କରିବା, ଚେଷ୍ଟା କରିବା, ଆଉ ରେଜଲ୍ଟ ବା ପରିଣାମ ଯାହା ବି ହଉ ଆମେ ଚେଷ୍ଟା କରିବାଟା ଆମେ ନିଜ ତରଫରୁ ସମ୍ପୂର୍ଣ୍ଣ ଭାବେ କରିବା ଆଉ ଜାରି ରଖିବା, ଜମା ହାର ମାନିବାନି। ବାପା କ'ଣ କରନ୍ତି, ମା କ'ଣ କରନ୍ତି?
1: ମୋ ବାପା ମା ଆକାଶବାଣୀରେ ନ୍ୟୁଜ୍ ରିଡର୍ ଅଛନ୍, ଆଉ ତାର ସହିତ ସେମାନେ ଉଡ଼ାନରେ ସମ୍ବଲପୁରୀ ଡ୍ୟାନ୍ସ ବି ଶିଖାସନ୍।
0: ଆଚ୍ଛା, ହେଲେ ବାପା ମା ଘରେ ବି ଯେତେବେଳେ ସମୟ ପାଉଥିବେ ତୁମକୁ ଶିଖଉଥିବେ?
1: ହଁ, ଯଦି ବାପାକେ କିଛି ମାନେ ନୂଆ ଷ୍ଟେପ୍ ଜଣା ପଡ଼ିଲା ସେ ମତେ ହେଟା ଶିଖାସନ୍।
0: ଆଚ୍ଛା, ବାପା ବେଶୀ ଭଲ ଶିଖାନ୍ତି ନାଚ ନା ମା ବେଶୀ ଭଲ ଶିଖାନ୍ତି?
1: ସେମାନେ ଦୁଇଜଣ ଏକା ଭଲ ଶିଖାନ୍ତି।
0: ଆଚ୍ଛା, ପିଲାମାନେ ସମସ୍ତେ ତମ କଥା ଶୁଣିକି ସେମାନେ ଜାଣିପାରିଥିବେ ଭବ୍ୟା ଭାରି ଚାଲାକ ଝିଅଟିଏ, ନାଇଁ? ବାପା ମା ସବୁବେଳେ ସମାନ ହିଁ ରୁହନ୍ତି। ଆଚ୍ଛା ଭବ୍ୟା, ତମେ ପାଠ ପଢୁଛ, ନାଚ ଗୀତ କରୁଛ, ଖେଳକୁଦ କର ନା ନାଇଁ?
1: ନାଇଁ, ଖେଳ ବି ମୁଁ ଦେଖେ, ମୁଁ କ୍ରିକେଟ ଦେଖେ।
0: ଦେଖ, ଖେଳ ନା ଖେଳନି?
1: ମୁଁ ଥରେ ଥରେ ଖେଳି ଦିଏ ଘର ପାଖେ ମୋର ସାଙ୍ଗମାନଙ୍କ ସାଙ୍ଗେ।
0: ଦେଖିବା ଲାଗି ଭଲ ଲାଗେ।
1: ହଁ,
0: କିଏ ତମର ଫେଭରେଟ ପ୍ଲେୟାର?
1: ମୋର ଫେଭରେଟ ପ୍ଲେୟାର ଶୁଭମନ ଗିଲ।
0: ଶୁଭମନ ଗିଲ ଫେଭରେଟ ପ୍ଲେୟାର, କ'ଣ ପାଇଁ ତାଙ୍କୁ ଭଲ ଲାଗେ?
1: ତାଙ୍କର ଖେଳିବାର ଷ୍ଟାଇଲ ବହୁତ ଭଲ, ସେ ବହୁତ ଭଲ ଖେଳସନ୍, ଆଉ ସେ ଆମର ଟେଷ୍ଟ ଆଉ ଓଡ଼ିଆଇ ଟିମ୍ର କ୍ୟାପ୍ଟେନ୍ ବିଆନ।
0: ଆଚ୍ଛା, ତ ଖେଳରେ ବି ମଧ୍ୟ ତମର ରୁଚି ରହିଛି। ଆମେ ଖେଳକୁଦ, ପାଠ ପଢ଼ା, ଆମର ନାଚ ଗୀତ ଯାହା ଆମର କୋକରିକୁଲାର ଆକ୍ଟିଭିଟି ରହିଛି, ସେ ସବୁ ଯାକ ଆମେ ଯଦି ସମାନ ଭାବରେ ଧ୍ୟାନ ଦେବା ନିଶ୍ଚିତ ଭାବରେ ଆମର ଅନେକ ଉନ୍ନତି ହୁଏ। ଏଇ କଥା ତମେ ଜାଣିଛ, ଆଉ ତମଠୁ ଅନ୍ୟମାନେ ମଧ୍ୟ ଶିଖିବାକୁ ପାଇଥିବେ। ଆଚ୍ଛା ଭବ୍ୟା, ତମେ ବଡ଼ ହେଲେ କ'ଣ କରିବ?
1: ମତେ ବଡ଼ ହେଲା ପରେ ତ ପହଲା ଗୋଟେ ଭଲ ମଣିଷ ବନବାର ଅଛେ, ମୋର ବାପା ମା କେ ପ୍ରାଉଡ଼ ବନାବାର ଅଛେ, ଆଉ ତାପରେ ମତେ ଗୋଟେ IAS ଅଫିସରର ଏମ୍ ଅଛେ, ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସ। ସେମାନେ ବହୁତ ଇନ୍ସପାୟାର କରସନ୍ ମତେ।
0: ଆଚ୍ଛା, ତମେ ଭାରତୀୟ ପ୍ରଶାସନିକ ସେବା ଇଣ୍ଡିଆନ ଆଡମିନିଷ୍ଟ୍ରେଟିଭ ସର୍ଭିସରେ ତମେ ଯୋଗ ଦେବା ପାଇଁ ଚାହୁଁଛ, ଖୁବ ଭଲ କଥା। କ'ଣ ପାଇଁ ତମେ କଲେକ୍ଟର ହେବା ପାଇଁ ଆଶା କରିଛ?
1: ମତେ ସେମାନେ ଯୋଉ ହିସାବର କାମ କରନ୍ତି ସେମାନେ, ଏଇଟା ବହୁତ ଭଲ ଲାଗେ,
0: ଲୋକଙ୍କ ପାଇଁ କାମ କରିବାକୁ ଭଲ ଲାଗେ, ନାଇଁ? ନିଶ୍ଚିତ ଭାବରେ ଆମେ ଆଶା କରିବୁ ଯେ ତମେ ବଡ଼ ହେଇକି ଭଲ ପାଠ ପଢ଼ିକି ସେମିତି ଆଉ ଗୋଟେ ଦକ୍ଷ ପ୍ରଶାସନିକ ଭାବରେ ନିଜକୁ ପ୍ରତିଷ୍ଠିତ କର, ଆଉ ବାପା ମା ପାଇଁ, ଆମ ସମ୍ବଲପୁର ପାଇଁ, ନିଜ ପାଇଁ ତମେ ଗୌରବ ଆଣ, ସେ କଥା ଆମେ ମଧ୍ୟ ଆଶା କରିବୁ। ଯେଉଁମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି, ତମ କଥା ଶୁଣୁଛନ୍ତି, ତମେ ସେମାନଙ୍କୁ କ'ଣ କହିବା ପାଇଁ ଚାହିଁବ?
1: ମୁଁ ତାଙ୍କୁ କହିବା ପାଇଁ ଚାହିଁବି କି ପାଠ ସହିତ ସହିତ ସବୁ ଜିନିଷ ବି ରହିବାର ଜରୁରୀ ହେ। ସବୁବେଳେ ଆମେ ପାଠ ପଢ଼ୁଥିବା ବୋଲେ ଆମର ମାଇଣ୍ଡ ଖାଲି ପାଠ ରହିବା, ଆଉ ଆମର ବାକି କିଛି ଜିନିଷରେ ମାନେ ଜଣା ହିଁ ନେଇଥିବ ଆମକୁ, ବୋଲେ ମୋ ହିସାବରେ ଆମକୁ ସବୁ ଜିନିଷ ଜାଣିବାର କଥା ଭଲସେ ଟିକେ ଟିକେ।
0: ଖୁବ ସୁନ୍ଦର କଥା, ତମେ ଏଇଠିକି ଆସିଲ, ଆମ ସହିତ କଥା ହେଲ, ତମକୁ କେମିତି ଲାଗିଲା?
1: ମତେ ବହୁତ ଭଲ ଲାଗିଲା।
0: ଭଲ ଲାଗିଲା ଆମକୁ ବି ତମ ସହିତ କଥା ହେଇ ଖୁବ ଭଲ ଲାଗିଲା ଭବ୍ୟା, ତମେ ଆସିଲ, ସେଇଥିପାଇଁ ତମକୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ଆଚ୍ଛା ପିଲାମାନେ, ତୁମେ ତ ଜଣେ ନୂଆ ସାଥୀଙ୍କୁ ଭେଟିଲ, ତାଙ୍କ କଥା ବି ଶୁଣିଲ, ଏଥର କାର୍ଯ୍ୟକ୍ରମ ଶେଷରେ ଆସ ଶୁଣିବା ସୁନ୍ଦର ଶିଶୁ ସଙ୍ଗୀତଟିଏ। ଦୁର୍ଗାମାଧବ ପଣ୍ଡାଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ଦେବସ୍ମିତା ଦାସ।

ପିଲାମାନେ ଆଜିର କାର୍ଯ୍ୟକ୍ରମରେ ତୁମେମାନେ ଗୀତ ଶୁଣିଲ, ନୂଆ ସାଥୀଙ୍କୁ ଭେଟିଲ, ଏଥର ତୁମେମାନେ ମଧ୍ୟ ମନ ଦେଇ ପାଠ ପଢ଼, ସୁନାମ ଅର୍ଜନ କର ଏବଂ ନିଜେ ଯେଉଁ କ୍ଷେତ୍ରରେ ପାରଙ୍ଗମ ଛପିଲେ ସେହି କ୍ଷେତ୍ରଟିକୁ ଆହୁରି ମଜବୁତ କରିବା ପାଇଁ ତୁମେମାନେ ଆଜିଠାରୁ ଚେଷ୍ଟା କର, ଦେଖିବ ନିଶ୍ଚେ ଦିନେ ସଫଳତା ପାଇବ। ତେବେ ପିଲାମାନେ ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଏଥର ଯିବା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ। ରେଡିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ଉଦ୍ୟୋଗ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ

0: ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110 ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲା ଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନ୍ରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ରେ ସାମିଲ ହୋଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ବିଗତ 40 ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ ଦୁଇ ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭିଏମ୍ ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବା ନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ବୟୋଜ୍ୟେଷ୍ଠ ଶ୍ରୋତା ରାଜେନ୍ଦ୍ର ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
2: ଆକାଶବାଣୀ କଟକ ଆମର ପୁରାତନ ରେଡିଓ ଷ୍ଟେସନ, ଆମେ ଏହା ମାଧ୍ୟମରେ ଅନେକ ଜିନିଷ ଜାଣୁ, ଶିଖୁ,

0: ଉପଦେଶ ମଧ୍ୟ ପାଉ। ଏହା ହେଉଛି ମାନବ ଜୀବନର ସୁସଂସ୍କାରର ପଥ ପ୍ରଦର୍ଶକ। ଦେଶ ବିଦେଶର ମଧ୍ୟ ସବୁ ଭଲ ମନ୍ଦ ଖବର ସବୁବେଳେ ଶୁଣିବାକୁ ପାଉ। ଆଉ ଯେଉଁମାନେ ଆମକୁ ଇଏ ଖବର ଶୁଣାନ୍ତି ସେମାନେ ଅତି ଉଚ୍ଚମାନର ଶିକ୍ଷା ଲାଭ କରିଛନ୍ତି, ତେଣୁ ଆମେ ଏମାନଙ୍କଠୁ ସବୁ ଜିନିଷ ପାଇ ଅଧିକ ଉପକୃତ ଅଛୁ।
1: ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ଭୁବନ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆସନ୍ତା 1 ଆବେଦନ ଆରମ୍ଭ ହେବ। ବିଜ୍ଞାନ ବାଣିଜ୍ୟ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନ୍ଲୋଡ୍ ଲିଙ୍କ୍ ଜୁନ୍ 19-23 ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌନଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ବଲପୁରଠାରେ ସର୍ବାଧିକ ତାପମାତ୍ରା 44°C ରେକର୍ଡ କରାଯାଇଛି। ଆସନ୍ତା 4 ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ମଧ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ଆକାଶବାଣୀର 90 ପୂର୍ତ୍ତି। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର 90 ପାଳନ କରୁଛି। 1936 ଜୁନ୍ ମାସ 8 ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡ଼ିଓ ଏଆଇଆର୍ ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇ ଚାଲିଛି। 1936 ଜୁନ୍ ମାସ 7 ଅଲ୍ ଇଣ୍ଡିଆର ରେଡ଼ିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ ଏଆଇଆର୍ ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍ମରଣୀୟ ହୋଇ ରହିଆସିଛି। 1948 ଜାନୁଆରୀ 28 ତାରିଖରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ। ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
1: मैं आज देश के सामने एक चिंता एक चुनौती के संबंध में आगाह करना चाहता हूँ। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा। और इसलिए एक हाई पावर डेमोग्राफी मिशन शुरू करने का निर्णय किया है।
0: ଶ୍ରୀ ଶାହା କହିଛନ୍ତି, ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି।

0: କ୍ୱିଣ୍ଟାଲ ଭାଗି
1: ବଡ଼ ଗଛ ଆଜ୍ଞା ଆମର ଇହାଦି 1.5 କ୍ୱିଣ୍ଟାଲ ଗଛ, 1.5 କ୍ୱିଣ୍ଟାଲ ଆମ୍ବ ବାହାରୁଛି ବଡ଼ ଗଛ। ଆଉ ଛୋଟ ଗଛ ଯେନ୍ଟା ଛୋଟ ଛୋଟ ଗଛ ଯେନ୍ 300 ଅଛନ୍, ସେମାନେ 60 କେଜି, 40 କେଜି, 45 କେଜି ତକ ଆମ୍ବ ଦେଇପାରସୁ।
0: ତ ଦେଖୁନ୍, ଆମ୍ବ ଗୋଟେ ଏନ୍ତା ଜିନିଷ ହେ ଯେ ଇତାକି ଆମେ କଞ୍ଚା ବି ଖାଇପାରସୁଁ, ପାଚିଲେ ବି ଆମେ ଖାଇପାରସୁଁ
1: ଆଜ୍ଞା।
0: ଆର୍ କଞ୍ଚା ବି ବିକା ଭଞ୍ଜା କରିପାରସୁଁ, ଆର୍ ପାଚିଲେ ଲେତି ଆକାରରେ ବି ବିକା ଭଞ୍ଜା କରିପାରସୁଁ।
1: ଆଜ୍ଞା,
0: ଆପଣ କେନ୍ ହିସାବେ ବିକ୍ସନ୍?
1: ଆମେ ଛତିଶଗଡ଼ରୁ ଆସନ୍, ଆମର୍ ନିକେ ବେପାରୀମାନେ ଆସନ୍, ଯେମାନେ ଟ୍ରିପ୍ ଟ୍ରିପ୍ ଆକାରରେ ନେଉଛନ୍। ଆଉ ଟ୍ରିପ୍ ଟ୍ରିପ୍ ଆକାରରେ ନେଲା ପରେ ସେଟା ଯାଉଛି, ଆଉ ଯେନ୍ଟା ଛିଟିଆ ମିଳୁଛି ଆମେ ବାହାରେ ବିକୁଛୁ।
0: ତ କେଜି ପ୍ରତି କେତେ ଟଙ୍କା ହିସାବେ ବିକୁଛନ୍?
1: 30 ଟଙ୍କାରୁ 50 ଟଙ୍କା ତ
0: କଞ୍ଚାଟା।
1: କଞ୍ଚାଟା
0: ଆଉ ଯେନ୍ଟା ବଡ଼ ସାଇଜ୍ ଟିକେ ଭଲ ଭେରାଇଟି, ଏଟା କେତେ ଲେଖା ଯାଏସି?
1: ନାଇଁ, ଭଲ ଭେରାଇଟି ବେଲେ ତ ଦଶରି ଏ।
0: ହଁ ହଁ।
1: ତାପରେ 2 ନମ୍ବରଟା ହଉଛି ଲଙ୍ଗଡ଼ା,
0: ହଁ,
1: 3 ନମ୍ବରଟା ଆମ୍ରପଲ୍ଲୀ।
0: ଆମ୍ରପଲ୍ଲୀ
1: ଦଶରିଟା 38 ଟଙ୍କା ଗଲେ, ଆପଣଙ୍କର ଲଙ୍ଗଡ଼ାଟା 30 ଟଙ୍କା ଯିବା, ଆମ୍ରପଲ୍ଲୀଟା 15 ଟଙ୍କା 20 ଟଙ୍କା ତକ ଯିବ।
0: ହାରାହାରି ଆପଣ କେତେ ଟଙ୍କା ତକ ବିକ୍ସ?
1: ବରଷକୁ 1.5 ଲକ୍ଷ 2 ଲକ୍ଷ ଟଙ୍କା ଇହାଦେ ହଉଛେ, ଛୋଟ
0: ଆଚ୍ଛା
1: ବଡ଼
0: ଆଚ୍ଛା।
1: ମିଶିକିରି ଗଜଛେ।
0: ଆଉ ଖର୍ଚ୍ଚା ବର୍ଚ୍ଚା କେତେ ଯାଉଛେ?
1: ଖର୍ଚ୍ଚା ବର୍ଚ୍ଚା ଆମର
0: ଲେବର ହେଲା କି ଉଷୋ କଷା ହେଲା ଏନ୍ତା?
1: 40,000।
0: ବାକି ଯେନ୍ଟା ରହିଲା ସେଟା ଲାଭ ହେ। ଆମ ଯେନ୍ କରିଛନ୍ ତାର୍ ଭିତରେ ବି ଆଉ କାଁ କାଁ ଚାଷ ବି କରୁଛନ୍?
1: ତାର୍ ଭିତରେ ରାହାଡ଼ି ହେବା,
0: ତ ସେଟା କେନ୍ତା କେନ୍ତା ଯୋଗାସନ୍?
1: ସେଟା ଇହାଦେ ଯେତେବେଲେ ମାନେ ମୁଗଫଲି ଯୋଗା ସିଜନ୍ ହଉଛେ, ଜୁନ୍ ଜୁଲାଇ ଷ୍ଟାର୍ଟ ହେଇଯାଉଛେ।
0: ହଁ ହଁ।
1: ଆମର ସେ ସମୟ ଆତି ତାହାକେ ଆମେ ମୁଗଫଲି ଯୋଗାଲେ ଆମେ ତାର୍ ଗାର୍ ଘିଚି କରି ଚାର୍ ଚାର୍ ମାନେ ଆମ ଗଛ ଭିତରେ ଡିଷ୍ଟାନ୍ସ ଉପରେ ଦୁଇ ଦିଗାର ଦୁଇ ଦିଗାର ଦେମୁ। ପହଲା ଆମେ ଜୁତି ଦେମୁ ଇହାଦେ ଖରା କିଡ଼ିଆ, ମାନେ ଇହାଦେ ଟିକେ ବର୍ଷା ହେବାକେ ଜୁତି ଦେମୁ। ଜୁତି ଦେଲା ପରେ ତାହାକେ ବର୍ଷା ଷ୍ଟାର୍ଟ ପୂର୍ବରୁ ତାହାକେ ଗାର୍ କରିଦେମୁ, ଆର୍ ରାହାଡ଼ିକେ ଯୋଗେଇଦେମୁ, 2 ଫୁଟ୍ ବାଇ 2 ଫୁଟ୍ରେ ଯୋଗେଇଦେମୁ।
0: ଆଚ୍ଛା।
1: ଆମ ବଗିଚାର ମଝାମୁଝି ଗେପ୍ରେ ଯୋଗାଲା ପରେ ସେ ତାର୍ ତାର୍ ହେବା, ତାହାରୁ ଗାର୍ ମାନେ ଫେର୍ ମୁଗଫଲି ଯେନ୍ତା ବିହିଡ଼ି ସୁ ହେନ୍ତା ବିହିଡ଼ି ନେମୁ, ତାହାକେ ନଙ୍ଗଲ ଦଉ।
0: କେତେ ଦିନ ଭିତରେ ସେଟା?
1: ମିନିମମ୍ 25 ଦିନ ପରେ ବିହିଡ଼ିମୁ।
0: ଆଚ୍ଛା।
1: ଗଛ ଯେତେବେଲେକେ 2-2 ଫୁଟ୍ 1.5 ଫୁଟ୍ ହେବା,
0: ହଁ,
1: ସେତେବେଲେକେ ଆମେ ତାହାକେ ବିହିଡ଼ି ନେମୁ।
0: ଆଚ୍ଛା।
1: ତେହେରୁ ସାର ଦେଇନେମୁ, ଖତ ଦେମୁ, ଖତ ସାର ତାହାକେ ମିଶେଇକି ଦେମୁ। ଦେଲା ପରେ ତେହେରୁ ସେ ବଡ଼ ହେବା, ବଡ଼ ହେଲା ପରେ ଯେତେବେଲେକେ ଫଲ ଫଲବାର୍କେ ଯିବା, ଫୁଲ ଫଲ ହେବା, ହେତେବେଲ୍କେ ବଡ଼ ବଡ଼ ପୋକ ଲାଗ୍ସନ୍।
0: ଆଚ୍ଛା।
1: ସେ ପୋକକେ ମାରବାର୍ ଲାଗି ଫେର୍ ମେଡ଼ିସିନ୍ ସ୍ପ୍ରେ କର୍ମୁ।
0: ଆଚ୍ଛା।
1: ତାପରେ ତାକେ ସାମ୍ରସ ଦେମୁ, ବୋରନ୍ ଦେମୁ, ଭିଟାମିନ୍ ଗୁଡ଼ାକ ଦେମୁ। ମିନିମମ୍ 2-3 ଥର ସେ ବଡ଼ ପୋକ ମାରବାର୍ ଲାଗି ଆମେ ଔଷଧ ତାକେ ସ୍ପ୍ରେ କର୍ମୁ।
0: ଆଚ୍ଛା।
1: ଅନେକ ପ୍ରକାର ବଡ଼ ପୋକ ମାରବାର୍ ଲାଗି ଔଷଧ ମାନେ ମେଡ଼ିସିନ୍ ଦୋକାନମାନଙ୍କୁ ମିଲ୍ସି, ଯେନ୍ଟାକି ଆମେ ତାକେ ସ୍ପ୍ରେ କରୁ।
0: ଯେନ୍ସି ପ୍ରକାର ଆମେ ଚାଷବାସ କଲେ ବି ପାଏନ୍ ନାଇଁ ହେଲେ ସେଟା ନାଇଁ ହୁଏ।
1: ଆଜ୍ଞା।
0: ବେଲେ ଇ ରାହାଡ଼ ଯେନ୍ ଚାଷ୍ କରୁଛନ୍, ସେଟା ପାଏନ୍ ଦିଆଟା କେନ୍ତା କରସନ୍?
1: ଡ୍ରିପ୍ ଅଛେ ଆଜ୍ଞା,
0: ଡ୍ରିପ୍ ପ୍ରଣାଳୀ।
1: ହଁ, ଡ୍ରିପ୍ ପ୍ରଣାଳୀରେ ଅଛେ।
0: ରାହାଡ଼ିର ତାର୍ ମାନେ କେତେ ଦିନ ଭିତରେ ଇଟା ଅମଲ ହେସି?
1: ଇଟା 6 ମାସ ଆଜ୍ଞା।
0: ଅମଲ ହେଲା ବୋଲି ଆମେ କେନ୍ତା ଜାନ୍ମା ଗଛ୍ଟା ଠିକ୍ ହେଇଗଲା ବୋଲି, ରାହାଡ଼ିଟା ଠିକ୍ ପାଚିଗଲା ବୋଲି କେନ୍ତା ଜାନ୍ମା?
1: ଆମେ ରାହାଡ଼ି ଯେତେବେଲ୍କେ ଗଛ୍ ପାଚି ବସ୍ବା, ଗଛର ପତରଟା ଝଡ଼ି ବସ୍ବା।
0: ଆଚ୍ଛା ଆଚ୍ଛା।
1: ସେତେବେଲେ ଆପଣ ଜାଣିପାରିବେ ଯେ ଗଛର ରାହାଡ଼ିଟା ପୁରା ପାଚିଗଲାନ ବୋଲି,
0: ଏଥର ତାହାକେ ଅମଲ କର୍ମା,
1: ତାହାକେ ଅମଲ କର୍ମା।
0: ତ ସେଟା କେନ୍ତା ଦାଇକିରି ରଖ୍ସ କର୍ସୁ?
1: ଆମେ ବୁନ୍ଧୁ କାଟି ନେସୁଁ।
0: ଆଚ୍ଛା।
1: ଆର୍ ନେଇକିରି ଗୁଟେ ଜାନ ଗଦେଇ ନେସୁଁ, ସେ ଯେତେବେଲେ ଶୁଖି ବସ୍ବା ତାହାକେ ପିଟ୍ ବାଡ଼ି ଦେଇ।
0: ଆଚ୍ଛା।
1: ତେରୁ ହେବା
0: ବାଡ଼ି ଦେଇ ପିଟି ପିଟି ପିଟି ପିଟି କରି ସେଟାକି ଇଏ
1: ଅମଲ କରାହେସି।
0: ଆର୍ ଗୋଟେ ଜିନିଷ ବି, ସେ ଯେନ୍ଟା ରହିଗଲା ସେଟାକି ଆମେ ଜାଲି ବି କରିପାର୍ମା,
1: ଜାଲି ଆକାରରେ ବି ତାହାକେ ବାଡ଼ି,
0: ସେଟା ଜାଲେଣୀ ହିସାବେ ବି ଆମର ବ୍ୟବହାର,
1: ଜାଲେଣୀ ଆକାରରେ ବି ହେସି। ଧାନ ସିଝା ହେବା,
0: ଧାନ ସିଝା ହେବା
1: କିମ୍ବା ତାର ଡେହି ଡେହି ମୋଟା ମୋଟାଟାକେ ଭାତ ରାନ୍ଧିଲେ କି କାଣ୍ଟି କିଛି ଖାଦ୍ୟ ପ୍ରସ୍ତୁତ କରବାର୍ ଲାଗି ବି କିଛି,
0: ହଁ ହଁ,
1: ନିଆଁ ଉତ୍ପାଦନ କରବାର୍ ଲାଗି ଜଲାଲେ ବି ଚଲ୍ବା
0: ଚଲ୍ବା ନେଇକେ। ତ ଏତ୍କି ଯେନ୍ ରାହାଡ଼ି ଆନୁଛନ୍, ଇଟା ତ ଖାଇବାର୍ ହିସାବେ ରଖିକିରି ବାକିଟାକେ ବିକୁଥିବେ?
1: ଆଜ୍ଞା।
0: ବେଲେ ସେଟା କେନ୍ତା ବିକା ଭଞ୍ଜା, କେତେ କେତେ ଦରଦାମ ବିକୁଛନ୍?
1: ହେଟା 100 ଟଙ୍କା ଦି ପଲେଇ ଯାଇସି ଆଜ୍ଞା,
0: କେଜି।
1: ହଁ, 100 ଟଙ୍କାରେ କେଜି ଆମର ଘରୁ ପଲେଇ ଯାଇଛି।
0: ତ ବେପାରୀମାନେ ଘରୁ ଆସିକିରି ନେସନ୍ କି ଆପଣ ତାହାକୁ?
1: ବେପାରୀମାନେ ଘରୁ ନେସନ୍, ଖାଉଟି ବିଶେଷ ନେସନ୍।
0: ଆଚ୍ଛା ଆଚ୍ଛା।
1: ଖାଉଟିଟା ଘରୁ ନେଇ ଯାଇସନ୍ ବହୁତ କରି।
0: ଓହୋ, ହେଲେ ବିକା ଭଞ୍ଜା ଲାଗି ବିଶେଷ କିଛି ଅସୁବିଧା ନାଇଁ?
1: ନାଇଁ ନ ଆଜ୍ଞା।
0: ଆଉ କାଣା କରୁଛନ୍?
1: ନାଇଁ ଆଜ୍ଞା, ଇହାଦେ ଝୁଲେର୍ କରୁଛୁଁ, କୁବି କରୁଛୁଁ, ପାତଲଘଣ୍ଟା କରୁଛୁଁ, ଯେନ୍ଟାକି ମିର୍ଚା ବି ଟିକେ ଟିକେ କରୁଛୁଁ, ଭେଣ୍ଡି ବି ଟିକେ କରୁଛୁଁ। ଯେତେବେଲେ ଯେନ୍ ଟାଇମିଂ ଅନୁସାରେ କିଛି ଚାଷ୍ ହେଉଛି।
0: କୁବି ଯେନ୍ ବୋଇଲେ ଇଟା ଦୁଇଟା କରୁଛନ୍, ବନ୍ଧାକୋବି ଆର୍ ଫୁଲକୋବି?
1: ନାଇଁ ଆଜ୍ଞା, ଖାଲି ବନ୍ଧାକୋବି କରୁଛନ୍।
0: ଖାଲି ବନ୍ଧା କରୁଛନ୍? ତ ବନ୍ଧାକେ ଆମେ କେନ୍ତା ଜଗାବେଡ଼ା କରୁଛନ୍?
1: ମାନେ ଥଣ୍ଡା ଟାଇମ୍ ଷ୍ଟାର୍ଟ ହେଲା କି ଆମେ ସିଜନିଂ ନାଇଁ କରିପାରବାର୍, ଯେନ୍ଟାକି ଅନ୍ ମାନେ ଅଫ୍ ସିଜନ୍ରେ ନାଇଁ କରିପାରବାର୍,
0: ହଁ,
1: ଯେନ୍ଟା ସିଜନ୍ରେ ଟିକେ ଟିକେ କରୁଛୁ।
0: ତ କେନ୍ତା କରି ପଲ୍ହା ପକାସନ୍, ତାପରେ କେନ୍ତା ଜଗାସନ୍, ସେ ବିଷୟରେ ଟିକେ ଭଲ୍ କରି କହୁନ୍।
1: ପଲ୍ହା ଦୁହୁରି କରି ଦଉଛୁ
0: ହଁ,
1: ଆରୁ ଗାର କରି କରି
0: ନିଜେ ପଲ୍ହା ପକଉଛନ୍
1: ଗୁଟେ ଗୁଟେ, ହଁ
0: ବିହନା
1: ନିଜେ
0: ନେଇକି?
1: ଗୁଟେ ଗୁଟେ କରି ପଲ୍ହା
0: ହଁ,
1: ପକଉଛୁ।
0: ପଲ୍ହା ପକେଇକରି କେତେ ଦିନେ ସେତାକି ଜଗଉଛନ୍?
1: ଯେତେବେଳେ 20 ଦିନ ହେଇଯିବା
0: ଆଚ୍ଛା
1: ପଲ୍ହାକେ,
0: ଆଚ୍ଛା,
1: ତାହାକେ ଫିଲ୍ଡରେ ନେଇକି ଲଗଉଛୁ।
0: ହଁ, ତ ତାର ଆଗରୁ ତ ସେ ମାଟକେ ସମସାମ
1: ମାଟକେ ଗୁଣ
0: କରୁଛେ।
1: କରିକି ଜୁତି ଦଉଛୁ, ଦେଶୀ ଖତ ଦେଇ ଦଉଛୁ, ଦେଲା ପରେ ତାହାକେ ଗାର ଘିଚି କରି 1.5 ଫୁଟ 2 ଫୁଟରେ
0: ଗଛକେ ଗଛ କେତେ ଛଡ଼ା ଛଡ଼ା କରୁଛେ?
1: ଗଛକେ ଗଛ 1.5 ଫୁଟ ରହିବା,
0: 1.5 ଫୁଟ
1: ଆଉ ଉଷାର 2 ଫୁଟ ରହିବା।
0: ଆଚ୍ଛା, 1.5 ବାଇ 2 ନେଇକି
1: ଆଜ୍ଞା 1.5 ବାଇ
0: ସେନ୍ତା କରି ଦଉଛନ୍ ନେଇକି?
1: ହଁ ଆଜ୍ଞା।
0: ତ ବୁନ୍ଧା ପହେଲା ଯେତେବେଳେ ଆମେ ଗଛଟା ଜଗଉଛୁଁ,
1: ଆଜ୍ଞା
0: କାଣା ଖତ ସାର ଟିକେ ତ ଦଉଥିମା ନେ?
1: ନାଇଁ ଆଜ୍ଞା, ଇତାକେ ପହେଲା ଯୋଗେଇ ଦିଆଯାଏସି,
0: ଆଚ୍ଛା,
1: ସାର ନେ ଦିଆଯାଏ,
0: ହଁ,
1: ତାପରେ 2-3 ଦିନ ପରେ ପରେ ତାକେ ସାର ଦିଆଯାଏସି।
0: ନାଇଁ, ଖତ ଯେନ୍ ବୋଲୁଛନ୍ ଘରେ
1: ଖତଟା
0: ଅଛନ୍,
1: ଆମେ ଆଗରୁ ମ୍ୟାଟ୍ ପ୍ରସ୍ତୁତି ବେଲ୍କେ ଲଗେଇ ଦଉଛୁ।
0: ଖତଟା ଦଉଛନ୍ ନେଇ?
1: ଆଜ୍ଞା।
0: ତାପରେ କେତେ ଦିନ ହେଲେ ଫେରି ତାହାକେ ସାର ସୁରି ଦଉଛନ୍?
1: ତାର 15 ଦିନ ପରେ,
0: ଆଚ୍ଛା ଆଚ୍ଛା,
1: ଯେନ୍ଦିନ ଜଗାମୁ 15 ଦିନ ଯିବା ଆର୍ ତାହାକେ ସାର ଦେଇକିରି ରିଢ଼ା ଯିବା।
0: ରିଢ଼ା ଯାଉଛେ?
1: ହଁ, ରିଢ଼ା ହେଲା ପରେ ସେ ଆଗ୍କେ ମାନେ ବଢ଼୍ବା।
0: ଇତାକେ ପାନ୍ କାଇଁ କେନ୍ତା ଦଉଛନ୍? ବଲେନ୍ ପାନ୍ ନା କି ହେନ୍ତା ଡ୍ରିପ୍?
1: ଇତାକେ ବି ବଲେନ୍ ପାନ୍ ନାଇଁ, ସେଇଟା ବି ଡ୍ରିପ୍
0: ସବୁ ଡ୍ରିପ୍ ନେଇ?
1: ଆଜ୍ଞା ଡ୍ରିପ୍।
0: ଇତାର କେତେ ଦିନ ଭିତରେ ଆମେ କୁବିକେ କାଟ୍ମା?
1: ଜାନିକରି ଗୁଟେ ଭେରାଇଟି କେତେଟା ଅଛି, ଯେନ୍ ମାନେ 110 ଦିନ ପଲେଇ ଯାଏସନ୍,
0: ଆଚ୍ଛା,
1: 90 ଦିନ ରହେସନ୍, 80 ଦିନେ ବି ଅଛନ୍ ଅମଲ ହେବାର୍ ଲାଗି କୁବି ମାନେ। ଆଉ ଯଦି ବର୍ଷା ଯୋଗେଇ ଥିମା ବେଲେ 115-20-45 ଦିନ ତକ ବି ରହେସି।
0: ତ ତାର ରେଟ୍ ଫେଟ୍ କେନ୍ତା?
1: ହେନୁ ବେପାରୀ ଆଜ୍ଞା, ଯେନ୍ଟା
0: ଘରୁ କେତେ ଲେଖା?
1: 30 ଟଙ୍କା।
0: ଯେତେବେଳେ ଯେନ୍ ରେଟ୍
1: ଯେନ୍ ଯେତେବେଳେ ରେଟ୍ ଆସବା ସେ ଅନୁସାରୁ
0: ଆପଣଙ୍କର ଖର୍ଚ୍ଚା ହିସାବେ ଲାଭଟା କେନ୍ତା?
1: ଚାଷ୍ଟା ସବୁବେଳେ ସମାନ ନେନ, ଯେତେବେଳେ ମାର୍କେଟ୍ ଯେନ୍ ଅନୁସାରୁ ନେବା ସେ ଅନୁସାରୁ ଲାଭ ହେସି। ମୋର ଛୋଟ ମୁଡ଼ାଟେ ବି ଅଛି, ଯେନ୍ଟା ମାଛ ବି ଟିକେ ଛଡ଼ା ହେଇଛି,
0: ବେଲେ ଆପଣଙ୍କର କହିବାର ହିସାବେ ଗୁଟେ ନ ଟିକେ ଯଦି ବି ଆମେ କ୍ଷତି ଖାଇଲା ଆର୍ ଗୁଟେ ନ ଆମେ ସେଟାକେ ମେକଅପ୍ କରି
1: ମେକଅପ୍ ଭରଣ ପୋଷଣ କରିପାରମା।
0: ଠିକ୍ ଠିକ୍। ଆଚ୍ଛା, ପାତଲ ଘଣ୍ଟା ବି କରୁଛନ୍ ବୋଲୁଛନ୍, ପାତଲ ଘଣ୍ଟାଟା କେତେ ବାଗିରେ କରୁଛନ୍?
1: 10 ଡିସମିଲ 20 ଡିସମିଲ ତକ ହେଉଛି, ଯେନ୍ଟାକି ଆମେ ସବୁ ଚାଷ୍କେ ଟିକେ ଟିକେ କରିକରି ଆମର ପଇସାଟା କିଛି ଲାଭ କଲେ ଯାଏ ହେଉଛି। ଗୁଟେ ପ୍ରକାର ଚାଷ୍ ଯଦି ଆମେ କର୍ମା ତ ଆମକୁ ଲସ୍ ପଡ଼ୁଛି। କୋବିତି ଲସ୍ ଯଦି ପଡ଼ଲା ପାତଲଘଣ୍ଟା ଦି ପାଏମା, ପାତଲଘଣ୍ଟା ଦି ଲସ୍ ପଡ଼ଲା ସୂର୍ଯ୍ୟମୁଖୀ ଦି ପାଏମା।
0: ଆଚ୍ଛା, ସୂର୍ଯ୍ୟମୁଖୀ ଚାଷ୍ କରୁଛ?
1: ଆଜ୍ଞା।
0: ସୂର୍ଯ୍ୟମୁଖୀଟା କେତେ ବାଗିର କରୁଛ?
1: ଏକଡ଼େ
0: ଏକଡ଼େ ନେଇ?
1: ଆଜ୍ଞା।
0: ତ ସୂର୍ଯ୍ୟମୁଖୀଟା କେନ୍ତା କରି ଆପଣ କରସନ୍?
1: ସୂର୍ଯ୍ୟମୁଖୀଟା ଆମେ ଗୁଣ କରି ନଉଛୁ ମାଟକେ।
0: ଆଚ୍ଛା,
1: ମ୍ୟାଟ୍ ଗୁଣ କରି ସାରିଲା ପରେ ସୂର୍ଯ୍ୟମୁଖୀକେ ଗାର କରିକିରି 2 ଫୁଟ ବା 1.5 ଫୁଟ ଦି ଜଗଉଛୁ। ତାପରେ ଯେତେବେଲେ ସୂର୍ଯ୍ୟମୁଖୀ ଅମଲ ହେବା ତାହାକେ ପିଟୁଛୁ।
0: ସୂର୍ଯ୍ୟମୁଖୀଟା ଚାଷ୍ଟା ଯେତେବେଲେ ହେଇଯାଏସି
1: ଆଜ୍ଞା,
0: ସେତେବେଲେ ଇ ମିଟୁ କି ଚରେଇ ମାନେ ଟିକେ ଜହ ଆଏସନ୍।
1: ହଁ,
0: ତ ସେ ତାକନୁ ବଞ୍ଚାବାର୍ ଲାଗି ଆପଣ କାଣା ପଦକ୍ଷେପ ନେସ?
1: ଜାଲ ଲଗେଇଛୁ,
0: ଜାଲ ଲଗେଇ,
1: ହଁ, ଫୁଇ ଜାଲ ଲାଗିଛି।
0: ଆଚ୍ଛା ଆଚ୍ଛା,
1: ସବୁଆଡ଼େ ଟୋଟାଲ।
0: ହଁ, ବେଲେ ସୂର୍ଯ୍ୟମୁଖୀଟା ଯେନ୍ ଏକଡ଼େ ବୋଇଲି
1: ଆଜ୍ଞା,
0: ତ ସେଟା କେତେ କେତେ ଲାଭ ହେସି? ସେଟା
1: ମୋର ଖର୍ଚ୍ଚା ହେସି 15-20 ହଜାର ଟଙ୍କା।
0: ଆଚ୍ଛା,
1: 40-50 ହଜାର ଟଙ୍କା ତକ ଲାଭ ହେଇଯାଏ।
0: ସେଟା ବିକ୍ରି ଭାଞ୍ଜି କେନ୍ତା କରସନ୍?
1: ବିକ୍ରି ଭାଞ୍ଜିଟା ନିଜେ ତେଲ ବନାସି।
0: ଆଚ୍ଛା,
1: ତେଲ ଲୋକମାନେ ଘିନି ଆସନ୍।
0: ସେଟା ତ ବହୁତ ବଢ଼ିଆ କଥା, ସୂର୍ଯ୍ୟମୁଖୀ ତେଲ ବୋଲେ ଇହାଦେ ସବୁଙ୍କର ଚାହିଦା ଅଛି।
1: ଆଜ୍ଞା ଆଜ୍ଞା,
0: ଭଲ ଟିକେ ତେଲ ପାଏମୁ ବୋଲି?
1: ହଁ, ଭଲ ତେଲଟା
0: ବୋଲେ ସେଟା ତେଲ ପିରେଇକିରି ସେଟା ତେଲ ହିସାବରେ ବିକ୍ରି,
1: ତେଲ ଆକାରରେ ବିକା ହେଉଛି।
0: ଗାଈ ରଖିଛନ୍ ବୋଲି ବି କହିଲେ?
1: ହଁ, ଗାଈ ଅଛନ୍।
0: ବୋଲେ ଗାଈ କେତେ ପଟ ରଖିଛନ୍?
1: 2 ପଟ ଅଛନ୍।
0: ଆଚ୍ଛା ଆଚ୍ଛା, 2 ପଟ ଗାଈ କେତେ ଗୁରସ୍ ଦଉଛନ୍?
1: 5 ଲିଟର।
0: 5 ଲିଟର?
1: ଆଜ୍ଞା।
0: 2ଟା ମିଶିକିରି 5 ଲିଟର?
1: 2ଟା ମିଶିକିରି 5 ଲିଟର।
0: ଏଇଟା କେତେ ବେତ ହେଲାନ?
1: ଏଇଟା 2 ନମ୍ବର ବେତ।
0: 2 ନମ୍ବର ବେତ? ବୋଲେ ଛଡ଼ା ଛୁଡ଼ି ବି ଥିବେ ସବୁ?
1: ହଁ, ଅଛନ୍।
0: ନାଇଁ କେ ବୋଲେ ଗୋବର ଖତ ବି ବନେଇ ପାଉଥିବେ?
1: ହଁ।
0: ଆଚ୍ଛା, ଗାଈଟି ରଖିଲେ ତାର ଗୁହାଲ ତ ଭଲକି ଟିକେ କରବାର କଥା?
1: ଆଜ୍ଞା।
0: ଗାଈମାନଙ୍କର ବି ଗୁହାଲଟା ହେନ୍ତା କେନ୍ତା ହିସାବରେ ବନେଇଛନ୍?
1: ଗୁହାଲଟା ଆମର ଘରର ପଜାଡ଼େ ଅଛି।
0: ହଁ ହଁ,
1: ପଙ୍ଖା ଯୁଡ଼େ ଲାଗିଛି।
0: ହଁ ହଁ, ତଳଟା କେନ୍ତା କରିଛ?
1: କଂକ୍ରିଟ ଅଛି ସବୁ?
0: କଂକ୍ରିଟ ଅଛି।
1: ଆଜ୍ଞା,
0: ବୋଲେ ସେନ ବି ଗାଈମାନଙ୍କୁ ଗୁଧାହେଲା କି ପାନ୍ ପଡ଼ିଲେ ବି ପାନ୍ଟା
1: ତଲିଆ ଅଛି,
0: ଛଲକି ପଲେଇ ହେବା? ନାଇଁ କେ ଖାନା ପିନା କେନ୍ତା ଦଉଛନ୍?
1: ଆମେ ଘାସ, ଆମର କ୍ଷେତ ଘାସ ହଉଛି।
0: ହଁ ହଁ,
1: ପାନ୍ ଯେନ୍ ବଗିଚା ଭିତରେ ବୁଲୁଛି,
0: ହଁ ହଁ,
1: ସେନୁ ଘାସ ହଉଛି, ତ ଆମେ ସେ ଘାସ୍କେ ଆଣିକିରି ଗାଈମାନଙ୍କୁ ଦଉଛୁ।
0: ତାର ଛଡ଼ା ଆଉ ଦାନା ଦୁନି କାଣା ଦଉଛନ୍? କେ
1: ଦାନା ଦଉଛୁ ଆଜ୍ଞା, ডেলি কেজি লেখা দৌছ।
0: আচ্ছা আচ্ছা, মাছ চাষ বি টিকি করছ বলতিলে, ছোট মুড়া আছে বলতিলে,
1: ছোট মুড়া আছে।
0: কত বাকি রেট জানলা দেইছ?
1: এটা 60 ফুট বা 30 ফুট আছে।
0: আচ্ছা,
1: আর জানলা টিকি করছ?
0: এটা কেভু কলে ন? এটা
1: এটা 2021 রে করিছ।
0: বলে হই গলা ন বনে বরস দূর নেই,
1: পাঁচ ছ বরস।
0: বলে কত লেখা মাছ বাহারু ছ
1: খাবার লাগি?
0: খাবার লাগি,
1: খাবার লাগি।
0: আউ বিকা ভঞ্জাটা না করবার,
1: যাহা হবা হেন যেটা 20-30 কেজি হইবা।
0: হ্যাঁ, কেনসি গান বিয়া বুঝি হলা কি কে অর্ডার ফর্ডার দেলা?
1: অর্ডার ফর্ডার দেলা
0: হলে দৌছন নেই?
1: দৌছন সেটা ঠিক।
0: আচ্ছা, আকে আউ কাঁ কাঁ চাষ টিকে বড়ামি কি নয়া করে কিছু জুড়মি বলে ভাবুছন?
1: আকে আম ভিতরে,
0: হ্যাঁ হ্যাঁ,
1: আমি সে কলা মির্চ যেটা বলছেন, কলা মির্চ বলে গোটে নেওছে আগে,
0: হ্যাঁ হ্যাঁ হ্যাঁ,
1: গোলমরিচ,
0: হুম হুম,
1: সেটা যোগাবার মন আছে,
0: ইচ্ছাটি আছে নেই
1: আজ্ঞা, সেটি আদায় টিকি কিছু অধিকা পয়সা আদায় হচ্ছে বলিকি।
0: আচ্ছা আচ্ছা,
1: আজ্ঞা মানে কুজ
0: শেষ কি গলা গলা বেলকে আমার এই কার্যক্রম শুণু থাকা চাষী ভাই বহন মানুষ আপন কাণ পরামর্শ দেওয়ার লাগি চাহুছ?
1: যদি সবু কিছু টিকি টিকি চাষ করমা বেলে কেনসি গুটে দিবি যদি লস হচ্ছে অন্য কিছু দিবি টিকি লাভ পাইমা।
0: হ্যাঁ,
1: যদি ধান করুছন ধান সাগে আপন গাই করুন, গাইর যদি খদ আনিকি ধান ইউজলাইট করবে বেলে কিছু লাভ আগে পেয়ে পারমা। দিন দিনকে সার রেট বড়ি বসুছে।
0: হ্যাঁ, আও এটা যেন কথা লাগুতল না, রাসায়নিক সার নু আমি টিকি দূরেই করি, এই জৈবিক সার যদি আমার খেতে দেমা বেলে আমি যেনতা হলে বি টিকি বেশি লাভ পাই,
1: বেশি লাভ পাইমা
0: নেই আও ভাল জিনিসটে বি পাইমা,
1: ভাল
0: আমার মাটি বি ভাল
1: উর্বরতা
0: রহবা। আজ আপন আমার কৃষি সংসার কার্যক্রমকে আসিকি আমার সঙ্গে কথাবার্তা লাগিকি চাষবাস বাবদে বনে দুই কথা কহিকি আমি উৎসাহিত কলে, সেতির লাগি আমার কৃষি সংসার কার্যক্রম তরফর আপনার বহুত বহুত ধন্যবাদ, জুহার,
1: নমস্কার।
2: শুনল তো?
3: হ্যাঁ গো,
2: দেখ এই ভ্যাক কিন কেতে কিসমর চাষ করছন,
3: হ্যাঁ গোটে নু নকশান হলে আর গোটে নু লাভটা বাহারি পারবা বলে ঠিক কথা কহুছন নি?
2: এই দেখ গ্যা রাখিছন গুরস কে গুরস মিললা,
3: হ্যাঁ,
2: যেন গোবর হলা আমার খত হলা কি নেই,
3: জৈবিক খত হয়ে
2: যাচ্ছে, জৈবিক খত আমার দেখ আমার গোবর খত পেয়ে পারলা কি নেই, তারপরে যেন কিসমে দেখ আমার সূর্যমুখী চাষ করছন তেল টিকে পেয়ে পেলে, আম গছ যোগে নিয়ে দেখ বছর ক হিন্দি করি কমানিটে ভিলি যুগে মিলুছে কি তো, ধান সঙ্গে আমি যদি সবু কিসমর চাষ করমা বলে কাণ হবা দুই পয়সা হতকা, তারপরে রেহাড় বি দেখ জাল বি মিললা, তেল যেতে ফসল কলে আমার সূর্যমুখী যোগালে তেল বি মিললা, আমার ধান নু চাউল হলা কি নেই,
3: আম সঙ্গে সঙ্গে লগাইছন রেহাড়।
2: হ্যাঁ হ্যাঁ হ্যাঁ, এটা তো শুনলাম ভর বি লাগলা যে কাঁ বলছেন যে জগে গীত পদে শুনতা কে বলছে,
3: হ্যাঁ কহমি বলছিলি আজ কাঁ গীত আইনছ বলি।
2: হ্যাঁ হ্যাঁ, গীত শুনু এই গীতকে গাইছন রোহিত কুমার।

0: ବେଲେ ଗୀତ ତ ଶୁଣଲା
1: ଯେ ବେଲ ହେଲାନ ଆଜକା ଯେ
0: ଜାନୁଛେ, ତମେ ଖୁସୁର ମୁସୁର ହେଇ ବସଲ ନ ବେଲେ ଏଟା ସମୟ ଆଡ଼କେ ନିଗା କହୁଛ ତ,
1: ହଁ ଯାଉନ
0: ବେଲେ ଯିମା
1: ଯାଉ।
2: ଶୁଣନ୍ତୁ ଆଜିର ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ। ପ୍ରଥମେ ଶୁଣନ୍ତୁ କ୍ୱିଣ୍ଟାଲ ପ୍ରତି ଦର ସମ୍ପର୍କରେ। ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି 3000-3600 ଟଙ୍କା, ସରୁ ଚାଉଳ 4800-5500 ଟଙ୍କା, ଚିନାବାଦାମ 8000-9500 ଟଙ୍କା, ସୋରିଷ 10000-11000 ଟଙ୍କା, ସୋରିଷ ତେଲ 15733 ଟଙ୍କାରୁ 20999 ଟଙ୍କା, ଗୁଡ଼ 4000-4900 ଟଙ୍କା, ଆଳୁ 850 ଟଙ୍କାରୁ 1060 ଟଙ୍କା। ଏଥର ଶୁଣନ୍ତୁ କିଲୋଗ୍ରାମ ପ୍ରତି ଦର ସମ୍ପର୍କରେ। ମୋଟା ଚାଉଳ କିଲୋଗ୍ରାମ ପ୍ରତି 35-40 ଟଙ୍କା, ସରୁ ଚାଉଳ 53-60 ଟଙ୍କା, ସୋରିଷ ତେଲ 162 ଟଙ୍କାରୁ 215 ଟଙ୍କା, ଆଳୁ 15-18 ଟଙ୍କା, ଅଟା 33-48 ଟଙ୍କା, ମୁଗ ଡାଲି 95-108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 128 ଟଙ୍କା, ବନସ୍ପତି ଘିଅ 146 ଟଙ୍କାରୁ 152 ଟଙ୍କା, ପିଆଜ 15-25 ଟଙ୍କା ଏବଂ ଚିନି କିଲୋଗ୍ରାମ ପ୍ରତି 46-50 ଟଙ୍କା। ଏ ଥିଲା ଆଜିର ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ।

0: ନୀଳରଙ୍ଗ କରୁଥିବା ସ୍ଥଳେ ଦେବୀମାନଙ୍କୁ ହଳଦିଆ ବସ୍ତ୍ରରେ ଲାଲ ସବୁଜ ଗେରୁ କଳା ଓ ଧଳା ରଙ୍ଗରେ ରଙ୍ଗାୟିତ କରୁଥିଲେ। ପ୍ରାକୃତିକ ରଙ୍ଗଗୁଡ଼ିକର ଔଜଲ୍ୟତା ଏତେ ବେଶୀ ନଥିଲେ ମଧ୍ୟ ସବୁ ସ୍ଥାନକୁ ସମାନ ପ୍ରାଧାନ୍ୟ ଦେଇ ରଙ୍ଗ ଦିଆଯାଉଥିବାରୁ ରଙ୍ଗ ବିନ୍ୟାସରେ ଉଚିତ ଭାରସାମ୍ୟ ସଠିକ୍ ରହିପାରୁଥିଲା ଏବଂ ସମସ୍ତ ଦେବାଦେବୀ ଆଖି ସାମ୍ନାରେ ଝଲସି ଉଠୁଥିଲେ। କୁଠି ଚିତ୍ରରେ ପରିଧାନର ବିଶେଷ ପ୍ରାଧାନ୍ୟ ନଥିଲେ ମଧ୍ୟ ସ୍ତ୍ରୀ ପୁରୁଷର ବସ୍ତ୍ର ପରିଧାନରେ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ। ସ୍ତ୍ରୀ ଚିତ୍ରଗୁଡ଼ିକର ଅଣ୍ଟାର ଗୋଟିଏ ପାର୍ଶ୍ୱରେ ଅଗ ଗୋଲାକାର ଥିବା ପତ୍ର ପରି ଡିଜାଇନ୍ କରାଯାଉଥିବା ବେଳେ ପୁରୁଷ ଚିତ୍ରର ଉଭୟ ପାର୍ଶ୍ୱରେ ଏଭଳି କରାଯାଉଥିଲା, ଯାହାକି ଅଣ୍ଟାରେ ମୋଡ଼ି କରି ଖୋସାଯାଇଥିବା ଶାଢ଼ୀର ଆଞ୍ଚଲ କିମ୍ବା ଧୋତି ପରି ବୋଧ ହୋଇଥାଏ। ଏହାଛଡ଼ା ସ୍ତ୍ରୀ ଚିତ୍ରରେ ଅଣ୍ଟା ତଳକୁ ଦେଉଳି ପରି ଡିଜାଇନ୍ କରି ରଙ୍ଗ ଦିଆଯାଉଥିଲା। କୋଠି ଚିତ୍ରରେ ପୂଜା ପାଉଥିବା ଷୋହଳଟି ଦେବାଦେବୀ ହେଲେ ଶ୍ରୀରାମ, ଗଣେଶ, ଶିବ ପାର୍ବତୀ, ହନୁମାନ, ନାରଦ, କାର୍ତ୍ତିକ, ଦୁର୍ଗା, ଲକ୍ଷ୍ମୀ, ବନଦେବୀ, ଦଶମତୀ, କାଳୀ, ବିନ୍ମୂଳି ବା ଛିନ୍ନମସ୍ତା, ରାମଚଣ୍ଡୀ, ଶୁକମୁନି, ରାବଣ ଓ କୁର୍ମ। କୋଠି ଚିତ୍ରରେ ଷୋହଳଟି ଦେବାଦେବୀ ବ୍ୟତୀତ ଅନ୍ୟ ଚିତ୍ର କରାଯାଉନଥିଲେ ମଧ୍ୟ ପୌରାଣିକ, ସାମାଜିକ, ପାରମ୍ପରିକ କଥାବସ୍ତୁକୁ ନେଇ କୋଠି ଚିତ୍ର ଶୈଳୀରେ ଚିତ୍ର ଅଙ୍କନ କରାଯାଇପାରିବ। ଆଗାମୀ ଦିନରେ ଲୁପ୍ତ ହେବାକୁ ଯାଉଥିବା ଗୌରବମୟ ଲୋକକଳାକୁ ସରକାରୀ ବେସରକାରୀ ସ୍ତରରେ ତଥା କଳାନୁଷ୍ଠାନରେ ପ୍ରୋତ୍ସାହିତ କଲେ ନିଶ୍ଚିତ ଭାବରେ ଏହାର ସୁରକ୍ଷା ହୋଇପାରିବ, ଏହା ନିଃସନ୍ଦେହ।
1: ଶୁଣୁଥିଲେ ଆଲୋଚନା ପଶ୍ଚିମ ଓଡ଼ିଶାର କୋଠି ଚିତ୍ର। ଆଲୋଚନା କରିଥିଲେ ଦୁଃଖୀ ସେବକ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବଂଶୀବାଦନ ଶୁଣନ୍ତୁ। ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରସିଆ, ରାଗ ଚନ୍ଦ କ୍ରୋନ୍ସ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବଂଶୀବାଦନ ଶୁଣିଲେ। ପରିବେଷଣ କରିଥିଲେ ପଣ୍ଡିତ ହରିପ୍ରସାଦ ଚୌରସିଆ। ରାଗ ଥିଲା ଚନ୍ଦ୍ରକୁଞ୍ଜ ତିନ୍ତାଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ପଦ୍ମିନୀ ଭୋଇ ଏବଂ ସାଥେ।

আসিও ছবই কুণ্ঠতে জিও কৃষ্ণ গুরু।

0: ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିଲି। ପରିବେଷଣ କରିଥିଲେ ପଦ୍ମିନୀ ଭୋଇ ଏବଂ ସାଥୀ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ଼ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଅନୁପ୍ରବେଶ ଆରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ଲାଗି ଗୋଟିଏ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥୋ। ଆକାଶବାଣୀ 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ପଦଯାତ୍ରା। ଓପିଏସ୍ସି ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଲ୍ ହେଲା ପ୍ରକାଶିତ। ଏନ୍ଡିଏ ନେତୃତ୍ୱାଧୀନ ସରକାର କି ପୁରୁଲା 12 ବରଷ। ଇବୋଲା ସଂକ୍ରମଣ ନେଇକରି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଲା ପର୍ଯ୍ୟଟନ ବିଭାଗର ଭିନ୍ ଭିନ୍ ପ୍ରକଳ୍ପର ସମୀକ୍ଷା ବୈଠକ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲେ ଅଧ୍ୟକ୍ଷତା। ପୁରୀଠାରେ ଏବା ମାସ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ ରାଜ୍ୟ ଏବା 30 ତାରିଖରୁ ମୂଲ ହେବାର୍କେ ଥିବାର ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ହେଲା ପ୍ରସ୍ତୁତି ବୈଠକ। ପ୍ରଧାନମନ୍ତ୍ରୀ ଏବା ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ଲୋକର ସାଙ୍ଗେ କରିବେ ବିଚାର ବିନିମୟ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଅଧିକା ସୁନ୍ଦର କରବାର୍ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରର ମୂଲ ହେଇଛେ ସୌନ୍ଦର୍ଯ୍ୟକରଣ କାମ। ରାଜ୍ୟ ଯୁକ୍ତ 2 ପୁନଃମୂଲ୍ୟାୟନ ଆବେଦନ ପ୍ରକ୍ରିୟା ଏବେ 1 ତାରିଖରୁ ହେବା ମୂଲ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜ୍ ପାଳନ କରିଛେ ତାର 90 ନମ୍ବର ପ୍ରତିଷ୍ଠା ଦିବସ। ଝାରସୁଗୁଡ଼ା ଜିଲ୍ଲାନ ଆଜ୍ ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ। ଆଇପିଏଲ୍ T20 ପ୍ଲେଅଫ୍ର ପହିଲା ମ୍ୟାଚ୍ଟି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆର୍ ଗୁଜରାଟ ଟାଇଟନ୍ସ ଭିତରେ ଚାଲିଛି ମ୍ୟାଚ୍। ଜିତିବାର୍ ଲାଗି ଗୁଜରାଟ ଟାଇଟନ୍ସକେ ଦରକାର 255 ରନ୍। ଏବା 3 ଦିନ ତକ୍ ଜବର ଖରାକେ ନେଇକରି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସିଡ଼ିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ଶୁଣନ୍ତୁ। ରାଗ ସମ୍ପୂର୍ଣ୍ଣ ମାଲକୋନ୍ସ, ତବଲାରେ ଶିଳ୍ପୀ ବାଳକୃଷ୍ଣ ଆୟର, ସାରଙ୍ଗୀରେ ସୁଲତାନ ଖାନ୍।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ କିଶୋରୀ ଓମନକର, ତବଲାରେ ଶିଳ୍ପୀ ଥିଲେ ବାଳକୃଷ୍ଣ ଆୟର, ସାରଙ୍ଗୀରେ ଶିଳ୍ପୀ ସୁଲତାନ ଖାନ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କିଶୋର କୁମାର ଗାଇଥିବା ଏହି ଗୀତଟି ଇମ୍ତିହାନ କଥାଚିତ୍ରରୁ। ସଙ୍ଗୀତ ଅନୁ ମଲ୍ଲିକ।

ଏଆର୍ ରେହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ଏ ଗୀତଟି। ଗୀତଟିକୁ ଗାଇଛନ୍ତି ସୁଖବିନ୍ଦର ସିଂ, ତନ୍ଭି ଏବଂ ମହାଲକ୍ଷ୍ମୀ ଏୟାର।